ଆକାଶବାଣୀ ପୁରୀ ଆଜି ଗୁରୁବାର 1948 ଶତାବ୍ଦ ଶ୍ରାବଣ ମାସ ଏକ ଦିନ ଇଂରାଜୀ 2026 ମସିହା ଜୁଲାଇ ମାସ 23 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56 ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଚ୍ଚ ଯୋଗେ।

ଭକ୍ତର ମାନ ରକ୍ଷା କରିଥାନ୍ତି ବୋଲି ସେ ମାନ ଉଦ୍ଧାରଣ। କୁରୁସଭାରେ ଦ୍ରୌପଦୀକୁ ବସ୍ତ୍ରଦାନ କରି ତାଙ୍କର ମାନ ରକ୍ଷା କରିଥିଲେ। ଏମିତି କେତେ ଯେ ଭକ୍ତଙ୍କୁ ସହାୟ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥ ଜଗତରେ ମାନ ଉଦ୍ଧାରଣ ନାମକୁ ସାର୍ଥକ କରିଛନ୍ତି। ପାଦ ତଳେ ପଡ଼ି ଗୁହାରି କଲେ ପ୍ରଭୁ ଆଶୀର୍ବାଦ ମୁଦ୍ରାରେ ଭକ୍ତର ମନୋକାମନା ପୂରଣ କରିଥାନ୍ତି।

ଦାରୁଦେବତାଙ୍କୁ ଦର୍ଶନ କଲେ ସକଳ ଇଚ୍ଛା ପୂରଣ ହୁଏ। ସେଥିପାଇଁ ପ୍ରାୟ ସବୁଦିନ ବଡ଼ଦାଣ୍ଡରେ ଭକ୍ତମାନେ ରୁଣ୍ଡ ହୋଇଥାନ୍ତି ଚର୍ମନେତ୍ରରେ ପ୍ରଭୁଙ୍କୁ ଦର୍ଶନ କରିବାକୁ। ଚକା ନୟନକୁ ଦେଖି ସେମାନେ ପାଶରେ ଦିଅନ୍ତି ଜୀବନର ଦୁଃଖ ଶୋକ ଆଉ ଅବସାଦ। ଶ୍ରୀଜୀଉଙ୍କ ଅଧରରେ ଲାଗିଥିବା ବିମଳ ହସରେ ଦୂରେଇଯାଏ ଅନ୍ଧାର, ଆଲୋକର ବନ୍ୟା ଖେଳିଯାଏ ଜୀବନରେ।

ଭକ୍ତ ଚିରକାଳ ପ୍ରାର୍ଥନା କରେ, ହେ ପତିତ ପାବନ, ଜୀବନ ଥିବା ଯାଏ ନୀଳାଦ୍ରି ମଣ୍ଡପରେ ତୁମର ସୁନ୍ଦର ରୂପ ଦର୍ଶନର ସୁଯୋଗ ଦିଅ। ଯେତେ ଦେଖିଲେ ବି ସବୁଦିନେ ନୂଆ ନୂଆ ଲାଗ ପ୍ରଭୁ, ଭୁଲିପାରେ ନା ତୁମର ସେ ଭୁବନ ମୋହନ ଶୋଭାକୁ। ମୋର ଇଚ୍ଛା କ'ଣ ପୂରଣ କରିବନି ମହାବାହୁ।

ନୀଳ ଚକ୍ରରେ ଫରଫର ହୋଇ ଉଡ଼ୁଛି ପତିତ ପାବନ ବାନା। ପତିତ ଜଣଙ୍କୁ ଉଦ୍ଧାର କରିବା ପାଇଁ ନୀରବଧି ଉଡ଼ି ଚାଲିଛି। ଆସ ଆସ ବୋଲି

ଆହ୍ୱାନ କରୁଛି। ପ୍ରଭୁଙ୍କୁ ଦର୍ଶନ କରି ସକଳ ବିପଦରୁ ଉଦ୍ଧାର ପାଇବା ପାଇଁ ଗୁହାରି କରୁଛି। ସବୁ ଦିଗକୁ ବୁଲି ବୁଲି ସମସ୍ତଙ୍କୁ ଉଦ୍ଧାର କରିବା ନିମିତ୍ତ ପ୍ରାର୍ଥନା କରୁଛି।

ଦୟଣାମାଳ ପ୍ରଭୁଙ୍କର ଭାରି ପ୍ରିୟ। ତୁଳସୀ ଆଉ ଦୟଣାମାଳ ପିନ୍ଧି ପ୍ରଭୁ ଭାରି ସୁନ୍ଦର ଦିଶନ୍ତି। ରସିକ ଠାକୁର ସିଏ, ତାଙ୍କର ସୁନ୍ଦର ରୂପକୁ ଭାରି ମାନେ ତୁଳସୀ ଆଉ ଦୟଣାର ମାଳ। ଦିବ୍ୟ ମହକରେ ବାସ୍ନାୟିତ ହେଉଠେ ମନ୍ଦିର ପରିସୀମା। ଯୋଗୀ ଆଉ ମୁନିଗଣ ତାଙ୍କୁ ଚିରକାଳ ଧ୍ୟାନ କରୁଥାନ୍ତି।

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ଅବସରରେ ଶୁଣୁଥିଲେ ଆମର ବିଶେଷ ବନ୍ଦନା କାର୍ଯ୍ୟକ୍ରମ। କଣ୍ଠଦାନ କରିଥିଲେ ଦିବାକର ମହାନ୍ତି, ଦୀପ୍ତିମୟ ମହାନ୍ତି, ଭିକାରୀ ଚରଣ ବଳ, ଗୀତାରାଣୀ ଦାସ, ଆରତୀ ମିଶ୍ର ଏବଂ ତୃପ୍ତି ଦାସ। ଗୀତଗୁଡ଼ିକ ଥିଲା ଭୀମ ଭୋଇ, ସାଲବେଗ, ପୁରାତନ ପ୍ରଫୁଲ୍ଲ କୁମାରଙ୍କର ବନମାଳୀ, ଉପେନ୍ଦ୍ର ଭଞ୍ଜଙ୍କ ରଚନା। ଆଲେଖ୍ୟ ବସନ୍ତ ମହାନ୍ତି, ଉପସ୍ଥାପନାରେ ଥିଲେ

0: ପଦ୍ମାବତୀ ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ପଦ୍ମନାଭ ତ୍ରିପାଠୀ।

ଆଜି ଆଷାଢ଼ ଶୁକ୍ଳ ନବମୀ ତିଥି। ଏଇ କେତେ ଦିନ ହେଲା ମହାପ୍ରଭୁ ସ୍ୱକୀୟ ନୀଳାଚଳ ଧାମ ପରିତ୍ୟାଗ କରି ଗୁଣ୍ଡିଚା ମଣ୍ଡପରେ ବିଜେ କରିଛନ୍ତି। ଚାହୁଁ ଚାହୁଁ ସାତ ଦିନ ବିତିଗଲାଣି। ଲୀଳାମୟ ଜଗନ୍ନାଥ ମହାପ୍ରଭୁ ନିଜର ଅନ୍ତରଙ୍ଗ ଭକ୍ତମାନଙ୍କୁ ଦର୍ଶନ ଦେଇ କୃତାର୍ଥ କରିଛନ୍ତି। ତଥାପି ଏ ଜନ୍ମଭୂମି ଛାଡ଼ି କର୍ମଭୂମି ନୀଳାଚଳକୁ ବାହୁଡ଼ି ଯିବାକୁ ହେବ। ଏହି ଚିନ୍ତାରେ ମହାପ୍ରଭୁ ବ୍ୟସ୍ତ ବିବ୍ରତ। ମା ମହାଲକ୍ଷ୍ମୀ କ୍ରୋଧାନ୍ୱିତା ନ ହୋଇଥିଲେ ହୁଏତ ମହାପ୍ରଭୁ ଆଉ କେତେଦିନ ଅଟକି ଯାଇଥାନ୍ତେ। ପରନ୍ତୁ ମହାଲକ୍ଷ୍ମୀଙ୍କୁ ବଚନ ଦେଇଛନ୍ତି ମହାପ୍ରଭୁ, ନଗଲେ ପୁଣି ଅଡ଼ୁଆ ହୋଇଯିବ। ସେଥିପାଇଁ ମହାପ୍ରଭୁ ଟିକିଏ ଚଞ୍ଚଳ ଜଣାପଡ଼ୁଛନ୍ତି। ସମସ୍ତ ଭକ୍ତବୃନ୍ଦଙ୍କୁ ଅକାତରେ ଦର୍ଶନ ପ୍ରଦାନ କରୁଛନ୍ତି। ଅନ୍ତରଙ୍ଗ ଭକ୍ତବୃନ୍ଦ ମଧ୍ୟ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଦେଶ ଦେଶାନ୍ତରରୁ ଆଗତ ହୋଇଛନ୍ତି। ଆଷାଢ଼ ଶୁକ୍ଳ ନବମୀ ସନ୍ଧ୍ୟାର ଦର୍ଶନ ଯେ କେତେ ପବିତ୍ର, ତାହା ବିଭିନ୍ନ ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ରାସମୟ ରଷିକେଶ ଜଗଦୀଶଙ୍କୁ ଗୁଣ୍ଡିଚା ମଣ୍ଡପରେ ଦର୍ଶନ କଲେ ମହାପୁଣ୍ୟ ଲାଭ ହୁଏ। ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡରେ ଅଛି, ନୀଳାଚଳରେ ଦଶ ବର୍ଷ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ, ଶ୍ରୀ ଗୁଣ୍ଡିଚା ମଣ୍ଡପରେ ମାତ୍ର ଗୋଟିଏ ଦିନ ଦର୍ଶନରେ ସେହି ଫଳ ମିଳିଥାଏ। ପୁନଶ୍ଚ ଦିନ ଦର୍ଶନ ଅପେକ୍ଷା ରାତ୍ରିର ଦର୍ଶନ ତତୋଧିକ ଦଶଗୁଣ ପୁଣ୍ୟ ପ୍ରଦାନ କରେ। ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି, ଗୁଣ୍ଡିଚା ମଣ୍ଡପରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ବଳଭଦ୍ର ମହାବାହୁ ଓ ମା ସୁଭଦ୍ରାଙ୍କୁ ଦର୍ଶନ କଲେ ଜୀବ ପରମପଦ ଲାଭ କରେ। ପୁନଶ୍ଚ ମହାପ୍ରଭୁଙ୍କର ସପ୍ତାହ ବ୍ୟାପୀ ଗୁଣ୍ଡିଚା ମଣ୍ଡପ ସ୍ଥିତି ସମୟରେ ଦାନ ଯଜ୍ଞ ହୋମ ଆଦି ବିବିଧ ଶୁଭକର୍ମ ସମ୍ପାଦନ କରାଯାଏ। କୃଷକମାନେ ଏହି ଅବସରରେ ନିଜ ନିଜର ଉଦ୍ୟାନମାନଙ୍କରେ ନାରିକେଳ ରୋପଣ କରିଥାନ୍ତି। ରଥଚକ୍ରର ରେଖାକୁ ଅବଲୋକନ କରି ଜ୍ଞାନୀ ଗୁଣୀ ପଣ୍ଡିତମାନେ କହନ୍ତି, ଏହା ରଥ ପାଦ ରେଖା ନୁହେଁ, ଏହା ଜାହ୍ନବୀର ଧାରା, ଯମୁନାର ଧାରା, ସରସ୍ୱତୀର ଧାରା ଅଥବା ଗୋମତୀର ଧାରା। ନବମୀର ସନ୍ଧ୍ୟା ଦର୍ଶନ କରିବାକୁ ଆସିଥିବା ଭକ୍ତବୃନ୍ଦ ରଥତ୍ରୟକୁ ପରିକ୍ରମା କରନ୍ତି, ରଥ ରେଖାକୁ ଅବଲୋକନ କରନ୍ତି। ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତି ଏବଂ ଅନନ୍ତ କୋଟି ଜନ୍ମର ପାପ ବିଧୌତ କରିବା ସଙ୍ଗେ ସଙ୍ଗେ ଅଶେଷ ପୁଣ୍ୟ ଅର୍ଜନ କରନ୍ତି। ବିଶେଷତଃ ଶ୍ରୀ ଜଗନ୍ନାଥଙ୍କର ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ଚାରି ବେଦ ପଠନ ସହ ତୁଳନୀୟ। ସ୍କନ୍ଦ ପୁରାଣ ମତରେ ବଳଭଦ୍ର ମହାପ୍ରଭୁ ହେଉଛନ୍ତି ଋଗ୍ବେଦ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ସାମବେଦ, ମା ସୁଭଦ୍ରା ଯଜୁର୍ବେଦ ଏବଂ ସୁଦର୍ଶନ ଅଥର୍ବବେଦ ଅଟନ୍ତି। ସ୍ୱୟଂ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏକଥା କହୁଛନ୍ତି, ହେ ରାଜନ୍, ଚତୁର୍ମୁଖ ବେଦପତି ବ୍ରହ୍ମାଙ୍କ ଅନୁରୋଧରେ ମୁଁ ତୁମର ନୀଳାଚଳ ଗୁହା ମନ୍ଦିର ମଧ୍ୟରେ ଅତ୍ୟନ୍ତ ଆନନ୍ଦିତ ହୋଇ ଅବସ୍ଥାନ କରୁଛି। ସେହିପରି ତୁମର ଅଶ୍ୱମେଧ ଯଜ୍ଞସ୍ଥଳ ନୃସିଂହ କ୍ଷେତ୍ର ମଧ୍ୟ ମୋର ଅତି ପ୍ରିୟତମ ସ୍ଥାନ, କାରଣ ଏହା ମୋର ଜନ୍ମବେଦୀ ଏବଂ ମୋର ଆନନ୍ଦମୟ ଜନ୍ମଲୀଳାର ସ୍ଥାନ, ଏଣୁ ଏହା ଶାଶ୍ୱତ କାଳ ପର୍ଯ୍ୟନ୍ତ ମୋର ପ୍ରୀତିକାରକ ଅଟେ। ଅତଏବ ଗୁଣ୍ଡିଚା ମନ୍ଦିର ହେଉଛି ପ୍ରଭୁଙ୍କର ଅତି ପ୍ରୀତିକର ସ୍ଥାନ। ମହାବେଦୀ ରାସବେଦୀ ବା ଜନ୍ମବେଦୀରେ ପ୍ରଭୁଙ୍କୁ ଦର୍ଶନ କରିବାର ସର୍ବଶ୍ରେଷ୍ଠ ସୌଭାଗ୍ୟ ହେଉଛି ଏହି ନବମୀ ସନ୍ଧ୍ୟା ଦର୍ଶନ। ଏହି ଦର୍ଶନ ସର୍ବଦର୍ଶନର ଜ୍ଞାନ ପ୍ରଦାନ କରୁ। ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ସମଗ୍ର ମାନ

0: ଶୁଣୁଥିଲେ ଅନୁଚିନ୍ତା ଉପସ୍ଥାପନ କରିଥିଲେ ପଦ୍ମନାଭ ତ୍ରିପାଠୀ।
1: ଅନୁଚିନ୍ତା କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଆରମ୍ଭ କରୁଛୁ ଶ୍ରୀରାମଚରିତ ମାନସର 144ତମ ଭାଗ। ମୂଳ ରଚନା କରିଛନ୍ତି ଗୋସ୍ୱାମୀ ତୁଳସୀ ଦାସ, ଏଥିରେ କଣ୍ଠଦାନ କରିଛନ୍ତି ସୁରେଶ ୱାଦେକର।

ପ୍ରଚାର କଲୁ ଶ୍ରୀ ରାମଚରିତ ମାନସର 144ତମ ଭାଗ। ମୂଳ ରଚନା କରିଥିଲେ ଗୋସ୍ୱାମୀ ତୁଳସୀଦାସ, ଏଥିରେ କଣ୍ଠଦାନ କରିଥିଲେ ସୁରେଶ ସ୍ୱାଦେକର। ଆକାଶବାଣୀ ପୁରୀ। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଭକ୍ତିଗୀତ, ଗାଇଛନ୍ତି ତୃପ୍ତି ଦାସ, ଗୀତ ରଚନା କରିଛନ୍ତି ବୈଷ୍ଣବ ପାଣି।

0: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचिका ऋचा झा। अथ वार्ताः। प्रधानमन्त्री नरेन्द्र मोदी प्रतिपादितवान् यत् विकसित भारत निर्माणस्य स्वप्नं जनान्दोलनस्य रूपं धारयेत्। राष्ट्रस्य युवजनाश्च अस्य संकल्पस्य

ବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଚ୍ଚ ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଡାଉନଲୋଡ଼୍ କରି ମଧ୍ୟ ଆପଣମାନେ ଶୁଣିପାରିବେ। ଆକାଶବାଣୀ ପୁରୀ ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଜି 7:25 କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ରହିଛି ଆଲୋଚନା ସନ୍ଧ୍ୟା ଦର୍ଶନ ଓ ବାହୁଡ଼ା ଯାତ୍ରା। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। 7:40 ସଜଫୁଲ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। 7:55 ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମ। 8:30 ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମରେ ଶୁଣିବେ ସନ୍ଧ୍ୟା ଦର୍ଶନ। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ନରେଶ ଚନ୍ଦ୍ର ଦାସ। ଏହି କାର୍ଯ୍ୟକ୍ରମକୁ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆମ କେନ୍ଦ୍ରରୁ। 10:00 କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। 11:15 ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା। ଆଜି ଏଥିରେ ଶୁଣିବେ ରଥଯାତ୍ରାରେ ମହିଳା ସଶକ୍ତିକରଣ, ଏହି କ୍ରମରେ କିଛି ମହିଳାଙ୍କ ସହ ବାର୍ତ୍ତାଳାପ। ଏଥର ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନର କାର୍ଯ୍ୟସୂଚୀରୁ କେତୋଟି। ଆଜି 5:00 NCERT କାର୍ଯ୍ୟକ୍ରମର 1334 ଭାଗ ଶୁଣିପାରିବେ। 7:30 କିଷାନବାଣୀ କାର୍ଯ୍ୟକ୍ରମରେ ରହିଛି ଆଲୋଚନା ବର୍ଷାଦିନିଆ ପନିପରିବା ଫସଲରେ ରୋଗପୋକ ପରିଚାଳନାରେ କୃଷିଜୀବୀ ମହିଳାମାନଙ୍କର ଭୂମିକା। ଏ ବିଷୟରେ ଆଲୋଚନା କରିବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ଗାୟତ୍ରୀ ବିଶ୍ୱାଳ। 10:00 ରହିଛି ଗୀତିନାଟ୍ୟ କୃଷ୍ଣ ସୁଦାମା। ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଶ୍ରୀକ୍ଷେତ୍ର ପୁରୀରେ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉଙ୍କ ନବମୀର ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଗତକାଲି ତିନି ରଥକୁ ଦକ୍ଷିଣ ମୋଡ଼ କରାଯିବା ପରେ ରଥଗୁଡ଼ିକୁ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଆସନ୍ତାକାଲି ବାହୁଳଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନକୁ ଅପରାହ୍ନ ଛଅଟାରେ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବା ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ କରାଯିବ। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ଼ିଶାକୁ ରେଳ ବଜେଟ୍ ଆବଣ୍ଟନ ପରିମାଣ ଗତ ବାର ବର୍ଷ ମଧ୍ୟରେ ପ୍ରାୟ ତେର ଗୁଣ ବୃଦ୍ଧି ପାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି 2009-2014 ମସିହା ମଧ୍ୟରେ ରାଜ୍ୟକୁ ବାର୍ଷିକ 838 କୋଟି ଟଙ୍କା ମିଳିଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହା ତେର ଗୁଣ ବୃଦ୍ଧି ପାଇ 10,928 କୋଟି ଟଙ୍କାରେ ପହଞ୍ଚିଛି। ଓଡ଼ିଶାରେ ଅମୃତ ଭାରତ ଷ୍ଟେସନ ଯୋଜନାରେ 69 ଷ୍ଟେସନର ପୁନର୍ବିକାଶ ହେଉଛି। ରାଜ୍ୟରେ ନୂଆ ରେଳ ଟ୍ରାକ୍ ନିର୍ମାଣ 3.5 ଗୁଣ ବଢ଼ିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ଓଡ଼ିଶା ପକ୍ଷରୁ 1,301,18,00,000 ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏଥିମଧ୍ୟରୁ 484,64,00,000 ଅନୁଦାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ମିଳିବ ବୋଲି ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମତ୍ସ୍ୟ ପ୍ରାଣୀପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି। ଏହି ଯୋଜନାରେ ସମ୍ବଲପୁରର ବସନ୍ତପୁରଠାରେ 100 କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ସମନ୍ୱିତ ଆକ୍ୱା ପାର୍କ ପ୍ରତିଷ୍ଠା ସହ ଭୁବନେଶ୍ୱରର ପାଣ୍ଡରାଠାରେ 69,13,00,000 ବ୍ୟୟରେ ଏକ ଅତ୍ୟାଧୁନିକ ହୋଲସେଲ୍ ମାଛ ବଜାର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ମୌଳିକ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ଶିକ୍ଷଣୀୟ ଫଳାଫଳରେ ସୁଧାର ଆଣିବା ପାଇଁ ମାତୃଭାଷା ଓ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଶିକ୍ଷାମନ୍ତ୍ରୀମାନଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତ୍ୟେକ ଶିଶୁର ସଫଳତା ସରକାରଙ୍କ ଉତ୍ତରଦାୟିତ୍ୱ। ବିଦ୍ୟାଳୟ ଶିକ୍ଷାକୁ ମଜବୁତ କରିବାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ସମାନ ଭାଗିଦାର ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଏବଂ ସେମାନଙ୍କ ଅଧିକାର ସୁରକ୍ଷା ପାଇଁ 6 ଜିଲ୍ଲାରେ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ସୁପାରିଶ ଓ ସହମତି କ୍ରମେ ଏହି କୋର୍ଟ ସ୍ଥାପନ କରାଯିବ। କୋର୍ଟଗୁଡ଼ିକ ଭଦ୍ରକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ରାଜସ୍ୱ ଜିଲ୍ଲା ଏବଂ ଖୋର୍ଦ୍ଧା ରାଜସ୍ୱ ସବ୍ଡିଭିଜନ ପରିସର ମଧ୍ୟରେ କାର୍ଯ୍ୟକାରୀ ହେବ। ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଦୋରାଜ ସ୍ୱତନ୍ତ୍ର କୋର୍ଟ ଭାବେ କାର୍ଯ୍ୟ କରିବ। ଗଞ୍ଜାମ ଜିଲ୍ଲାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କରେ ଉନ୍ନତି ଆଣିବା ସହ ଜନସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପ୍ରଜନନ, ମାତୃ, ନବଜାତ ଶିଶୁ ପୋଷଣ କାର୍ଯ୍ୟକ୍ରମର ଫଳପ୍ରଦ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମନେ ପକାଇବା ପାଇଁ ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ଯାତ୍ରୀ ଓ ରେଳ ସୁରକ୍ଷା ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ କୃତ୍ରିମ ବୁଦ୍ଧିମତା ପରିଚାଳିତ ରୋବୋଟିକ୍ ନିରୀକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ରେଳ ସଦନରେ ଡିଏସ୍ସି ଅର୍ଜୁନ ନାମରେ ଅତ୍ୟାଧୁନିକ ରୋବୋଟ୍କୁ ନିୟୋଜିତ କରାଯାଇଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଶ ଗୁଜୁର, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱର ନାଥ ଦାସ ଏବଂ ପ୍ରଣତି ନାୟକ ଭାଗ ନେଉଛନ୍ତି। ପାଣିପାଗ, ରାଜ୍ୟରେ ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 10 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ କଟକ ଜିଲ୍ଲାର 8 ଘଟ୍ଟାରେ ସର୍ବାଧିକ 206 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।

0: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, କାନର ଯତ୍ନ। ଆଲୋଚନା କରିଛନ୍ତି ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।
1: କାନ ଆମକୁ ଭଗବାନ ଦେଇଛନ୍ତି ଦୁଇଟା ଫଙ୍କସନ ପାଇଁ, ଗୋଟେ ହେଉଛି ଶୁଣିବା, ଆଉ ଗୋଟେ ହେଉଛି ବାଲାନ୍ସ କରିବା ପାଇଁ। ଏଇ ଦୁଇଟା ହେଉଛି ଆମର କାନର ଫଙ୍କସନ। କାନର କିଭଳି ଭାବରେ ଆମେ ଯତ୍ନ କରିବା, ପ୍ରଥମ ଜିନିଷ ହେଉଛି ତାକୁ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। ରେଗୁଲାର କ୍ଲିନିଂ ମାନେ ENT ସ୍ପେଶାଲିଷ୍ଟ ଡକ୍ଟରଙ୍କ ପାଖକୁ ଯିବା ଆବଶ୍ୟକ, ଯିଏ ଆପଣଙ୍କ କାନଟାକୁ ଠିକ୍ ଭାବେ ସଫା କରିପାରିବେ। ବହୁତ ଜାଗାରେ ଦେଖାଯାଏ ଲୋକ କ'ଣ କରନ୍ତି, ଶସ୍ତା ଭାବିକି ଗାଁ ଗହଳିରେ ଯେଉଁ କ୍ୱାକ୍ ମାନେ ବୁଲନ୍ତି, ସୂର୍ଯ୍ୟ କିରଣରେ ଦେଖିକି କାନକୁ ସଫା କରନ୍ତି, ସେସବୁ କରିବା ଠିକ୍ ନୁହଁ। ସେଥିରେ HIV ଟ୍ରାନ୍ସମିଟେଡ୍ ହେବାର ଚାନ୍ସ ଥାଏ, ଇଞ୍ଜୁରି ହେଇକି କାନର ପର୍ଦା ଫାଟିଯିବାର ସମ୍ଭାବନା ଥାଏ। ସେସବୁ କିମ୍ବା ତେଲ ପକେଇ ଦିଅନ୍ତି, ଆଡ଼ୁ ସାଡ଼ୁ ମେଡିସିନ୍ ତା ଭିତରେ ପକେଇ ଦିଅନ୍ତି, ଯେଉଁଟାକି କାନର କ୍ଷତି କରିବାର ସମ୍ଭାବନା ବଢ଼ିଯାଏ। ତେଣୁ ଡାକ୍ତରଙ୍କ ପାଖରେ ଯାଇ ରେଗୁଲାର କ୍ଲିନିଂ କରିବା ଆବଶ୍ୟକ। କିମ୍ବା ଆପଣ ଘରେ ବି କାନ ତୁଳି ଯୋଡ଼ା ମିଳେ ବଜାରରେ, ତା ଥ୍ରୁରେ ବି ଆପଣ ସଫା କରିପାରିବେ। କିନ୍ତୁ ଇୟର୍ ବଡ୍ସ ଗୁଡ଼ା କଷ୍ଟମେଟାଇଜ୍ ନୁହଁ, ତା ମାନେ କ'ଣ, ଛୋଟ ପିଲାଙ୍କ ପାଇଁ ଯାହା, ବଡ଼ ଲୋକଙ୍କ ପାଇଁ ସେଇଆ। ତ ସମସ୍ତେ ସବୁବେଳେ ୟୁଜ୍ କଲେ ସେଗୁଡ଼ା କ'ଣ ହୁଏ, ଯଦି ଆପଣ ଜୋର୍ସରେ ତାକୁ ଫୋର୍ସଫୁଲି ପଶେଇଦେଲେ କାନ ଭିତରକୁ, ଇଞ୍ଜୁରି ହେବାର ବା କାନଟାକୁ ମାଡ଼ ବାଜିବାର ସମ୍ଭାବନା ଥାଏ। ତେଣୁ ଯେମିତି ଲୋକ କରନ୍ତି ଯେ ପର ପୁରାନ୍ତି, କାଠି ପୁରାନ୍ତି, ଚାବି କାଠି ପୁରେଇକି କୁଣ୍ଡେଇ ଦିଅନ୍ତି, ସେସବୁ ନ କରିକି ଇୟର୍ ବଡ୍ସ ଆପଣ ୟୁଜ୍ କରିପାରିବେ। କିନ୍ତୁ ଇୟର୍ ବଡ୍ସ ଆପଣଙ୍କର ସେଭଳି ହେଲ୍ଦି ଜିନିଷ ନୁହଁ। ସବୁଠୁ ବେଷ୍ଟ ପ୍ରୋସିଜର ହେଉଛି ଆପଣ ଗୋଟେ ସ୍ପେଶାଲିଷ୍ଟ ଇଏ ଡକ୍ଟର ପାଖକୁ ଯାଇ କ୍ଲିନିଂ କରିବା ଆବଶ୍ୟକ। ହେଡ୍ ବାଥ୍ କଲାବେଳେ ଆପଣ ଦେଖିବା ଆବଶ୍ୟକ ଯେ କାନ ଭିତରକୁ ଯେମିତି ପାଣି ନ ଯାଏ, ଯେମିତି ଗାଡ଼ିଆ ପୋଖରୀରେ ହେଡ୍ ବାଥ୍ କରିବେ ନାହିଁ। ତାପରେ ଆପଣ ଯେତେବେଳେ ଫ୍ଲାଇଟ୍ରେ ସପୋଜ୍ ଯାଉଛନ୍ତି, ଯେତେବେଳେ କାନ ବିନ୍ଧେ ଆମେ କ'ଣ କରୁ, କାନ ଭିତରେ ତୁଳା ଦେଇଦେଉ, ସେଇଟା ହେଉଛି ଭୁଲ ଜିନିଷ। ଆମେ କ'ଣ କରିବା ଦରକାର, ସେତେବେଳେ କିଛି ଗୋଟେ ଚୁଇଙ୍ଗମ୍ ଚୋବେଇବା ଦରକାର, ସେତେବେଳେ ଶୋଇବେ ନାହିଁ, ଆଉ ନାକ ଡ୍ରପ୍ ପକେଇଦେବେ। ଏହା ଆପଣ କରିଲେ ଆପଣଙ୍କର ଫ୍ଲାଇଟ୍ରେ ଯେଉଁ ଗଲାବେଳେ ଯେଉଁ କାନ ଇଞ୍ଜୁରି ହେବାର ସମ୍ଭାବନା ଥାଏ, ସେଥିରୁ ଆପଣ ବଞ୍ଚିପାରିବେ। ଥଣ୍ଡା ସମୟରେ ଯେମିତି ଲୋକ କରନ୍ତି ଏକ୍ସରସାଇଜ୍ କରନ୍ତି, ଭାଲସାଲୁଆ ଏକ୍ସରସାଇଜ୍ ବା ନାକ ପାଟି ଧରିକି ଫୁଙ୍କିବା, ଏସବୁ କରିବେ ନାହିଁ। କଲା ମାନେ ପର୍ଦା ଉପରେ ପ୍ରେସର ପଡ଼ିକି ଫାଟିଯିବାର ସମ୍ଭାବନା ଥାଏ। ଯଦି କାନରୁ ପୂଜ ବାହାରିଲା କି ପାଣି ବାହାରିଲା, ତାହେଲେ ସେଥିରେ କ'ଣ ହୁଏ, ୟୁଜୁଆଲି କାନ ପର୍ଦା ଲିକେଜ୍ ହୁଏ, ସେଥିରୁ ଫାଟିକି ପୂଜ ବାହାରେ। ସେହି ସମୟରେ ଗାଁ ଗହଳିରେ କ'ଣ କରନ୍ତି, କାନ ବିନ୍ଧା ହେଉଛି, ପୂଜ ବାହାରୁଛି, ତେଲ ପକେଇଦେବା, ଏସବୁ ଆଦୌ କରିବେ ନାହିଁ କି କାନକୁ ସଫା କରିବାକୁ ଚେଷ୍ଟା କରିବେ ନାହିଁ। ଗୋଟେ କୌଣସି ମେଡିସିନ୍ ଷ୍ଟୋର୍ରୁ ଫାଷ୍ଟ ଏଡ୍ ମାଧ୍ୟମରେ ଗୋଟେ ଡ୍ରପ୍ ନେଇକି ପକେଇ ପାରିବେ, ଆଟ୍ଲିଷ୍ଟ ଆପଣଙ୍କର କ୍ଷତି ହେବ ନାହିଁ, ତେଣୁ ତାକୁ କରିପାରିବେ। କିମ୍ବା ଇମିଡିଏଟ୍ଲି ଆପଣ ଗୋଟେ ENT ସ୍ପେଶାଲିଷ୍ଟଙ୍କୁ କନସଲ୍ଟ କରିପାରିବେ। ଦ୍ୱିତୀୟ ଜିନିଷ, ମନକ ପର୍ଦା ଫାଟୁଛି ତ ତାକୁ ଆମେ ନୋ ଟ୍ରିଟମେଣ୍ଟ ନ କରିକି ବସିଗଲା ପରେ ସେଟା କିଛି ଦିନ ପରେ ସେଟା କ'ଣ ଅପରେସନ୍ ଲେବଲ୍କୁ କଥା ପଳାଏ। ପର୍ଦାଟା ନଷ୍ଟ ହେଇଗଲା ସେତେବେଳେ ଆଉ ମେଡିସିନ୍ ମାଧ୍ୟମରେ ଆଉ ସେଟା କ୍ୟୁର୍ ହେଇପାରେନି, ତାକୁ ଟିମ୍ପାନୋପ୍ଲାଷ୍ଟି ବା ମାଷ୍ଟ୍ରଏଡ୍ ସର୍ଜରୀ, ଇୟର୍ ସର୍ଜରୀ ତାକୁ ଆମେ କୁହାଯାଏ। ଆମର ଗାଁ ଗହଳିରେ ଯେମିତି ଶୁଣା ନଗଲେ ଆମେ କ'ଣ ଥଣ୍ଡାରୁ ହେଲା, କାନରେ ମଇଳା ଜମିଲା, ଏସବୁ ଭାବିକି ତେଲ ପକେଇବା କିମ୍ବା ତାକୁ ନେଗ୍ଲେକ୍ଟ କରିଯାଉ। କିନ୍ତୁ ସେଗୁଡ଼ା ସବୁ କ'ଣ, ଆମର ଗୋଟେ 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ଥାଏ। 72 ଘଣ୍ଟା ୱିଣ୍ଡୋ ପିରିୟଡ୍ ମାନେ କ'ଣ, ଆମେ ସେଇ 72 ଘଣ୍ଟା ଭିତରେ ଯଦି ଟ୍ରିଟମେଣ୍ଟ କରୁଛୁ, ତାହେଲେ ଶୁଣାଯିବାର ସମ୍ଭାବନାଟା ବଢ଼ିଯାଏ। ଆପଣ ଯେତେ ଲେଟ୍ କରିବେ ତାପରେ ଆଉ ସେ ଶୁଣାଯିବ ନାହିଁ, ତାପରେ ଆଉ ତାର ଉପଶମ ଭଲ ଭାବରେ ହେଇପାରିବ ନାହିଁ। ଆପଣଙ୍କୁ ପରମାନେଣ୍ଟ କାନରେ ମେସିନ୍ ଲଗେଇବାକୁ ପଡ଼ିବ। ମଝିରେ ମଝିରେ ଭଟାଇଗ ବା ଇମ୍ବାଲାନ୍ସ ହୋଇଯାଏ ପେସେଣ୍ଟଙ୍କର, କାନ ପର୍ଦା ଫାଟିଲେ, କାନରେ ପାଣି ଜମିଲେ ଆପଣଙ୍କର ଇମ୍ବାଲାନ୍ସ ହେବାର ସମ୍ଭାବନା ଥାଏ। ତ ଆମର ଇମ୍ବାଲାନ୍ସ ହେଲା ପରେ ଆମେ କ'ଣ କରୁ, ଡାକ୍ତରମାନଙ୍କ ପାଖକୁ ନ ଯାଇ ଲୋକ ବିଭିନ୍ନ ପ୍ରକାର ଘରେଲୁ ଉପଶମ କରନ୍ତି, ଯେଉଁଟାକି ଜିନିଷଟାକୁ ଏଗ୍ରାଭେଟ୍ କରିବାକୁ ସାହାଯ୍ୟ କରେ। ତେଣୁ ଏସବୁ ହେଲା ମାନେ ଇମିଡିଏଟ୍ଲି କାନର ପରୀକ୍ଷା କରିବା ଦରକାର, ଆଉ ପ୍ରପର ENT ସ୍ପେଶାଲିଷ୍ଟଙ୍କୁ ଦେଖେଇକି ତାର ଉପଶମ ପାଇଁ ଆମର ଟ୍ରିଟମେଣ୍ଟ କରିବା ଆବଶ୍ୟକ।
0: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, କାନର ଯତ୍ନ। ଆଲୋଚନା କରିଥିଲେ ଡାକ୍ତର ସନ୍ତୋଷ କୁମାର ପ୍ରତିନିଧି।

0: ଶ୍ରୋତାମାନଙ୍କୁ କହି ରଖୁଛି ଆମର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 10ଟାରେ ପ୍ରୋଜେକ୍ଟ କରିବୁ ଗୀତିନାଟ୍ୟ କୃଷ୍ଣ ସୁଦାମା। ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ଶୁଣିଲେ ଆମର ଆଜିର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ ଦୁଇଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପ୍ରତ୍ୟେକଟି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପର କେନ୍ଦ୍ରରେ ଲୋକମାନଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରାଯାଉଛି। ଶ୍ରୀ ମୋଦି କହିଛନ୍ତି ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ କେବଳ ସରକାରୀ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହିତ ବିକଶିତ ରାଷ୍ଟ୍ର ହେବା ପାଇଁ ଭାରତର ଯାତ୍ରାକୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ସଚିବମାନଙ୍କ ସହ କୃଷି, ସାମାଜିକ କଲ୍ୟାଣ ଏବଂ ଅନ୍ୟାନ୍ୟ କ୍ଷେତ୍ର ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଆନ୍ତଃମନ୍ତ୍ରାଳୟ ସମନ୍ୱୟ ବୃଦ୍ଧି, ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ୀକରଣ ଏବଂ ନାଗରିକମାନଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ସଂସ୍କାରମୂଳକ ଯୋଜନାର ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ପରିବର୍ତ୍ତିତ ସମୟ ସହିତ ପ୍ରଶାସନିକ ପ୍ରକ୍ରିୟା ଆଧୁନିକ ହେବାର ଆବଶ୍ୟକତା ରହିଛି। ଆଧୁନିକ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଶ୍ରୀ ମୋଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଆବଶ୍ୟକତା ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ବିକଶିତ ଭାରତ ଦୃଷ୍ଟିକୋଣ ଏକ ଜନ ଆନ୍ଦୋଳନରେ ପରିଣତ ହେବା ଉଚିତ ଏବଂ ଭାରତୀୟ ଯୁବପିଢ଼ି ଏହାର ଦାୟିତ୍ୱ ନେବା ଆବଶ୍ୟକ। ଏହି ଅବସରରେ ଶ୍ରୀ ମୋଦି ଯୁବପିଢ଼ି ମଧ୍ୟରେ ନିଶାଦ୍ରବ୍ୟ ବ୍ୟବହାର ପ୍ରସଙ୍ଗ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱ କ୍ରୀଡ଼ାରେ ଭାରତର ଲକ୍ଷ୍ୟ ସ୍ଥିର କରିବା ଲାଗି ଏ କ୍ଷେତ୍ରର ସମନ୍ୱିତ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। କୃଷି କ୍ଷେତ୍ରକୁ ଆହୁରି ଦୃଢ଼ କରି ପିଏମ୍ କୁସୁମ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ କରିବା ଲାଗି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଦୁଇଦିନିଆ ରୋମାନିଆ ଗସ୍ତ କରୁଛନ୍ତି। ଗସ୍ତକାଳରେ ରାଷ୍ଟ୍ରପତି ମୁର୍ମୁ ରୋମାନିଆର ରାଷ୍ଟ୍ରପତି ନିକୁସୋର ଡେନ୍, ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଇଲି ବୋଲୋଗାନ୍, ସିନେଟ୍ ଅଧ୍ୟକ୍ଷ ମିର୍ସିଆ ଅବ୍ରୁଡେନ୍ ଏବଂ ପ୍ରତିନିଧି ସଭାର ଅଧ୍ୟକ୍ଷ ସୋରିନ୍ ଗ୍ରିଣ୍ଡିଆନୁଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଏହି ଅବସରରେ ରାଷ୍ଟ୍ରପତି ରୋମାନିଆ ଭାରତ ସଂସଦୀୟ ମନ୍ତ୍ରୀ ସମୂହର ସଦସ୍ୟମାନଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତ ମାସ 19 ତାରିଖଠାରୁ ମୋଲଡୋଭା, ଉତ୍ତର ମେସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ସମ୍ପୃକ୍ତ ଦେଶଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ କରିବା। ଉତ୍ତର ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସି ଦାବକୋବା କହିଛନ୍ତି ଭାରତ ଭଳି ବୃହତ୍ ଗଣତନ୍ତ୍ରର ରାଷ୍ଟ୍ରପତି ପଦରେ ଜଣେ ମହିଳା ଅଭିଷିକ୍ତ ହେବା ଅତ୍ୟନ୍ତ ଗୌରବର ବିଷୟ। ଆକାଶବାଣୀ ସମ୍ବାଦଦାତା ଶୁଭଶ୍ରୀ ମହାପାତ୍ରଙ୍କ ସହ କଥାବାର୍ତ୍ତା ବେଳେ ସୁଶ୍ରୀ ଦାବକୋବା କହିଛନ୍ତି ସେ ଭାରତର ଦୀର୍ଘ ଇତିହାସ ଏବଂ ଆଧ୍ୟାତ୍ମିକ ଐତିହ୍ୟ ଦ୍ୱାରା ପ୍ରଭାବିତ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ପରେ ଭାରତ ପ୍ରତି ତାଙ୍କର ସମ୍ମାନ ଆହୁରି ବୃଦ୍ଧି ପାଇଛି। ସେ କହିଛନ୍ତି ରାଷ୍ଟ୍ରପତି ମୁର୍ମୁଙ୍କ ସହ ସାକ୍ଷାତ ପରେ ତାଙ୍କର ଦୃଢ଼ ବିଶ୍ୱାସ ସୃଷ୍ଟି ହୋଇଛି ଯେ କେବଳ ମହିଳାମାନେ ହିଁ ବିଶ୍ୱରେ ବଡ଼ ପରିବର୍ତ୍ତନ କରିପାରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗଦେବା ଅବସରରେ ତାଙ୍କ କାନାଡ଼ା ପ୍ରତିପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ କାନାଡ଼ା ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି। ସେ କହିଛନ୍ତି ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥିରୀକୃତ ଲକ୍ଷ୍ୟ ହାସଲ ନେଇ ସେଠାକାର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କ ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ୱିନଷ୍ଟନ୍ ପିଟର୍ସଙ୍କ ସହ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ସ୍ଥିତି ନେଇ ଆଲୋଚନା କରିଛନ୍ତି। ଉଭୟ ନେତା ସାମୁଦ୍ରିକ ସହଯୋଗ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡକ୍ଟର ଜୟଶଙ୍କର ଆସିଆନ୍ ମହାସଚିବ ଡକ୍ଟର କାଓ କିମ୍ ହର୍ଣ୍ଣଙ୍କ ସହ ମାନିଲାରେ ଆଲୋଚନା କରିଛନ୍ତି। ରଣନୈତିକ ଭାଗିଦାରିତା ବୃଦ୍ଧି ଦିଗରେ ଆସିଆନ୍ର ସହଯୋଗ ନେଇ ଡକ୍ଟର ଜୟଶଙ୍କର ଧନ୍ୟବାଦ ଜଣାଇଛନ୍ତି। 2026-2030 ପର୍ଯ୍ୟନ୍ତ ଭାରତ ଆସିଆନ୍ ଯୋଜନାର ମୂଳସ୍ତମ୍ଭ ବିଷୟରେ ଉଭୟ ନେତା

0: ମତ ବିନିମୟ କରିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ସେନା କ୍ରମାଗତ ଦ୍ୱାଦଶ ଦିନ ପାଇଁ ଇରାନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଉଭୟ ଦେଶ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି, ଇରାନ ବିଭିନ୍ନ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାରୁ ଜବାବ ସ୍ୱରୂପ ପ୍ରତିଆକ୍ରମଣ କରାଯାଉଛି। ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକା ପୁନର୍ବାର ଅଧିକାର ଜାହିର କରିବା ଲାଗି ଉଦ୍ୟମ କରୁଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ସେହି ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ୱାଭାବିକ କରିବା ଲାଗି ଚେଷ୍ଟା କରୁଥିବା ଆମେରିକା କହିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଗୋଟିଏ ଜାହାଜ ଉପରେ ଇରାନ ଆକ୍ରମଣ କଲେ ତା'ର ଗୋଟିଏ ସେତୁ କିମ୍ବା ଶକ୍ତି ପ୍ରକଳ୍ପକୁ ଧ୍ୱଂସ କରାଯିବ। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଆବାସ ଆରାଗଛି କହିଛନ୍ତି, ତାଙ୍କ ଦେଶ ପ୍ରତିଟି ଆକ୍ରମଣର ଦୃଢ଼ ଜବାବ ଦେଉଛି। ଇରାନ ବିପକ୍ଷରେ ଯେକୌଣସି ପଦକ୍ଷେପର କଡ଼ା ଜବାବ ଦିଆଯିବ ବୋଲି ସେ କହିଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡ଼ିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ପାଳନ କରାଯାଇଥାଏ। ଦେଶରେ ପ୍ରସାରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡ଼ିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷ କରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। କେନିଆରେ ଇବୋଲା ସଂକ୍ରମଣର ମୁକାବିଲା ଲାଗି ଭାରତ ପକ୍ଷରୁ 4.5 ଟନ୍ର ମେଡିକାଲ ସାମଗ୍ରୀ ସହାୟତା ପ୍ରଦାନ କରାଯାଇଛି। କେନିଆରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଡକ୍ଟର ଆଦର୍ଶ ସ୍ୱାଇକା ସେଠାକାର ସ୍ୱାସ୍ଥ୍ୟ ବିଭାଗର କ୍ୟାବିନେଟ୍ ସଚିବ ଆଡେନ୍ ଦ୍ୱାଲେଙ୍କୁ ଏହି ସହାୟତା ପ୍ରଦାନ କରିଛନ୍ତି। ପଠାଯାଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଥର୍ମୋମିଟର, ମାସ୍କ, ସାମ୍ପଲ କିଟ୍, ପିପିଇ କିଟ୍ ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ରହିଛି। ଆଗାମୀ କିଛିଦିନ ମଧ୍ୟରେ ଭାରତ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ନାଇରୋବିସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କହିଛନ୍ତି। ଏପର୍ଯ୍ୟନ୍ତ ଆଫ୍ରିକୀୟ ଅଞ୍ଚଳରେ ଇବୋଲା ନିୟନ୍ତ୍ରଣ ଲାଗି ଭାରତ 45 ଟନ୍ରୁ ଅଧିକ ମେଡିକାଲ ସାମଗ୍ରୀ ଯୋଗାଇ ଦେଇସାରିଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେବ। ଏହି 10-ଦିନିଆ ପ୍ରତିଯୋଗିତାରେ 74 ଦେଶର କ୍ରୀଡ଼ାବିତ୍ମାନେ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲିମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭ୍ଲିନା ବୋର୍ଗୋହିନ୍ ପ୍ରତିନିଧିତ୍ୱ କରିବେ। ଚଳିତ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10 ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ ଏବଂ ଜୁଡ଼ୋ। ଭାରତୀୟ ଦଳରେ 125 ଜଣ କ୍ରୀଡ଼ାବିତ୍ ଏଥିରେ ଭାଗ ନେଉଛନ୍ତି। ସୂଚନାଯୋଗ୍ୟ, ପୂର୍ବ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 61 ପଦକ ହାସଲ କରିଥିଲା। ଚାଙ୍ଗଝୋଉଠାରେ ଚାଲିଥିବା ଚାଇନା ଓପନ୍ ବ୍ୟାଡମିଣ୍ଟନରେ ଭାରତୀୟ କ୍ରୀଡ଼ାବିତ୍ ପିଭି ସିନ୍ଧୁ, ଆୟୁଷ ସେଟ୍ଟି ଏବଂ ଲକ୍ଷ୍ୟ ସେନ୍ ପ୍ରାକ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇଥର ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ମହିଳା ଏକକରେ ଅନ୍ୟତମ ଭାରତୀୟ ଖେଳାଳି ଉନ୍ନତି ହୁଡ଼ାଙ୍କୁ ପରାସ୍ତ କରି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକରେ ଆୟୁଷ ସେଟ୍ଟି ବିଶ୍ୱର 11 ଖେଳାଳି ଇଣ୍ଡୋନେସିଆର ଅଲୁଇ ଫରୱାନ୍ଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଚୀନ୍ ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ସେହିପରି ଭାରତର ଅନ୍ୟତମ ଯୋଡ଼ି ରୋହନ କାପୁର ଏବଂ ଋଥ୍ଵିକା ଶିବାନୀ ଚୀନ୍ର ଯୋଡ଼ିଙ୍କଠାରୁ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂସ୍କାର ଏବଂ ପ୍ରଶାସନିକ ପଦକ୍ଷେପ ସୁନିଶ୍ଚିତ କରୁଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ 2-ଦିନିଆ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ହର୍ମୁଜ୍ ପ୍ରଣାଳୀ ଉପରେ ଅଧିକାର ସାବ୍ୟସ୍ତ ପାଇଁ ଆମେରିକା ପକ୍ଷରୁ ଇରାନ ଉପରେ ଆକ୍ରମଣ ଜାରି। ରେଡିଓ ପ୍ରସାରଣର ଆରମ୍ଭ ସ୍ମୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ। ଏବଂ ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ ଆରମ୍ଭ ହେଉଛି 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଶ୍ରୀକ୍ଷେତ୍ରର ଗୁଣ୍ଡିଚା ଯାତ୍ରା ବିଶ୍ୱ ପ୍ରସିଦ୍ଧ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କୁ ସଙ୍ଗରେ ନେଇ ନବଦିନାତ୍ମକ ଗୁଣ୍ଡିଚା ଯାତ୍ରାରେ ଯାଇଥାନ୍ତି ଜନ୍ମବେଦୀ। ଷଷ୍ଠୀ ତିଥିରେ ହେରାପଞ୍ଚମୀ ନୀତି ପରେ ନବମୀ ତିଥିରେ ଆସିଥାଏ ଭକ୍ତଗଣଙ୍କର ବହୁ ପ୍ରତୀକ୍ଷିତ ସନ୍ଧ୍ୟା ଦର୍ଶନର ଅବସର। ବାହୁଡ଼ା ଦଶମୀରେ ପୁଣି ଚତୁର୍ଥା ମୂର୍ତ୍ତି ରଥ ଉପରେ ବିରାଜିତ ହୋଇ ଫେରନ୍ତି ଶ୍ରୀମନ୍ଦିର ସନ୍ନିକଟକୁ। ଆଜିର କ୍ଷେତ୍ର ମହିମା କାର୍ଯ୍ୟକ୍ରମରେ ଆସନ୍ତୁ ସନ୍ଧ୍ୟା ଦର୍ଶନ ଓ ବାହୁଡ଼ା ଯାତ୍ରା ସମ୍ପର୍କରେ ଜାଣିବା। ଆମ ସହିତ ଅଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର। ଆଜ୍ଞା ନମସ୍କାର।
1: ନମସ୍କାର,
0: ଆପଣଙ୍କୁ କାର୍ଯ୍ୟକ୍ରମ ପରିସରକୁ ସ୍ୱାଗତ କରୁଛୁ। ଆପଣ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଗୁଣ୍ଡିଚା ଯାତ୍ରା ଅବସରରେ ଜନ୍ମବେଦୀରେ ଅନୁଷ୍ଠିତ ହେଉଥିବା ସନ୍ଧ୍ୟା ଦର୍ଶନ ଏବଂ ଯେତେବେଳେ ପ୍ରଭୁ ପ୍ରତ୍ୟାବର୍ତ୍ତନ କରନ୍ତି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୁଏ ସେ ସମ୍ପର୍କରେ ଟିକେ ବର୍ଣ୍ଣନା କରି କୁହନ୍ତୁ।
1: ଜୟ ଜଗନ୍ନାଥ। ବର୍ତ୍ତମାନ ମହାପ୍ରଭୁ ସେ ରତ୍ନ ମଣ୍ଡପରୁ ରଥାରୂଢ଼ ହୋଇ ଚତୁର୍ଦ୍ଧା ମୂର୍ତ୍ତି ସେ ତାଙ୍କର ଆବିର୍ଭାବ ସ୍ଥଳକୁ ଯାଇଛନ୍ତି। ଆଳପ ମଣ୍ଡପର ଅର୍ଥ ହେଉଛି ଯେଉଁଠି ମହାରାଜା ଇନ୍ଦ୍ରଦୁମ୍ନ ଯଜ୍ଞ କରିସାରିବା ପରେ ଆଡ଼ କରି ଦାରୁ ରଖିଥିଲେ ଏବଂ ଯେଉଁଠି ସମୁଦ୍ରରୁ ଆବିର୍ଭୂତ ହୋଇଥିବା ଦାରୁଙ୍କୁ ରଖିଥିଲେ ଏବଂ ସେ ଦାରୁଙ୍କୁ ମହାପ୍ରଭୁ ନିଜେ ଅନନ୍ତ ମହାରଣା ରୂପରେ ସେଠି ସେ ତାଙ୍କୁ ଗଢ଼ିଥିଲେ ସେଇ ମଣ୍ଡପକୁ କୁହାଯାଏ ଆଡ଼ପ ମଣ୍ଡପ। ପରବର୍ତ୍ତୀ କାଳରେ ତାହା ଗୁଣ୍ଡିଚା ଘର ନାମରେ ପ୍ରସିଦ୍ଧି ଲାଭ କରିଛି। ଆଡ଼ପ ଅବସ୍ଥାନ ଦାରୁଦିଅଙ୍କ ଆବିର୍ଭାବ ସ୍ଥାନ ହୋଇଥିବାରୁ ଏହା ଅତି ପବିତ୍ର ସ୍ଥାନ ବୋଲି ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ସେଠାରେ ମହାରାଜା ଇନ୍ଦ୍ରଦୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କରିବା ପରେ ତାହା ମହାବେଦୀ ରୂପେ ପରିଚିତ ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ଅବସ୍ଥାନ ସମୟରେ ଦାରୁଦିଅଙ୍କୁ ଦର୍ଶନ କରିବା ମୂଳରୁ ଶାସ୍ତ୍ରୀୟ ପରମ୍ପରାରେ ପରିଣତ ହୋଇଛି। ଆଡ଼ପ ମଣ୍ଡପରେ ଦର୍ଶନ କରିବା ଦ୍ୱାରା ମନୁଷ୍ୟ ବିଷ୍ଣୁଲୋକ ଗମନ କରିଥାଏ ବୋଲି ବ୍ରହ୍ମପୁରାଣରେ ଉଲ୍ଲେଖ କରାଯାଇଛି। ମହାପ୍ରଭୁ ସ୍ୱୟଂ ଏହି ଆଡ଼ପ ମଣ୍ଡପରେ ବିଜେ କରୁଛନ୍ତି। ସେଇ କାଳରୁ ଆଜି ପର୍ଯ୍ୟନ୍ତ ଦାରୁଦିଅ ଆଠ ଦିନ ଅବସ୍ଥାନ କରି ବାହୁଡ଼ା ଅବସରରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ମହାପ୍ରଭୁ ରଥରୁ ଓହ୍ଲେଇ ଆଡ଼ପ ମଣ୍ଡପରେ ବିଜେ କରିବା ପରେ ପ୍ରସିଦ୍ଧ ଏକ ପରମ୍ପରା ରହିଛି ଯାହା ହେଉଛି ହେରା ପଞ୍ଚମୀ। ହେରା ପଞ୍ଚମୀ ପରେ ସବୁଠାରୁ ସମସ୍ତଙ୍କର ଇପ୍ସିତ ଦିବସଟି ହେଉଛି ସନ୍ଧ୍ୟା ଦର୍ଶନ। ଏହି ସନ୍ଧ୍ୟା ଦର୍ଶନ ହେଉଛି ନବମୀ ତିଥି। ଶୁକ୍ଳପକ୍ଷ ନବମୀ ତିଥିରେ ସନ୍ଧ୍ୟା ଦର୍ଶନ ହୁଏ, ତାଙ୍କୁ ସେଥିପାଇଁ କୁହାଯାଏ ସନ୍ଧ୍ୟା ନବମୀ। ଶାସ୍ତ୍ରୀୟ ମତରେ ଏଇ ଦିନ ସନ୍ଧ୍ୟାବେଳେ ଶ୍ରୀଗୁଣ୍ଡିଚା ରାଣୀଙ୍କର ଅନୁରୋଧ ରକ୍ଷା କରି ତାଙ୍କ ବ୍ୟସ୍ତତାକୁ ଲକ୍ଷ୍ୟ କରି ମହାରାଜା ଇନ୍ଦ୍ରଦୁମ୍ନ ନିର୍ମାଣ ହେଉଥିବା

ଖଣ୍ଡପଟିର ଦ୍ୱାର ଖୋଲି ଦେଇଥିଲେ। ପ୍ରଥମେ ସେ ସେଇଦିନ ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥିର ସନ୍ଧ୍ୟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ମହାରାଣୀ ଗୁଣ୍ଡିଚା। ସେଥିପାଇଁ ସନ୍ଧ୍ୟା ଦର୍ଶନର ନାମକରଣ କରାହେଇଛି। ସନ୍ଧ୍ୟାରେ ତାଙ୍କୁ ଏ ପୃଥିବୀରେ ଏ ମର୍ତ୍ତ୍ୟ ଲୋକରେ ପ୍ରଥମେ ଦର୍ଶନ କରିଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ। ତେଣୁ ପ୍ରଥମ ଦର୍ଶନର ସମୟଟା ହେଉଛି ସବୁଠାରୁ ପବିତ୍ର, ଏବଂ ଯେଉଁଦିନ ସିଏ ପ୍ରଥମେ ଦର୍ଶନ କଲେ ସେଇ ଦିନଟିକୁ ସ୍ମୃତିରେ ରଖିବା ପାଇଁ, ସେଇ ଦିନଟାକୁ ପବିତ୍ର ଦିନ ଭାବେ ଗ୍ରହଣ କରିବା ପାଇଁ ସନ୍ଧ୍ୟା ଦର୍ଶନ ଦିନ ହିଁ ସନ୍ଧ୍ୟାବେଳେ ଦର୍ଶନ କରିବାର ବିଧି ଶାସ୍ତ୍ରୀୟ ପରମ୍ପରାରେ ରହିଛି। ଏବଂ ଶାସ୍ତ୍ରୀୟ ପରମ୍ପରାରେ ଯେଉଁ ବିଧିଟି ରହିଛି ସେଦିନ ମଧ୍ୟ କୁହାଯାଇଛି ଯେ ତୁମେ ସନ୍ଧ୍ୟାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମହାପ୍ରସାଦକୁ ସେବନ କରିବା ପରେ ଦାନ ଧର୍ମ କରିବ ଏବଂ ବ୍ରାହ୍ମଣ ଭୋଜନ କରାଇବ, ବୈଷ୍ଣବ ଭୋଜନ କରାଇବ, ଦୁଃଖୀ ରଙ୍କିଙ୍କି ଭୋଜନ କରାଇବ। ତାର ଏକମାତ୍ର କାରଣ ଯେ ପ୍ରଭୁଙ୍କର ଧରାବତରଣ ହେବାର ପ୍ରଥମ ଦର୍ଶନ ସେହିଦିନ ହୋଇଥିଲା। ପ୍ରଥମ ଦର୍ଶନ କରିଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ସନ୍ଧ୍ୟା ଦର୍ଶନ ଦିନ କରିଥିଲେ, ଏବଂ ସେହିଦିନ ଶୁକ୍ଳପକ୍ଷ ନବମୀର ସନ୍ଧ୍ୟାବେଳେ ଯେହେତୁ କରିଥିଲେ, ତେଣୁ ସେ ସନ୍ଧ୍ୟା ଦର୍ଶନଟାର ଗୁରୁତ୍ୱ ସବୁଠାରୁ ଅଧିକ। ତାହା ଏକ ସବୁଠାରୁ ପବିତ୍ର ଦିବସ ଏବଂ ପବିତ୍ର ମୁହୂର୍ତ୍ତ।

0: ମହାପ୍ରଭୁ ସନ୍ଧ୍ୟା ଦର୍ଶନ ତିଥିରେ ଭକ୍ତଗଣଙ୍କୁ ଦର୍ଶନ ଦେବା ପରେ ବାହୁଡ଼ା ଦଶମୀରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ସେଇ ବାହୁଡ଼ା ତିଥିରେ ମହାପ୍ରଭୁଙ୍କର ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ସନ୍ନିକଟକୁ ଆସିବା ଭିତରେ କ'ଣ ସବୁ ଘଟିଥାଏ ବଡ଼ଦାଣ୍ଡରେ, ଏବଂ ଭକ୍ତଗଣ କିଭଳି ଭାବରେ ରଥ ଉପରେ ବାମନ ରୂପୀ ବିଷ୍ଣୁଙ୍କୁ ଦର୍ଶନ କରି କୃତାର୍ଥ ହୋଇଥାନ୍ତି।
1: ସନ୍ଧ୍ୟା ଦର୍ଶନ ପରେ ମହାପ୍ରଭୁ ବାହୁଡ଼ା ଦିନ ସକାଳୁ ମହାପ୍ରଭୁ ବାହୁଡ଼ି ଆସିବାର ପ୍ରସ୍ତୁତି ହୁଏ। ଦଇତାମାନେ ତାଙ୍କୁ ବାହୁଡ଼ିବା ପାଇଁ ଯେଉଁଭଳି ସେନାପଟା ଲାଗି ହେବା କଥା, ଯେଉଁଭଳି ବ୍ୟବସ୍ଥା କରିବା କଥା, ସବୁ ସେହିଦିନ ରାତିରେ କରନ୍ତି। ଏବଂ ସକାଳୁ ତାଙ୍କୁ ଏକ ଖେଚୁଡ଼ି ଭୋଗ ଦିଆଯାଏ, ଏବଂ ସେ ଯେଉଁ ଭୋଗ ଲାଗି ହୁଏ, ଭୋଗ ପରେ ପରେ ତାଙ୍କୁ ସକାଳୁ ପହଣ୍ଡି କରାଯାଏ। ଏବଂ ପହଣ୍ଡି କରାଯିବାର ପରମ୍ପରା ଆମେ ଜାଣିଛେ ଯେ ପ୍ରଥମେ ସୁଦର୍ଶନ ମହାପ୍ରଭୁ ବିଜେ କରନ୍ତି, ତାପରେ ସୁଭଦ୍ରା, ତାପରେ ବଡ଼ ଠାକୁର, ଶେଷରେ ମହାପ୍ରଭୁ ଜଗନ୍ନାଥ ରଥ ଉପରକୁ ବିଜେ କରନ୍ତି। ଏବଂ ରଥ ଉପରେ ବିଜେ କରିବା ପରେ ସେଠି ରୁନ୍ଧା ସରିବା ପରେ ଏକ ନୀତି ଅଛି, ଯାହା ଗୁପ୍ତ ନୀତି, ତାକୁ ଭିତର୍ଛ ମହାପାତ୍ର ଏବଂ ଅନ୍ୟମାନେ ସେ ନୀତିକି କରିଥାନ୍ତି। ସବୁଠାରୁ ବଡ଼ କଥା ହେଉଛି ଯେ ମହାପ୍ରଭୁ ରଥରୂଢ଼ ହେବା ପରେ ଆମର ଛେରା ପହଁରା ବିଧି ଗୋଟିଏ ବଡ଼ ବିଧି, ଯେଉଁଠି ଗଜପତି ମହାରାଜା ନିଜେ ଯାଆନ୍ତି ଏବଂ ଛେରା ପହଁରା କଲା ପରେ ତାଙ୍କର ଯେମିତି ରଥରେ ଘୋଡ଼ା ଲାଗି ହେଇ ଫେରିବା କଥା, ସେଇଭଳି ଭାବରେ ସେ ଫେରିବା ଆରମ୍ଭ କରନ୍ତି। ଶରଧାବାଲି ଯେତେବେଳେ ଅତିକ୍ରମ କରି ସେ ବଡ଼ ଶଙ୍ଖ

ଦେଇ ଆସନ୍ତି, ସେତେବେଳେ ସିଏ ତାଙ୍କର ଅର୍ଦ୍ଧାସିନୀଙ୍କ ମନ୍ଦିର ପାଖରେ, ଅର୍ଦ୍ଧାସିନୀଙ୍କ ଲୋକ ମତରେ ବା ଲୋକାଚାରରେ କୁହାଯାଏ ମାଉସୀ ମା, ସେ ମାଉସୀ ମାଙ୍କ ମନ୍ଦିର ପାଖରେ ରହନ୍ତି କିଛି ସମୟ ଏବଂ ସେଇଠି ଚକ୍ରମଣି ହୁଏ ଏବଂ ଲୋକ ବିଶ୍ୱାସ ଅଛି ଯେ ମାଉସୀ ତାଙ୍କୁ ପୋଡ଼ପିଠା ଖୁଆନ୍ତି ବୋଲି, ସେ ପରମ୍ପରା, ଲୋକ ପରମ୍ପରା ଏବଂ ଲୋକ ବିଶ୍ୱାସ, ସେଇ ଅନୁଯାୟୀ ସେ ସେଠି ଖାଇବା ପରେ ପୁଣି ସିଂହଦ୍ୱାରକୁ ଫେରି ଆସନ୍ତି।

0: ଏବଂ ସିଂହଦ୍ୱାରରେ ବାହୁଡ଼ି ଆସିବା ପରେ ତାଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ସରେ ନାହିଁ। ସେ ବାହୁଡ଼ି ଆସିବା ପରେ ତା ପରଦିନ ତାଙ୍କର ହୁଏ ସୁନାବେଶ।
1: ଆପଣ ତ ବର୍ଣ୍ଣନା କଲେ ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଯାଇଥାନ୍ତି, ଗୁଣ୍ଡିଚା ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି ବାହୁଡ଼ା ଯାତ୍ରାରେ। ତେବେ ଭକ୍ତଗଣଙ୍କ ମନ ଭିତରେ ଏ ଯେଉଁ ଗୁଣ୍ଡିଚା ଯାତ୍ରା ତିଥି ଏବଂ ବାହୁଡ଼ା ଯାତ୍ରାର ତିଥି ଭିତରେ କ'ଣ ଭାବାବେଗରେ କିଛି ପାର୍ଥକ୍ୟ ରହିଛି?
0: ପଞ୍ଚୁକୋଶୀ, ଷୋଳ ଶାସନ, ବତିଶ କରବାଡ଼ ଏବଂ ଶ୍ରୀକ୍ଷେତ୍ର ସବୁଠାରୁ ଅଧିକ ଭାବାବେଗ, ଏବଂ ଯେମିତି ସମସ୍ତ ତତ୍ପର ମହାପ୍ରଭୁଙ୍କୁ ପୁଣି ଆଣି ସିଂହଦ୍ୱାର ପହଞ୍ଚେଇ ଦେବା, ଏବଂ ଶ୍ରୀମନ୍ଦିର ପୁଣି ଚଳଚଞ୍ଚଳ ହେବ, ରତ୍ନମଣ୍ଡପ ପୁଣି ଚଳଚଞ୍ଚଳ ହେବ, ସେଥିପାଇଁ ଭାବାବେଗ ପ୍ରବଳ ଭାବରେ ଦେଖାଯିଏ ଆରମ୍ଭ ଦିନ ସନ୍ଧ୍ୟା ଦର୍ଶନ ଦିନଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ।
1: ଗୋଟେ ସୁନ୍ଦର କଥା ଆପଣ କହିଲେ, ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଯାଏ ପୁଣି। ଯେତେବେଳେ ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଯାଇଥାନ୍ତି, ଶ୍ରୀମନ୍ଦିର ଖାଲି ଖାଲି ଲାଗେ, ଭକ୍ତମାନେ ସେଇ ଗୁଣ୍ଡିଚା ମନ୍ଦିରରେ ଗହଳି କରନ୍ତି। ପୁଣି ଯେତେବେଳେ ବାହୁଡ଼ା ଯାତ୍ରାରେ ପ୍ରଭୁ ଫେରିଆସନ୍ତି, ଭକ୍ତମାନଙ୍କ ମନ ଭିତରେ ଅଶେଷ ଉତ୍କଣ୍ଠା, ଉତ୍ସାହ, ଭକ୍ତିଭାବରେ ସମସ୍ତେ ଭାବ ବିହଳିତ ହୋଇଥାନ୍ତି।
0: ଠିକ୍ କଥା ଆପଣ କହିଛନ୍ତି। ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ଏକ ଉତ୍ସବ ନୁହଁ, ମହୋତ୍ସବ। ଇଏ ମହୋତ୍ସବ ଆରମ୍ଭ ହୁଏ ଦୋଳ ପୂର୍ଣ୍ଣିମାରୁ, ସରେ ନୀଳାଦ୍ରି ବିଜେ ପରେ। ଏହା ଯେମିତି ଜାତିର, ଏ ସାମ୍ରାଜ୍ୟର, ଇଏ ଗଜପତିଙ୍କର, ଇଏ ପରମ୍ପରାର ସବୁଠାରୁ ଶ୍ରେଷ୍ଠ ଯାତ୍ରା ଏବଂ ସବୁଠାରୁ ପ୍ରିୟ ଯାତ୍ରା ଏବଂ ସବୁଠାରୁ ଅଧିକ ପ୍ରଭାବଶାଳୀ ଯାତ୍ରା। ଜୟ ଜଗନ୍ନାଥ।
1: ଆପଣ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସନ୍ଧ୍ୟା ଦର୍ଶନ ନୀତି ଏବଂ ବାହୁଡ଼ା ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ବାସ୍ତବରେ ଶ୍ରୋତାବନ୍ଧୁ, କଳା ଠାକୁରଙ୍କର ପତିତ ପାବନ ଯାତ୍ରା ଭକ୍ତମାନଙ୍କର ହୃଦୟରେ ଭକ୍ତିର ଅସରନ୍ତି ପୁଲକ ସୃଷ୍ଟି କରେ। ବାହୁଡ଼ା ତିଥିରେ ରଥ ଉପରେ ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କୁ ଦର୍ଶନ କରି ଭକ୍ତଗଣଙ୍କର ଜୀବନ ହେଉ ଧନ୍ୟ।

କ୍ଷେତ୍ରମୟମା କାର୍ଯ୍ୟକ୍ରମ ଏଠି ଶେଷ ହେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ। ଆକାଶବାଣୀ ପୁରୀ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଜ ଫୁଲ, ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ସଜ ଫୁଲ କଣ୍ଠଦାନ କରିଛନ୍ତି ବିଷ୍ଣୁ ମୋହନ କବି ଏବଂ ଶରଣ୍ୟା ମିଶ୍ର। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଓମ୍ ପ୍ରକାଶ ମହାନ୍ତି। ଗୀତ ରଚନା ସତ୍ୟରଞ୍ଜନ ଦାସ। ପ୍ରଥମ ଗୀତଟି ଗାଇଛନ୍ତି ବିଷ୍ଣୁ ମୋହନ କବି, ସତ୍ୟରଞ୍ଜନ ଦାସଙ୍କ ରଚନା। ପାହାଡ଼ ପାଖେ ଅଛି ତ ଗୋଟେ ଛୋଟ ସେଇ ଗାଁ, ସାବନା ରଙ୍ଗ ଝିଅଟେ ରୁହେ ବର୍ଷା ତା ନାଁ।

ପରବର୍ତ୍ତୀ ଗୀତଟି ଗାଇଛନ୍ତି ଶରଣ୍ୟା ମିଶ୍ର। ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା, ଗ୍ରୀଷ୍ମ ପରେ ବର୍ଷା ଆସେ, ମେଘଟା ଗୀତ ଗାଏ, ବର୍ଷା ସେଟା କହିଲା କଥା, ମୁଁ ତୁମକୁ ଭଲ ପାଏ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ।
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଶେଷରେ ବିଷ୍ଣୁମୋହନ କବି ଏବଂ ଶରଣ୍ୟା ମିଶ୍ର ଦ୍ୱୈତ କଣ୍ଠରେ ଗାଇଛନ୍ତି ସତ୍ୟରଞ୍ଜନ ଦାସଙ୍କର ଅନ୍ୟ ଏକ ରଚନା। ଆଜି ଏ ପହିଲି ବର୍ଷାରେ ଚାଲ ଓଦା ହେବା ରାସ୍ତାରେ, ଦେଖୁଥିବେ ଲୋକେ ଝରକାରେ, କାଲିକି ରହିବା ଚର୍ଚ୍ଚାରେ।

ସଜଫୁଲ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ।

ପଞ୍ଜିକା ଅନୁଯାୟୀ ଆଜି ଗୁରୁବାର, କର୍କଟ ସାତ ଦିନ, 2026 ଜୁଲାଇ ମାସ 23 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜି ସୂର୍ଯ୍ୟୋଦୟର ସମୟ ଥିଲା 5:22:35 ଏବଂ ସୂର୍ଯ୍ୟାସ୍ତର ସମୟ ରହିଛି 6:24:20। ତୁଳା ଓ କୁମ୍ଭ ରାଶିର ଆଜି ହେଉଛି ଖାତବାର। ଆଜି ହେଉଛି ଆଷାଢ଼ ଶୁକ୍ଲ ନବମୀ ତିଥି। ଶ୍ରୋତବନ୍ଧୁ, ଆଜି ପ୍ରଭୁ ଶ୍ରୀ ଜଗନ୍ନାଥ ଆଡ଼ପ ମଣ୍ଡପରେ ନବମୀର ସନ୍ଧ୍ୟା ଦର୍ଶନ ଦେବେ। ଠାକୁରମାନଙ୍କୁ ଆଜି ଦର୍ଶନ କଲେ ଅନନ୍ତ ଫଳ ପ୍ରାପ୍ତି ହୁଏ। ଗୁଣ୍ଡିଚା ମନ୍ଦିରଠାରେ ଗୁଣ୍ଡିଚା ମନ୍ଦିରଠାରେ ଶ୍ରୀଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଶେଷ ଦର୍ଶନ ଆଜି ଯେଉଁ ଭକ୍ତମାନେ କରନ୍ତି, ବିଶ୍ୱାସ ରହିଛି ଯେ ଏହି ଦର୍ଶନ ଦ୍ୱାରା ସମସ୍ତ ପାପ ଦୂର ହୋଇଥାଏ ଓ ଠାକୁରମାନଙ୍କର ଆଶୀର୍ବାଦ ମିଳିଥାଏ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ଦିନରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1999 ଜୁଲାଇ ମାସ 23 ତାରିଖ ଆଡ଼କୁ କାର୍ଗିଲ ଯୁଦ୍ଧ ଶେଷ ହୋଇଥିଲା। ଭାରତୀୟ ସେନା ଅପରେସନ୍ ବିଜୟରେ ପାକିସ୍ତାନୀ ସେନାଙ୍କୁ ହରାଇ କାର୍ଗିଲକୁ ଫେରି ପାଇଥିଲେ। ଆଜିର ଦିନଟି ଦୁଇଜଣ କ୍ରାନ୍ତିକାରୀଙ୍କ ଜନ୍ମଦିନ ଭାବରେ ବେଶ୍ ଜଣାଶୁଣା। ଆଜିର ଦିନରେ ଦୁଇଜଣ ମହାନ ସ୍ୱାଧୀନତା ସଂଗ୍ରାମୀ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଏବଂ ମହାନ କ୍ରାନ୍ତିକାରୀ ଚନ୍ଦ୍ରଶେଖର ଆଜାଦଙ୍କର ଜୟନ୍ତୀ।

ମୋଗଲ ସମ୍ରାଟ ହୁମାୟୁନ 1555 ମସିହା ଜୁଲାଇ ମାସ 23 ତାରିଖରେ ସିରହଦ ଯୁଦ୍ଧରେ ସିକନ୍ଦର ସୁରୀଙ୍କୁ ପରାସ୍ତ କରି ସଫଳତାର ସହ ଦିଲ୍ଲୀକୁ ପୁନରୁଦ୍ଧାର କରିଥିଲେ। 1876 ମସିହା ଆଜିର ଦିନରେ ଭାରତୀୟ ତ୍ରିରଙ୍ଗା ପତାକାର ଡିଜାଇନର ପିଙ୍ଗଳି ଭେଙ୍କୟା ଜନ୍ମଗ୍ରହଣ କରିଥିଲେ। 2013 ମସିହା ଆଜିର ଦିନରେ ଭାରତୀୟ ମହିଳା ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ସଂସଦରେ ଗୁରୁତ୍ୱପୂର୍ଣ୍ଣ ଭାଷଣ ଦେଇଥିଲେ।

ଶ୍ରୋତା ବନ୍ଧୁ, 1927 ଜୁଲାଇ ମାସ 23 ତାରିଖରେ ଭାରତରେ ପ୍ରଥମ ଥର ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା। ତେଣୁ ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ।

ଯୁଗେ ଯୁଗେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତିଭାବର ଦ୍ୟୋତକ ଭାବରେ ସଂସାରର ପତିତମାନଙ୍କୁ ଉଦ୍ଧାର କରି ପତିତ ପାବନ ଆଖ୍ୟା ଲାଭ କରିଛନ୍ତି। ଲୀଳାମୟ ପ୍ରଭୁ ବହୁ ଭାବରେ ସକଳ ପାବନର ଅଧିକାରୀ। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ

ଜଗନ୍ନାଥ ଆଦ୍ୟରୁ ପତିତମାନଙ୍କ ପାବକତ୍ୱର ମହିମାରେ ମହିମାନ୍ୱିତ। ଅନ୍ୟ ଅର୍ଥରେ କହିବାକୁ ଗଲେ ଜଗନ୍ନାଥ ସ୍ୱୟଂ ପତିତ ପାବନ ରୂପରେ ସକଳ ଜୀବଜଗତ ପ୍ରତି କୃପା ପାରବାର ରୂପେ ପ୍ରତିଭାତ। ଭକ୍ତ ଯେତେବେଳେ ସକଳ ଅହଂଭାବକୁ ତ୍ୟାଗ କରି ସେହି ପରମ କାରୁଣିକ ଦାରୁ ବିଗ୍ରହଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ, ସେତେବେଳେ ସେ ପାବନର ମହତୀ ଅଧିକାରୀ ହୁଏ।

0: ମହାପ୍ରଭୁଙ୍କ ନିକଟରେ ତେଣୁ କେହି ପତିତ ନୁହନ୍ତି, କାରଣ ସେ ସ୍ୱୟଂ ପାବନାବତାରର ପ୍ରତୀକ ଭାବରେ ନୀଳକନ୍ଦରରେ ବିରାଜମାନ। ପୁନଶ୍ଚ ଯୁଗେ ଯୁଗେ ପ୍ରଭୁ ଭକ୍ତକୁ ଉଦ୍ଧାର କରିବା ନିମନ୍ତେ ପାବନର ସ୍ପର୍ଶ ଦେବା ପାଇଁ ସେମାନଙ୍କ ଗହଣକୁ ରତ୍ନ ସିଂହାସନରୁ ଓହ୍ଲେଇ ଆସନ୍ତି। ତାପରେ ପାଳିତ ହୁଏ ନବଦିନାତ୍ମକ ଯାତ୍ରା। ପ୍ରଭୁ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କୁ ସଙ୍ଗରେ ଧରି ବିରାଜମାନ ହୁଅନ୍ତି ଗୁଣ୍ଡିଚା ମନ୍ଦିରରେ। ସେଠାରେ ମଧ୍ୟ ପାଳିତ ହୁଏ ଅନେକ ପୂଜା, ଉପଚାର, ରୀତି ଆଉ ନୀତି। ସବୁର ମୂଳରେ ସେଇ ଗୋଟିଏ ଉଦ୍ଦେଶ୍ୟ, ଭକ୍ତଜନଙ୍କୁ ଦର୍ଶନ ଦେବା, ସେମାନଙ୍କ ଗହଣରେ ଅବସ୍ଥାନ କରି ସେମାନଙ୍କୁ ପାବନସିକ୍ତ କରିବା। ତେଣୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କାଳରେ ହେରା ପଞ୍ଚମୀ ପରେ ଅନ୍ୟ ଏକ ମୁଖ୍ୟ ନୀତିର ପରମ୍ପରା ହେଉଛି ସନ୍ଧ୍ୟା ଦର୍ଶନ। ନବମୀ ଦିନ ସନ୍ଧ୍ୟାରେ ଠାକୁରମାନଙ୍କୁ ସୁବେଶ କରାଯାଏ, ତାପରେ ଆରମ୍ଭ ହୁଏ ସନ୍ଧ୍ୟା ଦର୍ଶନ। ଏହି ଦିନ ଓ ଦର୍ଶନ ନୀତି ପଶ୍ଚାତରେ ଲୋକବିଶ୍ୱାସଟି ହେଉଛି ପରମ ଭକ୍ତ ବିଭୀଷଣ ପ୍ରଭୁଙ୍କୁ ଦର୍ଶନ କରିବାକୁ ଏହି ସନ୍ଧ୍ୟାରେ ଆଗମନ କରିଥାନ୍ତି। ତେଣୁ ଏହିପରି ଏକ ବିଶେଷ ଅବସରର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଉଛି ଆଜିର ଆମର ମୁଖ୍ୟ ବିଷୟ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାସ।
1: ସ୍ନାନ ଶ୍ରୀଗୁଣ୍ଡିଚା ବେନି ସ୍ୱୟଂ ଲୀଳା ଯାର ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଅଖିଳ ବ୍ରହ୍ମାଣ୍ଡନାଥ, ସେ ସମସ୍ତଙ୍କର ତ୍ରାଣକର୍ତ୍ତା। ତାଙ୍କର ଗୋଟିଏ ବିଶେଷ ନାମ ହେଉଛି ପତିତ ପାବନ। ପତିତ ଜନମାନଙ୍କୁ ଉଦ୍ଧାର କରିବା ପାଇଁ ସେ ତ ବାର ମାସରେ ତେର ଯାତ୍ରାର ଉଦ୍ଭବ କରିଛନ୍ତି, କିନ୍ତୁ ବିଶେଷ କରି ଦୁଇଟି ଯାତ୍ରାରେ ସେ ରତ୍ନ ସିଂହାସନ ପରିତ୍ୟାଗ କରି ନିଜର ଭକ୍ତମାନଙ୍କ ଗହଣକୁ ଚାଲି ଆସନ୍ତି। ସେଇ ଯାତ୍ରାମାନଙ୍କ ମଧ୍ୟରୁ ଗୋଟିଏ ଯାତ୍ରା ହେଉଛି ସ୍ନାନ ଯାତ୍ରା ଏବଂ ଅନ୍ୟ ଯାତ୍ରାଟି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା। ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁମାନେ ତିନି ରଥରେ ଆରୋହଣ କରି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି ଏବଂ ସେଠାରେ ସାତ ଦିନ ଅବସ୍ଥାନ କରନ୍ତି, ଏବଂ ଏହି ଯାତ୍ରାକୁ ନବଦିନାତ୍ମିକା ଯାତ୍ରା ବୋଲି କୁହାଯାଏ। ଏବଂ ଆଷାଢ଼ ଶୁକ୍ଳ ନବମୀ ତିଥିରେ ସନ୍ଧ୍ୟାକାଳରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ହେଉଥିବା ଶ୍ରୀଜୀଉମାନଙ୍କର ପବିତ୍ର ଦର୍ଶନକୁ ସନ୍ଧ୍ୟା ଦର୍ଶନ ବୋଲି କୁହାଯାଏ। ଚର୍ମଚକ୍ଷୁରେ ଦର୍ଶନ କରି ଭଗବାନଙ୍କର ଅପାର କରୁଣା ଲାଭ କରିବା ନିମନ୍ତେ ଏହି ଦିନଟି ଏକ ଦୁର୍ଲଭ ଅବସର।

ନିମନ୍ତେ ସ୍ଥାନର ଓ କାଳର ବିଶେଷ ଗୁରୁତ୍ୱ ଆପଣମାନେ ସେଦିନ ଉପଲବ୍ଧି କରିବେ। ସ୍ଥାନ କିଏ? ସ୍ଥାନ ହେଉଛି ଶ୍ରୀ ପୁରୁଷୋତ୍ତମ ଧାମସ୍ଥ ଶ୍ରୀଗୁଣ୍ଡିଚା ମନ୍ଦିରର ପବିତ୍ର ଆଡ଼ପ ମଣ୍ଡପ, ଏବଂ କାଳ ହେଉଛି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥିର ସନ୍ଧ୍ୟାକାଳ। ଶ୍ରୀ ଭଗବାନଙ୍କୁ ଉପାସନା କରିବାର ସର୍ବୋତ୍କୃଷ୍ଟ କାଳ ହେଉଛି ସନ୍ଧ୍ୟାକାଳ। ବୈଦିକ ପରମ୍ପରାରେ ତ୍ରିକାଳ ସନ୍ଧ୍ୟା ଉପାସନାର ବିଧି ରହିଅଛି। ଭଗବାନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ନବଦିନାତ୍ମକ ଯାତ୍ରା କାଳରେ ଯେଉଁ ସପ୍ତ ଦିବସ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି, ସେହି ସମୟରେ ତୀର୍ଥରାଜ ଇନ୍ଦ୍ରଦୁମ୍ନ ସରୋବରରେ ସ୍ନାନ କରି ଶ୍ରୀ ନୃସିଂହ ମହାପ୍ରଭୁଙ୍କୁ ପ୍ରଣାମ କରି ମହାପ୍ରସାଦ ସେବନ ପୂର୍ବକ ଦାନ ହୋମ ଓ ଜପାଦି କରି ଶ୍ରୀଜୀଉମାନଙ୍କୁ ଦର୍ଶନ କଲେ ଅଖିଳ ପାତକରୁ ମୁକ୍ତି ମିଳିବା ସହ ମହାପ୍ରଭୁଙ୍କର କୃପାଲାଭ ହୋଇଥାଏ। ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଦିନ ଦର୍ଶନ କରିବା ଯାହା, ନୀଳାଦ୍ରି ମଣ୍ଡପରେ ଦଶ ବର୍ଷ ଦର୍ଶନ କରିବା ସେଇଆ। ଶାସ୍ତ୍ରକାର କହନ୍ତି, ନୀଳାଦ୍ରୁ ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ। ସ୍କନ୍ଦ ପୁରାଣରେ କୁହାଯାଇଛି, ସକୃତ ଦୃଷ୍ଟ୍ୱା ଅଭିମୁକ୍ତ ସ୍ୟାତ୍ କିମନ୍ୟୈ ବହୁ ଭାଷଣୈ ନୀଳାଦ୍ରୁ ଦଶ ବର୍ଷାଣି ତ୍ରିକାଳାର୍ଚ୍ଚା ସୁସଂଜତ। ଆଡ଼ପ ମଣ୍ଡପରେ ଶ୍ରୀଜୀଉମାନଙ୍କୁ ଦିବସରେ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ, ରାତ୍ରି କାଳରେ ଦର୍ଶନ କଲେ ଦଶ ଗୁଣ ଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରମାନଙ୍କରେ ଲିଖିତ ଅଛି।

ମହାପ୍ରଭୁଙ୍କର ନବମୀ ସନ୍ଧ୍ୟା ଦର୍ଶନ ଦିନ ସବୁଦିନ ପରି ଦ୍ୱାର ଫିଟା, ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଏ ନୀତି ବଢ଼ିବା ପରେ ପୁଣି ଗୋପାଳ ବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ, ଭୋଗମଣ୍ଡପ ସରିଲା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ଏତିକ ସରିଲା ପରେ ବିଶେଷ ନୀତି ହେଉଛି ଯେତେବେଳେ ମହାପ୍ରଭୁମାନେ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରନ୍ତି ସେ ରାହାସ ମଣ୍ଡପକୁ ବିଜେ କରନ୍ତି। ଏହି ନବମୀ ଦିନ ରାହାସ ମଣ୍ଡପକୁ ମଧ୍ୟ ଦିଅଁ ବିଜେ କରିଥାନ୍ତି। ତାପରେ ଚନ୍ଦନ ଲାଗି ବଢ଼େ, ବଡ଼ସିଂହାର ବେଶ ବଢ଼େ, ବଡ଼ସିଂହାର ଭୋଗ, ପହୁଡ଼ ଆରତୀ ପ୍ରଭୁ ନୀତିମାନ ସରିଗଲା ପରେ ବିଶେଷ ନୀତି ହେଉଛି ଏହି ଦିନ ଠାକୁରମାନଙ୍କର ବଡ଼ସିଂହାର ନୀତି ବଢ଼ିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଇ ପୁଷ୍ପାଳକମାନେ ବାହାରକୁ ଚାଲି ଆସନ୍ତି। ତାପରେ ନୀତି କ'ଣ ହେଉଛି, ସୁଦର୍ଶନକୁ ସିଂହାସନରୁ ଆଣି ବଡ଼ବାଡ଼ର କୋଣରେ ଖଟୁଳି ଉପରେ ବିଜେ କରାଯିବା ପରେ କୋଠ ସୁଆସିଆମାନେ ଚାରମାଳ ବାନ୍ଧିଥାନ୍ତି, ଠାକୁରମାନଙ୍କୁ ଶୁକ୍ଳ ସଜ ଲାଗି କରାଯାଏ, ପରଦିନ ବାହୁଡ଼ା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ବାହୁଡ଼ା ଯାତ୍ରା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ପୂର୍ବ ରାତ୍ରିରୁ ଅର୍ଥାତ୍ ଆଷାଢ଼ ଶୁକ୍ଳ ନବମୀ ଦିନ ରାତ୍ରିରୁ ଆରମ୍ଭ ହୋଇଥାଏ।

ନୀଳାଦ୍ରି ମହୋଦୟ ଏବଂ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ଗୁଣ୍ଡିଚା ମଣ୍ଡପରେ ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟଫଳ ସମ୍ପର୍କରେ ବର୍ଣ୍ଣିତ ଅଛି। ଏହି ଉଭୟ ଗ୍ରନ୍ଥର ମତରେ ଶ୍ରୀଗୁଣ୍ଡିଚା ମଣ୍ଡପ ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥଳ, ଦାରୁ ବିଗ୍ରହମାନଙ୍କ ଜନ୍ମସ୍ଥଳ ହୋଇଥିବାରୁ ଇନ୍ଦ୍ରଦ୍ୟୁମ୍ନ ଏଇଠାରେ ସହସ୍ର ଅଶ୍ୱମେଧ ଯଜ୍ଞ କରିଥିବାରୁ ଏହି ସ୍ଥାନ ପରମ ପାବନ ସ୍ଥଳ, ପରମ ପବିତ୍ର।

ଶ୍ରୀମନ୍ଦିରର ଠିକ୍ ସମ୍ମୁଖରେ ବଡ଼ଦାଣ୍ଡର ପୂର୍ବ ପ୍ରାନ୍ତରେ ଛିଡ଼ା ହୋଇ ଦେଖିଲେ ବିପୁଳକାୟ ପୁରୀ ମନ୍ଦିର ଦର୍ଶକକୁ ଅଭିଭୂତ କରେ ତାର ଅନନ୍ୟ ସ୍ଥାପତ୍ୟ ଶୈଳୀ ଓ ବିଶାଳତା ଦ୍ୱାରା। ଆଉ ଏକ ବିଶାଳତା, ଏହି ବିଶାଳତା ସହ ଖାପ ଖାଇଲା ଭଳି ମନ୍ଦିର ସମୀପରେ ଛିଡ଼ା ହୋଇଛି ସୁଉଚ୍ଚ ଓ ସୁଦୃଶ୍ୟ ଅରୁଣ ସ୍ତମ୍ଭଟି। ତେବେ ପ୍ରଶ୍ନ ଉଠେ, ଶ୍ରୀମନ୍ଦିର ବିଷ୍ଣୁଙ୍କ ପୀଠ, ଅଥଚ ଏହି ମନ୍ଦିର ସମ୍ମୁଖରେ କାହିଁକି ରହିଛି ସମୁଚ୍ଚ ଅରୁଣ ସ୍ତମ୍ଭଟିଏ? ଅରୁଣ ତ ବିଷ୍ଣୁଙ୍କ ବାହନ ନୁହନ୍ତି, ସେ ସୂର୍ଯ୍ୟଙ୍କ ସାରଥି। ତେଣୁ ପୁରୀ ମନ୍ଦିର ସାମ୍ନାରେ ଏ ସ୍ତମ୍ଭ ସ୍ଥାପିତ ହେଲା କିପରି? ଐତିହାସିକମାନଙ୍କର ମତ ଯେ ସ୍ତମ୍ଭଟି ପ୍ରକୃତରେ କୋଣାର୍କର ସୂର୍ଯ୍ୟ ମନ୍ଦିରରୁ ହିଁ ଆସିଛି। ଅଷ୍ଟାଦଶ ଶତାବ୍ଦୀରେ ବେଶ କିଛି ବର୍ଷ ପାଇଁ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିନେଇଥିଲେ ଏବଂ ସେତିକିବେଳେ ସେମାନଙ୍କ ଉଦ୍ୟମରେ ଅରୁଣ ସ୍ତମ୍ଭଟି କୋଣାର୍କ ମନ୍ଦିରରୁ ଆଣି ପୁରୀରେ ସ୍ଥାପନ କରାଯାଇଥିଲା। ପୁରୀ ମନ୍ଦିରର ଧାରାବାହିକ ବିବରଣୀ ଲିପିବଦ୍ଧ ହୋଇଥିବା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି, କୋଣାର୍କ କ୍ଷେତ୍ରରୁ ମୁଗୁନି ପଥର ଖମ୍ବ ଆଣି ସିଂହଦ୍ୱାର ଚକଡ଼ାରେ ରଖାଇଲେ। ଏଣୁ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ପୁରୀ ମନ୍ଦିର ସମୀପରେ ତ୍ରୟୋଦଶ ଶତାବ୍ଦୀର ସ୍ତମ୍ଭଟି ଶୋଭା ପାଉଛି। କଳା ମୁଗୁନି ପଥରରେ ଗଢ଼ା ସୁଉଚ୍ଚ ସ୍ତମ୍ଭଟି ପ୍ରାଚୀନ ଉତ୍କଳୀୟ ସ୍ଥପତିମାନଙ୍କର ବିସ୍ମୟକାରୀ କରାମତିର ଅନ୍ୟତମ ନମୁନା। ସମୁଦାୟ ସ୍ତମ୍ଭଟି ମୁଗୁନି ପଥରରେ ନିର୍ମିତ ହୋଇଥିଲେ ମଧ୍ୟ ନିମ୍ନ ଭାଗରେ ଏହା ଏକ ଭାସ୍କର୍ଯ୍ୟ ଖଚିତ ପୀଠ ସହ ସଂଯୁକ୍ତ। କ୍ଷୁଦ୍ରକାୟ ଅରୁଣମୂର୍ତ୍ତି ଥିବା ସ୍ତମ୍ଭର ଶୀର୍ଷଭାଗଟି ମଧ୍ୟ ଏକ ସ୍ୱତନ୍ତ୍ର କଳା ମୁଗୁନି ପଥରରେ ନିର୍ମିତ ହୋଇ ଯୋଡ଼ାଯାଇଥିବା ମନେହୁଏ। ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଦ୍ୱାରଠାରୁ ପ୍ରାୟ 20 ଫୁଟ ଦୂରରେ 33 ଫୁଟ 8 ଇଞ୍ଚ ଉଚ୍ଚର ସ୍ତମ୍ଭଟି ଆରୋପିତ ହୋଇଛି। ଗୋଟିଏ ପଥରରେ ନିର୍ମିତ ପ୍ରକୃତ ସ୍ତମ୍ଭଟିର ଦୈର୍ଘ୍ୟ 25 ଫୁଟ 2 ଇଞ୍ଚ, କିନ୍ତୁ ତଳେ ଅର୍ଥାତ୍ ଭୂମି ଉପରେ ଥିବା ଯେଉଁ ଚତୁଷ୍କୋଣୀ ପଥର ପୀଠ ଏହି ସ୍ତମ୍ଭଟିକୁ ଧରି ରଖିଛି ତାର ଉଚ୍ଚତା 4 ଫୁଟ 3 ଇଞ୍ଚ। ପଦ୍ମବାଖୁଡ଼ା, ଗଜସିଂହ ମୂର୍ତ୍ତି ପ୍ରଭୃତି ମନୋରମ ଭାସ୍କର୍ଯ୍ୟ ଶୋଭିତ ଏହି ଉପଳ କ୍ଷେତ୍ରଟି ସ୍ତମ୍ଭଠାରୁ ଅଧିକତର କଳା ପଥରରେ ନିର୍ମିତ। ମାଟି ଉପରେ ଏହି ଶିଳାକ୍ଷେତ୍ର 4 ଫୁଟ 3 ଇଞ୍ଚ ରହିଥିଲେ ମଧ୍ୟ ମାଟି ତଳେ ଶିଳାଗୁଡ଼ିକ ପ୍ରାୟ 3 ଫୁଟ ପୋତା ଯାଇଥିବା ଗବେଷକମାନଙ୍କର ମତ। ପ୍ରକୃତ ସ୍ତମ୍ଭଟିର ଉଚ୍ଚତା 25 ଫୁଟ 2 ଇଞ୍ଚ ବୋଲି ପୂର୍ବରୁ କୁହାଯାଇଛି। ସ୍ତମ୍ଭଟି ଆକୃତିରେ 16 କୋଣିଆ ବା 16 ପାଲକା ବିଶିଷ୍ଟ। ସ୍ତମ୍ଭର ପରିଧି ବା ଗୋଲେଇ 6 ଫୁଟ 3.5 ଇଞ୍ଚ। ସ୍ତମ୍ଭର ବ୍ୟାସ ପ୍ରାୟ 2 ଫୁଟ। ସ୍ତମ୍ଭ ଶୀର୍ଷରେ ଏକ ଚତୁଷ୍କୋଣୀ ପିଢ଼ ରହିଛି। ଏହା ଅନ୍ୟ ଏକ ପଥରରେ ନିର୍ମିତ ହୋଇଥିବା ଭଳି ମନେ ହେଉଛି। ଏହି ଚତୁଷ୍କୋଣୀ ଶୀର୍ଷାଂଶର ଉଚ୍ଚତା ପ୍ରାୟ 2.5 ଫୁଟ ଏବଂ ସଭା ଉପରେ ରହିଛି ଅରୁଣଙ୍କର ମୂର୍ତ୍ତି। ଅରୁଣ ଭାସ୍କର୍ଯ୍ୟଟି କ୍ଷୁଦ୍ରାବୟବ ପ୍ରଣାମ ମୁଦ୍ରାରେ ଆସୀନ। ଜଗନ୍ନାଥଙ୍କର ଅନେକ ଭକ୍ତ ଅରୁଣ ସ୍ତମ୍ଭ ପଶ୍ଚାତରୁ ମଧ୍ୟ ପ୍ରଭୁଙ୍କ ପାଇଁ ଭକ୍ତି ଅର୍ଘ୍ୟ ଅର୍ପଣ କରିଥାନ୍ତି।

0: ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।
1: ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତା ବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।
2: ଭିଡିଓ ଲାଇକ୍ କରିବା ପାଇଁ ଟଙ୍କା ମିଳିବ, ସୋ ଇଜି ହସିଲା।
3: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ, RBI କହେ
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ

0: ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, Unit 8, ଭୁବନେଶ୍ୱର।
2: ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ଉଦିତ ନାରାୟଣ, ଚଳଚ୍ଚିତ୍ର ହଁ ମୈନେ ଭି ପ୍ୟାର କିଆ ହେ।

ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ବିବିଧା ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: শ্রোতা বন্ধুমানে এতবেলা যাই শুণুলে আমার কার্যক্রম বিবিধা ভারতী মুম্বাই কেন্দ্রর বর্তমান আপনার কার্যক্রম শুণুচার আকাশবাণী পুরী কেন্দ্রর কার্যক্রম প্রচারিত হচ্ছে ফ্রিকোয়েন্সি মডুলেসন মাধ্যমে 103.4 মেগা হর্চ যোগে আমার কার্যক্রম লাইভ স্ট্রিমিং মাধ্যমে নিউজ অন এআইআর আপ ডাউনলোড করে আপনার শুনেপারে।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ସୂଚନା ଓ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। କାର୍ଯ୍ୟକ୍ରମର ଆରମ୍ଭରେ ଆସନ୍ତୁ ଶୁଣିବା ମା ତୁହି ସାହା ଭରସା ଚଳଚ୍ଚିତ୍ରରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ ମାନସୀ ପାତ୍ର ଏବଂ ସାଥୀ।

0: শ্রোতা বন্ধু, বর্তমান সময় হয়েছে বিজ্ঞাপন বিরতির।
1: ওড়িশা সরকারঙ্କ সমবায় বিভাগ তরফরু রাজ্যর সমস্ত কৃষক ভাই ভৌণীମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଶ୍ରୋତା ବନ୍ଧୁ, ଆଜି ହେଉଛି ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଜୟନ୍ତୀ। ସେ 1906 ଜୁଲାଇ ମାସ 23 ତାରିଖରେ ମଧ୍ୟପ୍ରଦେଶର ଆଲିରାଜପୁରସ୍ଥିତ ଭର୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ମାତାଙ୍କ ନାମ ଜଗରାଣୀ ଦେବୀ ତିୱାରୀ ଓ ପିତାଙ୍କ ନାମ ଶିବରାମ ତିୱାରୀ। ତାଙ୍କର ମାଆଙ୍କର ଇଚ୍ଛା ଥିଲା ପୁତ୍ର ଚନ୍ଦ୍ରଶେଖର ଜଣେ ସଂସ୍କୃତ ବିଦ୍ୱାନ ହୁଅନ୍ତୁ। ସେଥିପାଇଁ ପିତା ତାଙ୍କୁ ବାରଣାସୀର କାଶୀ ବିଦ୍ୟାପୀଠକୁ ପଠାଇଥିଲେ। 1921 ମସିହାରେ ଯେତେବେଳେ ମହାତ୍ମା ଗାନ୍ଧୀ ଅସହଯୋଗ ଆନ୍ଦୋଳନର ସୂତ୍ରପାତ କଲେ, ସେହି ସମୟରେ 15 ବର୍ଷୀୟ ଚନ୍ଦ୍ରଶେଖର ସେଥିରେ ଯୋଗଦାନ କରିଥିଲେ। ପରବର୍ତ୍ତୀ ସମୟରେ ସେ ବ୍ରିଟିଶ ସରକାରଙ୍କ ସମ୍ପତ୍ତିକୁ ଲୁଣ୍ଠନ କରିବାକୁ ଆରମ୍ଭ କରିଦେଇଥିଲେ। ଚନ୍ଦ୍ରଶେଖର 1919 ମସିହାରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡରେ ଗଭୀର ଦୁଃଖିତ ହୋଇଥିଲେ। ଶ୍ରୋତାବନ୍ଧୁ, ଏ ସମ୍ପର୍କରେ ଆମର ବାର୍ତ୍ତାଳାପ ଆଗକୁ ଜାରି ରହିବ, କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣିନେବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ କବିତା କୃଷ୍ଣମୂର୍ତ୍ତି, ଚଳଚ୍ଚିତ୍ର ଗୁପ୍ତ।

ଶ୍ରୋତା ବନ୍ଧୁ, ଆମେ କଥା ହେଉଛି ଚନ୍ଦ୍ରଶେଖର ଆଜାଦଙ୍କ ସମ୍ପର୍କରେ। ଉଣେଇଶହ ପଚିଶ ମସିହାରେ କାକୋରୀ ରେଳଗାଡ଼ି ଲୁଣ୍ଠନ ପରେ ବ୍ରିଟିଶ ସରକାର ଧୀରେ ଧୀରେ ଚନ୍ଦ୍ରଶେଖରଙ୍କର କ୍ରାନ୍ତିକାରୀ ମନୋଭାବକୁ ଦମନ କରିବାକୁ ଆରମ୍ଭ କଲେ। ଚନ୍ଦ୍ରଶେଖରଙ୍କର ଲକ୍ଷ୍ୟ ଥିଲା ଭାରତକୁ କିପରି ସ୍ୱାଧୀନ କରିବେ। ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଥିଲା ଅତି ଗୁରୁତ୍ୱପୂର୍ଣ୍ଣ। ହିନ୍ଦୁସ୍ତାନ ସୋସିଆଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍ର ମୁଖ୍ୟ ଥିଲେ ସେ। ଯେତେବେଳେ ପ୍ରଥମେ ସେ ଗିରଫ ହୋଇଥିଲେ ସେହି ସମୟରେ ନ୍ୟାୟାଳୟରେ ନିଜ ନାମ ଆଜାଦ, ବାପାଙ୍କ ନାମ ସ୍ୱାଧୀନତା ଏବଂ ଘର ଜେଲ୍ ବୋଲି କହିଥିଲେ। ସେହିଦିନଠାରୁ ସେ ଆଜାଦ ନାମରେ ପ୍ରସିଦ୍ଧ ହୋଇଥିଲେ।

ଶ୍ରୋତବନ୍ଧୁ, ଚନ୍ଦ୍ରଶେଖର ଆଜାଦଙ୍କର ମୁଖ୍ୟ ଶପଥ ଥିଲା, ମୁଁ ଆଜାଦ ଥିଲି, ଆଜାଦ ଅଛି ଏବଂ ଆଜାଦ ହିଁ ରହିବି। ବ୍ରିଟିଶମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବାରୁ ବ୍ରିଟିଶ ପୋଲିସ ତାଙ୍କୁ ଘେରିଯିବା ପରେ ଚନ୍ଦ୍ରଶେଖର ଗିରଫ ହେବା ପରିବର୍ତ୍ତେ ନିଜକୁ ଗୁଳି କରି ଶହୀଦ ହୋଇଥିଲେ। ତାଙ୍କର ସାହସ, ଦେଶଭକ୍ତି ଓ ଆତ୍ମସମ୍ମାନ ଆଜି ବି ଯୁବପିଢ଼ିଙ୍କୁ ପ୍ରେରଣା ଦେଉଛି। ଚନ୍ଦ୍ରଶେଖର ଆଜାଦ କେବେ ହେଲେ ଜୀବନ୍ତ ଅବସ୍ଥାରେ ବ୍ରିଟିଶମାନଙ୍କ ହାତରେ ଧରା ପଡ଼ିବେ ନାହିଁ, ଏ ପ୍ରକାର ଚିନ୍ତାଧାରା ତାଙ୍କର ଆରମ୍ଭରୁ ହିଁ ଥିଲା।

ଶ୍ରୋତାବନ୍ଧୁ, ଆଜି ଆଉ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ ନେତା, ସମାଜ ସଂସ୍କାରକ ଏବଂ ଶିକ୍ଷାବିତ୍ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କର ଜୟନ୍ତୀ। ସେ 1856 ମସିହା ଜୁଲାଇ ମାସ 23 ତାରିଖରେ ମହାରାଷ୍ଟ୍ରର ରତ୍ନଗିରିରେ ଜନ୍ମଗ୍ରହଣ କରିଥିଲେ। ସେ କହିଥିଲେ, ସ୍ୱରାଜ୍ୟ ମୋ ଜନ୍ମସିଦ୍ଧ ଅଧିକାର ଏବଂ ମୁଁ ତାହା ହାସଲ କରିବି। ଗଣେଶ ଉତ୍ସବ ଓ ଶିବାଜୀ ଜୟନ୍ତୀରେ ଲୋକଙ୍କୁ ଏକତ୍ରିତ କରି ଦେଶଭକ୍ତି ଜାଗ୍ରତ କରିବା ପାଇଁ ଏହି ସାର୍ବଜନୀନ ଉତ୍ସବ ସେ ଆରମ୍ଭ କରିଥିଲେ। ଖବରକାଗଜ କେଶରୀ ଏବଂ ମହରାଟା ଜରିଆରେ ସେ ବ୍ରିଟିଶମାନଙ୍କ ବିରୁଦ୍ଧରେ ଲେଖିଥିଲେ।

ଶ୍ରୋତା ବନ୍ଧୁ, ବ୍ରିଟିଶ ଉପନିବେଶ ଅଧିକାରୀଗଣ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପିତା ନାମରେ ଅଭିହିତ କରିଥିଲେ। ତାଙ୍କୁ ଲୋକମାନ୍ୟ ଉପାଧିରେ ଭୂଷିତ କରାଯାଇଥିଲା। ଲୋକଙ୍କ ଦ୍ୱାରା ନେତା ଭାବେ ମାନ୍ୟ ବା ଗୃହୀତ ହୋଇଥିବାରୁ ତାଙ୍କୁ ଏହି ଉପାଧି ମିଳିଥିଲା।

ଶ୍ରୋତା ବନ୍ଧୁ, ବ୍ରିଟିଶ ଉପନିବେଶ ଅଧିକାରୀଗଣ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କୁ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପିତା ନାମରେ ଅଭିହିତ କରିଥିଲେ। ତାଙ୍କୁ ଲୋକମାନ୍ୟ ଉପାଧିରେ ଭୂଷିତ କରାଯାଇଥିଲା। ଲୋକଙ୍କ ଦ୍ୱାରା ନେତା ଭାବେ ମାନ୍ୟ ବା ଗୃହୀତ ହୋଇଥିବାରୁ ତାଙ୍କୁ ଏହି ଉପାଧି ମିଳିଥିଲା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୮, ଭୁବନେଶ୍ୱର।
2: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ସଂଘମିତ୍ରା ପଟ୍ଟନାୟକ।

0: ନମସ୍କାର। ନାରୀଭିତ୍ତିକ କାର୍ଯ୍ୟକ୍ରମ ମୁକ୍ତା ପରିସରକୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ସଂଘମିତ୍ରା ପଟ୍ଟନାୟକ। ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ମାନବୀୟ ଜୀବନର ଏକ ଜ୍ୱଳନ୍ତ ପ୍ରତିଫଳନ। ଏଠି ଭଗବାନ କେବଳ ଯେ ପୂଜା ପାଆନ୍ତି ତା ନୁହେଁ, ବରଂ ଜଣେ ସାଧାରଣ ମଣିଷ ଭଳି ସୁଖ ଦୁଃଖ ସ୍ନେହ ଅଭିମାନ ଏବଂ ସାମାଜିକ ସମ୍ପର୍କର ସମସ୍ତ ନୀତିନିୟମ ପାଳନ କରନ୍ତି। ରଥଯାତ୍ରା ମାଧ୍ୟମରେ ସଂସାରକୁ ଦେଖାଇ ଦିଆଯାଏ କି ଏକ ଆଦର୍ଶ ପରିବାରରେ ଭଉଣୀର ସ୍ଥାନ କେଉଁଠି ଏବଂ ସ୍ତ୍ରୀର ସମ୍ମାନ କିପରି ରକ୍ଷା କରାଯାଏ। ଏହି ରଥଯାତ୍ରାରେ ମା ସୁଭଦ୍ରାଙ୍କ ଗୌରବ ଓ ପ୍ରାଧାନ୍ୟ ଦେଖୁ, ଆଉ ତା ସହିତ ମା ଲକ୍ଷ୍ମୀଙ୍କର ସ୍ୱାଭିମାନ ଓ ଅଭିମାନକୁ ମଧ୍ୟ ଦେଖୁ। ଶ୍ରୀମନ୍ଦିର ଓ ରଥଯାତ୍ରା ପରମ୍ପରାରେ ମହିଳାମାନଙ୍କ ଦ୍ୱାରା ଅନେକ ସେବା କରାଯାଏ, ଯାହା ନାରୀ ଶକ୍ତି ଓ ଭକ୍ତିର ଏକ ସୁନ୍ଦର ଉଦାହରଣ। କିନ୍ତୁ ଏହି ମାନବୀୟ ଲୀଳାର ଅନ୍ୟ ଏକ ସୁନ୍ଦର ରୂପ ବଡ଼ଦାଣ୍ଡରେ ଦେଖିବାକୁ ମିଳେ, ଯେଉଁଠି ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ହଜାର ହଜାର ମହିଳା ନିଜକୁ ସେବାରେ ସମର୍ପି ଦିଅନ୍ତି। ରେଡ୍କ୍ରସ୍ ହେଉ, ଆମ୍ବୁଲାନ୍ସ ହେଉ କିମ୍ବା ସଫେଇ, ସବୁଠି ନାରୀ ଶକ୍ତି। ତେବେ ଶ୍ରୋତା ଭଉଣୀମାନେ, ଆଜି ଚାଲନ୍ତୁ ଯିବା ସେହି ପବିତ୍ର ଶରଧାବାଲିକୁ, ଯେଉଁଠି ରଥତ୍ରୟ ବିରାଜମାନ ଏବଂ ଶ୍ରୀଜୀଉମାନେ ନିଜ ଜନ୍ମ ବେଦୀରେ ଦେଉଛନ୍ତି ଦର୍ଶନ। ଆଉ କଥା ହେବା ସେହିଭଳି ମହିଳାମାନଙ୍କ ସହ, ଯେଉଁମାନେ ଭକ୍ତମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେଉଛନ୍ତି, ଆଉ ଜାଣିବା ସେମାନଙ୍କ ମନର କିଛି କଥା ତଥା ସେବା ପଛର କିଛି କାହାଣୀ। ଆଷାଢ ମାସରେ ରଥଯାତ୍ରା ହୁଏ, ଆଉ ଏହି ରଥଯାତ୍ରା ସମୟରେ ଗୁଳୁଗୁଳି ମଧ୍ୟ ହୋଇଥାଏ। ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଭିତରେ ଯେତେବେଳେ କଣ୍ଠ ଶୁଖିଯାଏ, ସେତେବେଳେ ଦେବଦୂତ ସଦୃଶ ଆଗେଇ ଆସନ୍ତି ଆମର ଜଳସେବିକାମାନେ। ନିଜ ଘରର ସୁଖ ସ୍ୱାଚ୍ଛନ୍ଦ୍ୟକୁ ପଛରେ ପକାଇ ପାଣିବଣ୍ଟା କେନ୍ଦ୍ରମାନଙ୍କରେ ଠିଆ ହୋଇ ସେମାନେ ପ୍ରତିଟି ଶ୍ରଦ୍ଧାଳୁଙ୍କୁ ଜଳଦାନ କରନ୍ତି। ଏହି ମହିଳାମାନେ ଭକ୍ତଙ୍କ ତୃଷ୍ଣା ମେଣ୍ଟାଇ ପ୍ରକୃତରେ ପ୍ରଭୁ ଜଗନ୍ନାଥଙ୍କର ପରମ ସେବା ହିଁ କରିଥାନ୍ତି। ଭିଡ଼ ଭିତରେ ଯେତେବେଳେ କେହି ବୃଦ୍ଧ ଶିଶୁ ବା ମହିଳା ଅଣନିଶ୍ୱାସୀ ହୋଇପଡ଼ିଯାଆନ୍ତି, ସେତେବେଳେ ସେହି ରଣକ୍ଷେତ୍ର ଭଳି ଗହଳି ଭିତରକୁ ନିର୍ଭୟରେ ପଶିଯାଆନ୍ତି ରେଡ୍କ୍ରସ୍ର ଭଉଣୀମାନେ। ନିଜର ଶାରୀରିକ କ୍ଲାନ୍ତିକୁ ଭୁଲି ନିଜ କାନ୍ଧରେ ଭାରି ଷ୍ଟ୍ରେଚର ଉଠାଇ ଜଣେ ମୁର୍ମୁଷ ଭକ୍ତକୁ ମେଡିକାଲ କ୍ୟାମ୍ପକୁ ନେଇଯିବା କୌଣସି ବୀରତ୍ୱର କମ୍ ନୁହେଁ। ତେବେ ଚାଲନ୍ତୁ କଥା ହେବା ରେଡ୍କ୍ରସ୍ ଓ ଆମ୍ବୁଲାନ୍ସ ସେବାରେ ଥିବା ସେହିଭଳି କିଛି ମହିଳାମାନଙ୍କ ସହିତ।
1: ତେବେ ବର୍ତ୍ତମାନ ଆମେ ଆସି ପହଞ୍ଚି ଯାଇଛୁ ଇଣ୍ଡିଆନ ରେଡ୍କ୍ରସ୍ ସୋସାଇଟି ପାଖରେ, ଯେଉଁଠିକି ଆପଣମାନେ ଜାଣିଛନ୍ତି ରେଡ୍କ୍ରସ୍ ପ୍ରତିଟି କ୍ଷେତ୍ରରେ ପହଞ୍ଚିଯାଏ ଲୋକମାନଙ୍କୁ ସେବା ସହଯୋଗ ଯୋଗାଇବା ପାଇଁ। ତେବେ ଚାଲନ୍ତୁ, ଆମ ସହ ବର୍ତ୍ତମାନ ଯୋଡ଼ି ହୋଇଛନ୍ତି ଜୟନ୍ତୀ ମ୍ୟାଡମ୍, ତାଙ୍କଠାରୁ ପଚାରି ବୁଝିବା କେମିତି ରହିଛି ତାଙ୍କର ବ୍ୟବସ୍ଥା ସବୁ ଆଉ ଅନୁଭୂତି ସବୁ, ଆଉ କେମିତି ସେ କର୍ମକ୍ଷେତ୍ରରେ ବର୍ତ୍ତମାନ ଚାଲିଛନ୍ତି। ମ୍ୟାଡମ୍ ନମସ୍କାର।
2: ନମସ୍କାର, ମୁଁ ଶ୍ରୀମତୀ ଜୟନ୍ତୀ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟା ଜିଲ୍ଲା ରେଡ୍କ୍ରସ୍ ଶାଖା ପୁରୀ।
1: ମ୍ୟାଡମ୍, ରଥଯାତ୍ରା ମାନେ ଗୋଟେ ଭାବ ଆଉ ଭକ୍ତିର ମିଳନ, ସେ ସମୟରେ ଅନେକ ଭକ୍ତ ମାନେ ଭାରତ ଭାରତ ବାହାରୁ କୋଣ ଅନୁକୋଣରୁ ଆସନ୍ତି, ସେ ସମୟରେ ରେଡ୍କ୍ରସ୍ କେମିତି ସୁବିଧା ସହଯୋଗ ଯୋଗାଉଛି?
2: ରେଡ୍କ୍ରସ୍ ହେଉଛି ଆମର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନର ଗୋଟେ ପାର୍ଟ, ତେଣୁ ଆମେ ଯେତେବେଳେ ଆମ ଯେକୌଣସି ପର୍ବପର୍ବାଣି ହେଲା ସିଏ ତ ମାନେ ଅଲଗା କଥା, କିନ୍ତୁ ସ୍ପେସିଫିକ୍ ରଥଯାତ୍ରା ଯେତେବେଳେ ଆସେ ସେତେବେଳେ ସବୁ ପିଲାମାନେ, ସବୁ ଆମର ଯେତେ ଲାଇଫ୍ ମେମ୍ବର ରହିଛନ୍ତି ଷ୍ଟେଟ୍ ହଉ ବା ଡିଷ୍ଟ୍ରିକ୍ଟର ହଉ, ସମସ୍ତେ ଯେମିତି ଜାଗି ଉଠନ୍ତି, ଲାଗେ ଯେମିତି ଆମର ହେଉଛି ଯୁଦ୍ଧକ୍ଷେତ୍ରକୁ ଗଲା ଭଳିଆ ଲାଗେ। ଆଉ ଗୋଟେ କଥା ହେଉଛି, ଏଇଟା ହେଉଛି ପ୍ରଭୁଙ୍କ କୃପା, ପ୍ରଭୁ ତାଙ୍କ କାମ କରେଇ ନିଅନ୍ତି, ଆମେ କେବଳ ମାଧ୍ୟମ, ସ୍ୱୟଂ ପ୍ରଭୁ ଯେତେବେଳେ ତାଙ୍କ କାମ କରେଇ ନିଅନ୍ତି ଆମକୁ ଆଉ ଥକା ଲାଗେନି। ମୁଁ ମୋ ନିଜ କଥା କହୁଛି, ମୁଁ ସକାଳ 7:30 ଆସିଲିଣି, ଘରକୁ ଫେରିଲା ବେଳକୁ 11:30-12, କାଲି ତ 1:30 ଯାଇଥିଲୁ, କିନ୍ତୁ ସବୁ ପିଲାମାନେ ତାଙ୍କୁ ଥକା ଲାଗେନି, ଜମା ବିଲକୁଲ ଥକା ଲାଗେନି। କଣ କେମିତି ପ୍ରଭୁଙ୍କ କୃପା ଶକ୍ତି କୋଉଠୁ ଆସେ କେମିତି ଆସେ କେବଳ ସେଇ ମାନେ କରୁଣାମୟଙ୍କୁ ଜଣା। ତେଣୁ ଆଉ ତାର ସର୍ଭିସ କ୍ଷେତ୍ରକୁ ଗଲେ ଯଦି ଯିବା ପାର୍ଟକୁ, ମେନ୍ ହେଲା କାଜୁଆଲିଟି ରେସ୍କ୍ୟୁ, ଡିଷ୍ଟ୍ରିବ୍ୟୁସନ୍, ୱାଟର ଡିଷ୍ଟ୍ରିବ୍ୟୁସନ୍, ସାନିଟେସନ୍, ଫାଷ୍ଟଏଡ୍, ବେଶୀ ଭାଇଟାଲ ହେଉଛି ଫାଷ୍ଟଏଡ୍ ରେସ୍କ୍ୟୁ, ଷ୍ଟ୍ରେଚର୍ ପାର୍ଟି। ପିଲାମାନେ ଖାଲି ଟିକେ ଶୁଣୁ ଶୁଣୁ ଷ୍ଟ୍ରେଚର୍ ପାର୍ଟି ଯାଇକି ହାଜର ହେଇଯାଆନ୍ତି, ତୁରନ୍ତ କେମିତି ସେବା ଦେବା, ଯେତେ ତ୍ୱରିତ ସେବା ଦିଆଯାଇପାରେ। ତେଣୁ ଅନ୍ୟ ଶ୍ରଦ୍ଧାଳୁମାନେ ବହୁତ ଖୁସି ହେଇକି ବହୁତ ଆଶୀର୍ବାଦ କରନ୍ତି।

0: ତେଣୁ ରେଡ୍କ୍ରସର କାମ ବିରଳ। ସିଏ ପ୍ରଭୁଙ୍କ କୃପା ନା, ଆମେ ଏତେ ଥକା ଲାଗେନି, ପରେ କଣ ହବ ସୁନାବେଶ ପରେ ଲାଗେ, କିନ୍ତୁ ଏଇ ଦଶ ଦିନ ଆମେ ଚାହିଁକି ବସିଥାଉ। ପ୍ରଭୁ କେମିତି ତମର ଘୋଷଯାତ୍ରା ହବ, ସମସ୍ତେ ଭଲରେ ଦେଖିକି ଭଲରେ ଭଲରେ ଭକ୍ତମାନେ ଫେରିବେ, ଭକ୍ତ ଆନନ୍ଦିତ ହେଇକି ଫେରିବେ, ସେଇଟା ଆମର ଗର୍ବ। ଆଉ ପ୍ରଭୁଙ୍କ ପାଖରେ ଭକ୍ତି ବୋଲି ଆମେ ଏତିକି ଅର୍ପଣ କରୁ।
1: ବିଲକୁଲ, ଆପଣ ଯେମିତି କହିଲେ କି ସବୁ ସେଇ ପ୍ରଭୁଙ୍କ ଇଚ୍ଛା ଏବଂ ଆପଣ ଗୋଟିଏ ମାଧ୍ୟମ ମାତ୍ର। ଆଉ ଆପଣ ଯେମିତି କହୁଥିଲେ କି ଆପଣ ଫେରିଲା ବେଳକୁ ରାତି ଗୋଟେ ଦିଟା ହେଇଯାଉଛି, ମ୍ୟାଡମ କେମିତି ସବୁକୁ ସମ୍ଭାଳୁଛନ୍ତି, ପୁଣି ପରଦିନ ସକାଳୁ କେମିତି ଆସୁଛନ୍ତି?
0: ସିଏ ତ ମୁଁ ନିଜେ ବି ବେଳେ ବେଳେ ଜାଣିପାରେନି ସାଇକୋଲୋଜି କଣ, କେମିତି ମାନେ ନିଦ ଉଚ୍ଚାଟ ମନ ଉଚ୍ଚାଟ ହେଇଯାଏ, ଘଣ୍ଟେ ଦି ଘଣ୍ଟା ଶୋଇନଥିବୁ, ତରତର ହେଇକି ଘର କାମ ସାରିଦେଇକି କିଛିଟା କରିଦେଇକି ତୁରନ୍ତ ପଳେଇ ଆସୁ କ୍ୟାମ୍ପ ପାଖକୁ। କ୍ୟାମ୍ପ ପାଖକୁ ପିଲାମାନେ ଅନେଇକି ବସନ୍ତି, ମ୍ୟାଡମ ଆସିନାହାନ୍ତି, ମ୍ୟାଡମ ଆସିଲା ମାନେ ମ୍ୟାଡମ ଏଇଟା କରିବା, ତାଙ୍କ ପିଲାଙ୍କୁ ଟିକେ ଗାଇଡ କରିଦେଲେ ପିଲା ସିଷ୍ଟମେଟିକ କରିଚାଲନ୍ତି। ଲେଡିଜ ଅଛନ୍ତି, ଜେଣ୍ଟସ ଅଛନ୍ତି, ସମସ୍ତେ ଆନନ୍ଦର ସହିତ କରନ୍ତି। ଆଉ ରେଡ୍କ୍ରସ ଭଲେଣ୍ଟିୟର ମାନଙ୍କର ଗୋଟେ ଡିସିପ୍ଲିନ ଥାଏ, ସେଇ ଯୋଉ ଡିସିପ୍ଲିନ ଜିନିଷଟା ସେମାନଙ୍କୁ ସବୁବେଳେ ଭଲ କାମ ଆଉ ଭଲ ପରିପ୍ରେକ୍ଷୀରେ ଭଲ ପରିବେଶରେ କରିବା ପାଇଁ ବାଟ ଦେଖାଏ। ଡିଜାଷ୍ଟର ହେଲେ, ଏନି କାଜୁଆଲିଟି ହେଲେ ତାଙ୍କର ବିଚଳିତ ହୁଅନ୍ତିନି, ସେଇଟା ଆମର ଟ୍ରେନିଂ।
1: ବିଲକୁଲ ଠିକ କଥା କହିଲେ, ଡିସିପ୍ଲିନରେ କାମ କରେ ରେଡ୍କ୍ରସ। ଏବଂ ଆପଣ ଯେମିତି କହିଲେ କି ମହିଳା ଅଛନ୍ତି ବି ଆପଣଙ୍କ ସହିତ, ତ କେତେ ଜଣ ମହିଳା ବର୍ତ୍ତମାନ କାମ କରୁଛନ୍ତି ଆପଣଙ୍କ ସହିତ ଏଇ ରଥଯାତ୍ରା ପାଇଁ?
0: ଏ ବର୍ଷ 120 ଜଣ ମହିଳା ଅଛନ୍ତି, 66 ମହିଳା, 66 ଆଉ ପୁରୁଷ ମାନେ ପିଲାମାନେ ଅଛନ୍ତି, ଏନର୍ଜେଟିକ ପିଲାମାନେ ଅଛନ୍ତି, 40-46 ଜଣ ଅଛନ୍ତି, ଆଉ ଏମିତି ମିଶିକି ଟୋଟାଲ ଆମେ 120 ଅଛୁ, ସିଫ୍ଟ ୱାଇଜ ହଉଛି।
1: ମହିଳାମାନେ ବିଶେଷତଃ କେଉଁ କେଉଁ କାମ ବର୍ତ୍ତମାନ କରୁଛନ୍ତି ରଥଯାତ୍ରା ପାଇଁ, ଭକ୍ତମାନଙ୍କ ପାଇଁ ମହିଳାମାନେ କେଉଁ କେଉଁ କାମ ସବୁ କରୁଛନ୍ତି, ମାନେ କେଉଁ ସୁବିଧା ସହଯୋଗ ଯୋଗାଇ ଦେଉଛନ୍ତି?
0: ମ୍ୟାଡମ ସବୁ ଷ୍ଟ୍ରେଚର ମହିଳାମାନେ ବୋହୁଛନ୍ତି, ପାଣି ବାଣ୍ଟୁଛନ୍ତି, 20 ଲିଟର ଜାର୍କିନ ଆପଣ ଦେଖିବେ, ମୁଁ ଯଦି କହିବି ଭିଜୁଆଲ ହେଇଥିଲେ ମୁଁ ଦେଇଦେଇଥାନ୍ତି, ନିଜେ ଟେକି ନେଇକି ଫଟାଫଟ ପକାଉଛନ୍ତି। 4 ମହିଳା, 2 ମହିଳା ଜଣେ ମାନେ ଜଣେ ଜଣେ କାଜୁଆଲିଟି ନେଇକି ଟ୍ରାନ୍ସପୋର୍ଟ କରିଦେଉଛନ୍ତି ଆମ୍ବୁଲାନ୍ସକୁ, ଆପଣ କେବଳ ଦେଖିଲେ ଜାଣିପାରିବେ। ବର୍ତ୍ତମାନ ଏସ୍ପି ଆସିଥିଲେ, ଆମର ପ୍ରିୟଦର୍ଶୀ ସାର ଆସିଥିଲେ, କହିଲେ ନାଇଁ ନାଇଁ ମାନେ ବହୁତ ଗୁଡ୍ ଜବ୍, ଆଉ ୟୁ ଆର୍ ଭେଟରାନ୍ ସାର, ଚାଲିଛି ଆପଣ ମାନଙ୍କ ସ୍ନେହ ମମତା ଆଉ ଜଗନ୍ନାଥଙ୍କ କୃପା ଆଶୀର୍ବାଦରୁ ଚାଲିଛି।
1: ବହୁତ ବଢିଆ କଥା କହିଲେ କି ମହିଳାମାନେ ମାନେ ସବୁ କାମ କରିପାରନ୍ତି ସେମାନେ।
0: ନିଶ୍ଚିତ ଭାବେ ମହିଳାଙ୍କୁ ଆପଣ ମାନେ ମା, ଯୋଉଠି ନିଜେ ଆମର ସୁଭଦ୍ରା ମା ଅଛନ୍ତି ତାଙ୍କ ଭାଇଙ୍କ ସହିତ, ମହିଳାମାନଙ୍କର ଶକ୍ତି ଆପଣ କେବଳ ଜଣେ ଅନୁଭବୀ କହିପାରିବ। ମୁଁ ତ ଗୋଟେ ମହିଳା ନା, ଚିନ୍ତା କରନ୍ତୁ ଯଦି ମୁଁ ରାତି ଗୋଟେରେ ଘରକୁ ଯାଇକି ପୁଣି 7 ସୁଦ୍ଧା ଫେରିପାରୁଛି, ସେଇଥିରୁ ଆପଣ ଅନୁମାନ କରନ୍ତୁ।
1: ବିଲକୁଲ ବିଲକୁଲ ଠିକ କଥା କହିଲେ, ଇଚ୍ଛା ଶକ୍ତି ଆଗରେ ସମସ୍ତ ଅସୁବିଧା ହାର ମାନିଯାଏ, ଏବଂ ମହିଳାମାନଙ୍କ ଭିତରେ ସେ ଜୋଶ ଅନୁଭୂତି ନିହାତି ରହିଥାଏ। ଏବଂ ରେଡ୍କ୍ରସ ସହିତ ସେମାନେ ଯୋଡି ହୋଇଛନ୍ତି ମାନେ ସେମାନେ ଆହୁରି ନିର୍ତ୍ତି ଯେମିତି ଭୟ ନାହିଁ, ନିର୍ଭୟ ଭାବେ କାମ କରି ଚାଲନ୍ତି,
0: ନିର୍ଭୟ ଖୁସିରେ ବି କରନ୍ତି, ଆନନ୍ଦର ସହିତ ଯୋଉ କରୁଛନ୍ତି, ତାଙ୍କ ଜୋଶ ଦେଖିଲେ ଆମେ ଭାବୁ ଯାହା ହଉ ଆମେ ଗର୍ବ ଅନୁଭବ କରୁଛୁ, ଆମେ ତ କାଲି ସକାଳେ ଥିବୁ ନଥିବୁ, ଆଗାମୀ ପିଢି ଯୋଉ ଆସୁଛନ୍ତି ଆନନ୍ଦର ସହିତ ତାକୁ ଆଗେଇ ନେବେ ବୋଲି ମୋର ଆଶା ଓ ଭରସା ଜଗନ୍ନାଥ ପାଖରେ ପ୍ରାର୍ଥନା ବି।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆପଣଙ୍କର ସମୟ ଦେଇକି ଆମ ସହିତ ବାଣ୍ଟିଲେ, ଆପଣଙ୍କର ଅନୁଭୂତି ବାଣ୍ଟିଲେ, ସେଥିପାଇଁ ବହୁତ ଧନ୍ୟବାଦ।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ନମସ୍କାର ମ୍ୟାଡମ, ଆମ ଆକାଶବାଣୀ ପରିସରକୁ ଆପଣଙ୍କୁ ସ୍ୱାଗତ।
2: ମୁଁ ଶ୍ରୀମତୀ ମଧୁମିତା ମହାପାତ୍ର, ମୁଁ ନ୍ୟାସନାଲ ୱାଇଜ କାମ କରେ, ଇଣ୍ଡିଆନ ରେଡ୍କ୍ରସ ସୋସାଇଟି ହେଉଛି ମୋର ମାନେ ମୁଁ ତାକୁ ବହୁତ ଭଲ ପାଏ ରେଡ୍କ୍ରସକୁ, ଯେହେତୁ ମୋତେ ହେଲାଣି 62 ମୁଁ ଦୀର୍ଘ 38 ହେଲାଣି ଇଣ୍ଡିଆନ ରେଡ୍କ୍ରସରେ ସେବା ଦେଉଛି। ମୁଁ ଯେଉଁଠି ବି ଯାଏ ରେଡ୍କ୍ରସର ନାଁରେ ଯାଏ, ଆଉ ମୋର ପରିଚୟ ହେଲା ରେଡ୍କ୍ରସ ମ୍ୟାଡ଼ାମ, ସମସ୍ତେ ମୋତେ ଡାକନ୍ତି ରେଡ୍କ୍ରସ ମ୍ୟାଡ଼ାମ, ସମସ୍ତେ ଜାଣନ୍ତି ବି ରେଡ୍କ୍ରସ ମ୍ୟାଡ଼ାମ ବୋଲି। କିନ୍ତୁ ମ୍ୟାଡ଼ାମ ଆମେ ଯେଉଁ ସେବା ଦେଉ, ମୁଁ ଯେତେବେଳେ ସେବା କରିବାକୁ ଯାଏ ସେତେବେଳେ କୌଣସି ମନ୍ଦିର ହେଲା କି କୌଣସି ରଥଯାତ୍ରା ହେଲା କି କୌଣସି ହେଲା, ଆଗ ମୁଁ ମାନବ ସେବାକୁ ପ୍ରଥମେ ପ୍ରାୟୋରିଟି ଦିଏ, କାରଣ ମୁଁ ମୋ ବାପା ମା ମୋତେ ଯେଉଁ ସଂସ୍କାର ଦେଇଛନ୍ତି, ଆଗ ମାନବ ସେବା, ତାପରେ ମାଧବ ସେବା, ମାନବ ସେବା ହିଁ ମାଧବ ସେବା ସାଙ୍ଗରେ ପରିଚୟ ଦିଏ, ଆଉ ମାନବ ସେବା ହିଁ ମାଧବ ସେବା ସେ ଯେଉଁଟାକି ଆମକୁ ଘରେ ଶିକ୍ଷା ଦିଆଯାଇଛି ଯେ ତୁମେ ମାନବ ସେବା କଲେ ହିଁ ମାଧବ ସେବାର ଆଶୀର୍ବାଦଟା ମିଳେ। ତେଣୁକରି ମୁଁ ପିଲାମାନଙ୍କୁ ଏକାଠି ସହଯୋଗ କରିକିରି ବହୁତ ସେମାନଙ୍କୁ ଶିଖେଇକିରି କେମିତି ଦବ କେମିତି କରିବ, ଭୁଲ ହେଲେ ଏମିତିକି 2-3 ମାରିଛି ବି ପିଲାମାନଙ୍କୁ, ସ୍କୁଲରେ ପାଠ ପଢେଇଲା ଭଳିଆ ଭଳି ଲାଗେ ମୋତେ, କିନ୍ତୁ ସେମାନଙ୍କୁ ଶିଖାଏ, ଶିଖେଇଲେ ସେମାନେ କ'ଣ କରନ୍ତି ନା, ନାଇଁ ମ୍ୟାଡମ ଆପଣଙ୍କଠୁ ମାଡ଼ ଖାଇଲେ ବି ଆମେ

0: ଶିଖୁଛୁ ସେଟା ଆମର ପାଇଁ ପ୍ରେରଣା ସେମାନେ କହନ୍ତି। କିନ୍ତୁ ଯାଉ ଆମର ଗୋଟେ ଏତେ ବଢ଼ିଆ ଟିମ୍ ଅଛି, 120 ଜଣ ପିଲା ଆମର ଅଛନ୍ତି, ବେଶୀ ଝିଅ ପିଲା ଅଛନ୍ତି, କାରଣ କାଜୁଆଲିଟି ବେଶୀ ଝିଅ ଆସନ୍ତି, ପୁଅ ବହୁତ କମ୍, ବୃଦ୍ଧା ବେଶୀ ଆସନ୍ତି, କିନ୍ତୁ ଝିଅ ପିଲା ୟଙ୍ଗ ଝିଅମାନେ ବି ସଫୋକେସନ୍ ଫିଲ୍ କରିକିରି ବି ସେମାନେ ମାନେ ରଥଯାତ୍ରା ହଉ କୌଣସି ଗ୍ୟାଦରିଂ ଜାଗା ହଉ ସେଠି ଅନସିକ୍ୟୁର୍ଡ ଫିଲ୍ କଲେ ଆମେମାନେ ପିଲାମାନଙ୍କୁ ସାହାଯ୍ୟ କରୁ। ଏମିତିକି ଆମେ ମାନେ CPR ବି ଦେଇଛୁ, ଆମେ ଫାଷ୍ଟ ଏଡ୍ ବି କରୁଛୁ, ଫାଷ୍ଟ ଏଡ୍ ଯେଉଁ କରୁଛୁ ଏମିତି ମାନେ ସିଭିୟର ୱୁଣ୍ଡ ଯେଉଁମାନଙ୍କର ହେଇଯାଉଛି ବହୁତ ଆମେ କରିଛୁ, ବହୁତ ଜାଗାକୁ ଯାଇଛୁ, ମୁଁ ଯାଇଛି ସିକିମ୍ ଆର୍ଥକ୍ୱେକ୍କୁ ବି ଯାଇଛି ମ୍ୟାଡ଼ାମ, କିନ୍ତୁ ବହୁତ ବଢ଼ିଆ କାମ ଲାଗେ, ଏକତା ଆମ ସମସ୍ତଙ୍କୁ ଏକାଠି କରିଦିଏ, ସେଇଟା ଆମ ପାଇଁ ବହୁତ ବଡ଼ ପ୍ରେରଣା।
1: ଆପଣ ଯେମିତି କହିଲେ କି ଆପଣଙ୍କୁ ପ୍ରାୟ 62 ଇୟର୍ସ ମାନେ 62 ବର୍ଷ, କିନ୍ତୁ ଆମେ କହିପାରିବା ବୟସ ଗୋଟେ ସଂଖ୍ୟା କେବଳ, ସେଇଟା କେବେ ବାଧା ସୃଷ୍ଟି କରେନି?
0: ନା, ମୋ ବୟସ ମୋତେ କେବେ ବାଧା ସୃଷ୍ଟି କରିନି। ଆଉ ମୋର ସମସ୍ତେ କହନ୍ତି ମ୍ୟାଡ଼ାମ ଆପଣ ଏତେ ପଚାରନ୍ତି ଏତେ ଏଜ୍ ହେଲାଣି ଆପଣ କେମିତି କାମ କରୁଛନ୍ତି, ମୁଁ କହିଲି ଯେତେବେଳେ ମୁଁ କାମ କରିବାକୁ ଯାଏ ସେତେବେଳେ ମୁଁ ଭୁଲିଯାଏ ମୋର ଘରଦ୍ୱାର, ମୋର ପିଲାଛୁଆ, ମୁଁ ସେତେବେଳେ ସବୁ ଭୁଲିଯାଏ। ଆଉ ମୁଁ ଯେତେବେଳେ ନ୍ୟାସନାଲ କ୍ୟାମ୍ପକୁ ଯାଇଥିଲି ଆଉ ଆନ୍ଧ୍ରପ୍ରଦେଶ ବାନ୍ୟାକୁ କାମ କରି ପ୍ରଥମ ଥର ପାଇଁ ଗଲି, ସେତେବେଳେ ମୋତେ ପଚରା ହେଇଥିଲା ତମେ 2 ମାସ 19 ଦିନ ରହିଲ, ତମକୁ ଘର କଥା ମନେ ପଡ଼ୁନି? କହିଲେ ନା ମୋତେ ଘର କଥା ମନେ ପଡ଼ୁନି, ମୋର ସବୁଦିନ ମୋ ପିଲାମାନେ ମୋତେ ଫୋନ୍ କରିକିରି ଜଣେଇ ଦେଉଛନ୍ତି ଯେ ଆମେ ଠିକ୍ ଅଛୁ, ସେତିକି ମୋର ଘରର ପରିଚୟ। ଆଉ ମୁଁ କେବେ ବି ଖୋଜିନି ସେମାନଙ୍କୁ, ଯେଉଁଦିନ ମୁଁ ଘରକୁ ଯିବି ସେଇଦିନ ମୋ ପିଲାମାନଙ୍କୁ ଖୋଜିବି। ତେଣୁକରି ସେମାନେ ମୋତେ ନ୍ୟାସନାଲ ହେଡ଼କ୍ୱାର୍ଟରରେ ବି କହନ୍ତି ଯେ ମଧୁମିତା ଜୀ ଆମର ମମି, ଆଉ ମୁଁ ଯେଉଁଠିକୁ ବି ଯାଏ ସେଠି ସମସ୍ତେ କାମ କରିସାରିଲା ପରେ ସମସ୍ତେ ଏଣ୍ଟରଟେନ୍ କରନ୍ତି ମୋତେ, କିନ୍ତୁ ରାନ୍ଧିକି ସେମାନଙ୍କୁ ଖାଇବାକୁ ଦେବାକୁ ପଡ଼େ, ସେଇଥିପାଇଁ ସେମାନେ ମୋତେ ମମି ଡାକନ୍ତି। ନ୍ୟାସନାଲ ହେଡ଼କ୍ୱାର୍ଟର ବି ଆପଣ କେତେବେଳେ ମ୍ୟାଡ଼ାମ ଯାଆନ୍ତୁ ଦେଖିବେ, ଦିଲ୍ଲୀରେ ସବୁ କାନ୍ଥରେ ମୋର ଫଟୋ ଲେଖାହେଇଛି, ମୁଁ ରାନ୍ଧୁଛି, ମୁଁ କରୁଛି, ମୁଁ ପିଲାଙ୍କୁ ଖାଇବାକୁ ଦେଉଛି, ସେଥିପାଇଁ ମୋତେ ବହୁତ ଖୁସି ଲାଗେ।
1: ଆପଣ ଯେମିତି କହିଲେ କି ମହିଳା କାଜୁଆଲିଟି ବହୁତ ଆସନ୍ତି, ତ ତ୍ୱରିତ ସେବା ଯୋଗାଇବାରେ ଆପଣ ମାନେ କେମିତି ପ୍ରଥମେ କ'ଣ କରନ୍ତି? ଆପଣ
0: ମହିଳା କାଜୁଆଲିଟି ଯେତେବେଳେ ଆସୁ ଆମେ ତାଙ୍କୁ ନେଇକି ଆସିଲା ପରେ ତାର ଆଗ ଆମେ ଅବଜର୍ଭ କରୁ ଯେ ତାଙ୍କର କ'ଣ ହେଇଛି, ତାପରେ ଆମେ ଦେଖିବୁ ଯଦି ସଫୋକେସନ୍ ଫିଲ୍ କରୁଛନ୍ତି ତାଙ୍କର ଆମେ ଯାହା ଫାଷ୍ଟ ଏଡ୍ ଦେବା କଥା 2 ଗୋଡ଼ ଗୁଡ଼ାକ ଟେକିଦେଉ, ଟେକିଦେଲା ବେଳେ ବ୍ଲଡ଼ ସର୍କୁଲେସନ୍ ଯଦି ପେଟରୁ ତଳକୁ ଉପର ମୁଣ୍ଡ ଆଡ଼କୁ ହେବ ତାହେଲେ ତାଙ୍କର ସେନ୍ସ ପଳେଇ ଆସିବ। ତାପରେ ଆମେ ଧୀରେ ଧୀରେ ତାଙ୍କ ମୁହଁରେ ପାଣି ମାରୁ, କଟନ୍ରେ ଓଠ ଭିଜା ଭିଜା କରୁ, କିଛି ସମୟ ପରେ ପ୍ରାୟ 5-7 ମିନିଟ୍ ଗଲା ପରେ ତାଙ୍କୁ ଟିକେ ଟିକେ ପାଣି ଦେଉ, ଯଦି ସେ ORS ପାଣି ପିଇବା ପାଇଁ ଚାହାନ୍ତି ତାହେଲେ ଦେବୁ ଅଳ୍ପ ଅଳ୍ପ କରି, ନହେଲେ ତାଙ୍କୁ ଦେଇଦେଉ ଟିକେ ଟିକେ ପିଅ ବୋଲି ସେ କହୁ। ସେ ଲୋକ ଷ୍ଟେବଲ୍ ହେଇକିରି ଗଲା ପରେ ଯାଇକିରି ଆମେ ତାଙ୍କୁ ଛାଡ଼ୁ।
1: ଆପଣ ଯେମିତି କହୁଥିଲେ କି ଆପଣଙ୍କ ଟିମ୍ରେ ଅଧିକାଂଶ ଝିଅ ଅଛନ୍ତି, ମହିଳା ସଂଖ୍ୟା ଅଧିକ, ତ ସେଇ ମହିଳାମାନେ ଆପଣଙ୍କର ଯେମିତି କହିଲେ କି କୌଣସି ଜାଗାରେ ଧରକର ପୁରୁଷ ପହଞ୍ଚି ପାରୁନାହାନ୍ତି ବା ଆପଣଙ୍କ ଟିମ୍ର ଷ୍ଟ୍ରେଚର୍ରେ ଆଣିବା କାମ ମଧ୍ୟ ମହିଳା କରନ୍ତି?
0: ଆଜ୍ଞା ଆଜ୍ଞା, ଆମର ମହିଳାର ଷ୍ଟ୍ରେଚର୍ ବିୟର ଟିମ୍ ବି ଅଛନ୍ତି, ଯେଉଁମାନେ କି ଆମର ଷ୍ଟ୍ରେଚର୍ ବି ମାନେ ମୁଁ କହୁଛି ମୋର ମାନେ ଲୋମ ଟାଙ୍କୁରି ଉଠୁଛି, କିନ୍ତୁ ମୁଁ ମୋର ମହିଳାମାନଙ୍କୁ ବି ସେମିତି ମୁଁ ତାଙ୍କୁ ଟ୍ରେନିଂ ଦେଇଛି ଯେ ତମେ ମାନେ ଷ୍ଟ୍ରେଚର୍ ଆଜି ଯଦି ପୁଅ ପିଲାଟେ ନହେଲା ଷ୍ଟ୍ରେଚର୍ରେ କେମିତି ନେବ, କାନ୍ଧରେ କେମିତି ଧରିକି ସେମାନଙ୍କୁ ଦୌଡ଼ିକିରି ନେବ, ସେଟା ବି ଆମେ ଟ୍ରେନିଂ ଦେଇଛୁ ଆଉ ପାଠ ପଢ଼େଇଛୁ।
1: ବହୁତ ବଢିଆ କଥା କହିଲେ ମ୍ୟାଡ଼ାମ, ମୁଁ ମାନେ ଭାବୁଛି ଆମକୁ ଶୁଣୁଥିବା ଆମ ଶ୍ରୋତା ଭଉଣୀମାନେ ନିହାତି ରୂପେ ପ୍ରେରଣା ପାଇବେ ଆପଣଙ୍କ ଠାରୁ ଯେ ବୟସ କେବଳ ଗୋଟିଏ ମାନେ ସଂଖ୍ୟା ହିଁ, ଇଚ୍ଛା ଶକ୍ତି ଥିଲେ ଆପଣ ନିହାତି ଆଗକୁ ବଢ଼ିପାରିବେ। ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ।
0: ନମସ୍କାର ମ୍ୟାଡ଼ାମ।
1: ନମସ୍କାର। ନମସ୍କାର ମ୍ୟାଡ଼ାମ, ଆମ ଆକାଶବାଣୀ ପରିସରକୁ ଆପଣଙ୍କୁ ସ୍ୱାଗତ।
2: ନମସ୍କାର, ଜୟ ଜଗନ୍ନାଥ, ମୁଁ ସଂଯୁକ୍ତା ଆପଟ, ମୁଁ ଫାଷ୍ଟ ଏଡ୍ ଟ୍ରେନିଂ ନେଇକି ଜଗନ୍ନାଥ ଧାମ ଆମ୍ବୁଲାନ୍ସରେ ଅଛି ମିଶନ ଓଡ଼ିଶା। ଆଉ ଆମର ଏଠି ଯେଉଁ ଗହଳିରେ ବୟସ୍କ ବ୍ୟକ୍ତି କି ଲେଡ଼ିସ୍ କି ପୁରୁଷ ଯିଏ ହଉ ଏଇ ଛିଡ଼ା ହେଉଛନ୍ତି, ଯେଉଁ କିଏ ସେନ୍ସଲେସ୍ ହେଇଗଲା କି କିଏ ଚାଲିପାରୁନାହାନ୍ତି, ଆମେ ତାଙ୍କୁ ଧରିକି ନେଇକି ମନ୍ଦିର ଭିତରେ ଦର୍ଶନ କରାଇ ଦେବାର। ତାପରେ ଯିଏ କାହାର ଗୋଡ଼ ଖଣ୍ଡିଆ ହେଇଗଲା, କାହାର କେଉଁଠି କିଏ ପଡ଼ିଗଲା, ଆମର ଫାଷ୍ଟ ଏଡ୍ ବକ୍ସ ଅଛି, ଆମେ ଔଷଧ ଲଗାଇଦେବା କି ସ୍ପ୍ରେ କରିଦେବା, ଏମିତି ସବୁ ବ୍ୟବସ୍ଥା ରହିଛି। କାହାର ମୁଣ୍ଡ ବୁଲେଇ ହେଲା, ଔଷଧ ଅଛି, ଆମେ ORS ପାଣି କରିକି ଦେଉ। ତାପରେ ପାଣି ବ୍ୟବସ୍ଥା ଆମର ଅଛି। ଆଉ କାହାର ଦେହ ଖରାପ ହେଲା, ଏଇଠି ଆମେ ତାଙ୍କୁ ଆଣିକି ଫାଷ୍ଟ ଏଡ୍ ଇଏ କରିବୁ, ଯଦି ସିରିୟସଲି ହେଲା ତାହେଲେ ଆମ୍ବୁଲାନ୍ସରେ ମେଡ଼ିକାଲ ଆମେ ପଠାଉ, ଆଗେ ଏଇଠି ଆମେ ଫାଷ୍ଟ ଏଡ୍ଟା କରଉ।
1: ଯଦି ଏଇ ଏଇ ବ୍ୟବସ୍ଥାରେ ଆପଣ କେତେ ବର୍ଷ ହେଲା ରହିଲେଣି ବା ଏଇ ସେବା ଯୋଗାଇ ଦେଉଛନ୍ତି?
2: ମୁଁ 5 ବର୍ଷ ହେଲା ରହିଲାଣି, 5।

0: ବର୍ଷ ରହିବା ଭିତରେ ଆମକୁ ଏ ସେବା ଯୋଉ କରୁଛୁ ବହୁତ ଆନନ୍ଦ ମିଳେ। ଆମକୁ ଲାଗେ ଆମେ ଏଇ ଯୋଉ ସେବା ଏ ଲୋକମାନଙ୍କର କରୁଛୁ ଯେ ଜଗନ୍ନାଥଙ୍କର ସେବା କରିବା ଭଳିଆ ଆମକୁ ବହୁତ ଆନନ୍ଦ ମିଳେ। ଆମେ ସବୁ ଜଞ୍ଜାଳ ଭିତରେ ଆମେ ୱାଇଫି ତେଣୁକରି ଜଞ୍ଜାଳ ଏତେ ଥାଇକିରି ମଧ୍ୟ ଆମେ ତା ଭିତରୁ ଟାଇମ୍ ବାହାର କରିକି କେମିତି ଯିବୁ ବୋଲି ଆମେ ସିଆଡ଼େ କାମ ସାରିକି ଏଇଠି ଆସିକି ବସୁ। ଆମେ 10ଟାରୁ ଆସିଲେ ରାତି 10 ଯାଏଁ ରହୁ। ଯଦି କ'ଣ କାମ ପଡ଼େ ଆମର ଆହୁରି ପିଲାମାନେ ଅଛନ୍ତି ସେମାନେ ରହିକିରି ସେ କାମଟାକୁ ପୂରଣ କରନ୍ତି। କିନ୍ତୁ ବହୁତ ଭଲ ଲାଗେ ଏ ସେବା କଲାଠୁ ବହୁତ ଭଲ ଲାଗେ।
1: ମାନେ
0: ସେବାଟା ଅଛି ବୋଲି ଆଉ ଲୋକମାନେ ବହୁତ ଉପଶମ ପାଉଛନ୍ତି ବହୁତ ଉପଶମ। ଆମର ରଥଯାତ୍ରା ଦିନ ଆମେ 700 ଲୋକଙ୍କୁ ନେଇକି ତା ଭିତରେ ଭର୍ତ୍ତି କରିଛୁ ଖାଲି ଷ୍ଟେଚର ଦିହରେ। କିଏ କେଉଁଠି ତଥାପି ତା ଭିତରେ 2-3 ଜଣ ମରିଗଲେ ତା ଭିତରେ କିଏ କେତେ ରେଫର ହେଇଛନ୍ତି କିନ୍ତୁ ବହୁତ ଲୋକଙ୍କୁ ଆମେ ବହୁତ ସେବା ଯୋଗାଇ ଦେଇଛୁ।
1: ଆପଣ ଯେମିତି କହୁଥିଲେ କି ଆପଣ ଜଞ୍ଜାଳ ଭିତରେ ମଧ୍ୟ ଆସିକି ସେବା ଯୋଗାଇ ପାରୁଛନ୍ତି ପରିବାରର ସହଯୋଗ କେତେ?
0: ପରିବାରର ସହଯୋଗ ବହୁତ। ସେମାନେ ବହୁତ ଗର୍ବ ଅନୁଭବ କରନ୍ତି ଯେ ଆମର କିଏ ସବୁ ଗୋଟେ ସ୍ୱେଚ୍ଛାସେବୀ କାମରେ ଅଛି ସେମାନେ ବେଳ ପାଇଲେ ଆମକୁ ସହଯୋଗ କରିଦିଅନ୍ତି। ଆମର ଯୋଉ ଆମର ୱାଇଫି ଯାହା କାମ କରିବା କଥା ସେ କାମଟା ସେ ନିଜେ ବି କରିଦିଅନ୍ତି। ଆମର ଡେରି ହେଲା ଆମେ ଯଦି 10ଟା ହେଇଗଲା କି 11ଟା ହେଇଗଲା ସେମାନେ ଘର କାମ କରିଦିଅନ୍ତି। ବହୁତ ହେଲ୍ପ ମିଳିବାରୁ ଆମେ ଏଡେ ସେବାରେ ଯୋଗ ଦେଇପାରୁଛୁ ନହେଲେ ଦେଇପାରନ୍ତୁନି ଘରର ସହଯୋଗ ଅଛି।
1: ଯେମିତି କୁହାଯାଏ ଗୋଟେ ସଫଳ ପୁରୁଷ ପଛରେ ଗୋଟେ ନାରୀର ହାତ ଥାଏ ବାସ୍ତବରେ ଗୋଟେ ସଫଳ ନାରୀ ପଛରେ ବି ଗୋଟେ ପୁରୁଷର ହାତ
0: ଅଛି। ସେ ପୁରୁଷର ହାତ ନଥିଲେ ଆମେ ଏ ଜାଗାରେ ଛିଡ଼ା ହେଇପାରନ୍ତୁନୁ ଘଣ୍ଟେ ବି ଟାଇମ୍ ଦେଇପାରନ୍ତୁନୁ।
1: ବିଲକୁଲ ବିଲକୁଲ ଠିକ କଥା କହିଲେ। ଆପଣ ଯେମିତି କହୁଥିଲେ କି ଆପଣ ବୟସ୍କ ଲୋକମାନଙ୍କୁ ମଧ୍ୟ ହ୍ୱିଲ୍ ଚେୟାରରେ ନେଇକି ମନ୍ଦିର ଦର୍ଶନ କରାନ୍ତି ସେ ଅନୁଭୂତି ଟିକେ କୁହନ୍ତୁ।
0: ଆମେ ସେମାନଙ୍କୁ ନେଇକି ଗଲେ ସେମାନଙ୍କୁ ଭିତରକୁ ହ୍ୱିଲ୍ ଚେୟାର ଆଲାଉ ନାହିଁ ସିଂହଦ୍ୱାର ପାଖରେ ଛାଡ଼ି ଦିଅନ୍ତି। ଆମେ ସେମାନଙ୍କୁ କାଖରେ ହାତ ଇଏ କରିକି ନହେଲେ ପୋଲିସ ଭାଇମାନଙ୍କୁ ସାହାଯ୍ୟ ମାଗୁ ସେମାନେ ଟେକିକି ନେଇଯାଆନ୍ତି ନହେଲେ ଆମର ପୁରୁଷ ଲୋକ ଅଛନ୍ତି ଏଇ ସେବାରେ ସେମାନେ ବି ଟେକିକି ନେଇଯାଆନ୍ତି ଦର୍ଶନ କରିକି ଆଣିକି ଛାଡ଼ନ୍ତି।
1: ବହୁତ ବଢିଆ କଥା କହିଲେ ଏବଂ ଆଶା କରୁଛି ଆମକୁ ଶୁଣୁଥିବା ଅନ୍ୟ ଶ୍ରୋତା ଭଉଣୀ ମାନେ ମଧ୍ୟ ନିହାତି ରୂପେ ପ୍ରେରଣା ପାଇବେ ଏବଂ ଆପଣ ଯେମିତି ସେବା ସମର୍ପଣ ହୋଇ କାମ କରୁଛନ୍ତି ସେମାନେ ମଧ୍ୟ ଆଗେଇ ଆସିବେ।
0: ମତେ ବୟସ ହେଲାଣି 55 ତଥାପି ମୁଁ ଏ ସେବାରେ ମୁଁ ରହିଲେ ମୁଁ ଏଇ ଯୋଉ ଡ୍ରେସଟା ପିନ୍ଧିଦେଲେ ମୋର ଗୋଟେ ଏନର୍ଜି ଆସେ ମୋର ବଳ ପଳେଇ ଆସେ ମାନେ ମତେ ଲାଗେନି ଯେ ମୁଁ ଗୋଟେ 55 ବୟସ୍କ ସ୍ତ୍ରୀ ଲୋକ ବୋଲି। ତେଣୁକରି ଏଇଟା ତମେ ଯିଏ ଏଥିରେ ରହିବ ସିଏ ହିଁ ତାର ଅନୁଭୂତିଟା କହିବ। ଆମେ ରହିଛୁ ଆମେ କେମିତି କ'ଣ ହେଉଛୁ ଆମେ ସେଇଟା କହିଲୁ କିନ୍ତୁ ଯିଏ ରହିବ ସିଏ ତାର ଏ ଅନୁଭୂତିଟା ସିଏ ଭାବିବ ଅନୁଭବ କରିବ।
1: ବିଲକୁଲ ବିଲକୁଲ ଠିକ କଥା କହିଲେ ଅନୁଭବ ହିଁ ଜାଣେ କ'ଣ ତାର ଅନୁଭୂତି। ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ।
0: ଜୟ ଜଗନ୍ନାଥ।
2: ମହାପ୍ରଭୁଙ୍କ ପବିତ୍ର ବଡ଼ଦାଣ୍ଡକୁ ସ୍ୱଚ୍ଛ ଓ ନିର୍ମଳ ରଖିବାରେ ସବୁଠାରୁ ବଡ଼ ସଂଗ୍ରାମ କରନ୍ତି ଆମର ସଫେଇ କର୍ମଚାରୀ ମହିଳାମାନେ। ଲୋକେ ଯେଉଁଠି ଅଳିଆ ଆବର୍ଜନା କରି ଚାଲିଯାଆନ୍ତି ଏହି ମହିଳାମାନେ ଦିନରାତି ଏକ କରି ଖରା ବର୍ଷାକୁ ଖାତିରି ନ କରି ଝାଡ଼ୁ ଧରି ବଡ଼ଦାଣ୍ଡକୁ ସଫା କରନ୍ତି। ମହାପ୍ରଭୁ ରାଜାଧିରାଜ ସାଜି ରଥ ଉପରେ ବିରାଜମାନ କରନ୍ତି ଆଉ ଏହି ମହିଳାମାନେ ତାଙ୍କ ଧୂଳି ଧୂସରିତ ବଡ଼ଦାଣ୍ଡକୁ ସ୍ୱର୍ଗ ଭଳି ସୁନ୍ଦର କରନ୍ତି। କେବଳ ରାସ୍ତା ସଫା କରନ୍ତି ନାହିଁ ବରଂ ନିଜ ସେବା ଦ୍ୱାରା ସମାଜର ମନକୁ ସଫା କରିବାର ବାର୍ତ୍ତା ଦିଅନ୍ତି। ତେବେ ଚାଲନ୍ତୁ ବର୍ତ୍ତମାନ ମଧ୍ୟ ଶୁଣିବା ସେହିଭଳି ଜଣେ ସଫେଇ କର୍ମଚାରୀ ମାଙ୍କୁ।
1: ନମସ୍କାର, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
3: ସାର ନମସ୍କାର।
1: ଆପଣଙ୍କ ନାଁ?
3: ବାସନ୍ତୀ ଗୁଛାୟତା।
1: କୋଉଠୁ ଆସିଛନ୍ତି?
3: ଆଠମଲ୍ଲିକ ପାଇଛି ସାର।
1: ରଥଯାତ୍ରାରେ କେତେ ବର୍ଷ ହେଲା ସେବା କଲେଣି?
3: ଆମେ 2 ମାସ ହେଲା ନା ସାର ଆସିଛୁ।
1: ମାନେ ଏ ବର୍ଷ ଆପଣଙ୍କର ପ୍ରଥମ?
3: ଏ ବର୍ଷ ପ୍ରଥମ।
1: କେମିତି ଲାଗୁଛି ରଥଯାତ୍ରାରେ ସେବା କରି?
3: ସେବା କରି ଭଲ ଲାଗୁଛି, ପ୍ରଭୁଙ୍କର ସେବା କିଏ କରିପାରୁଛି।
1: ଏତେ ବଡ଼ ବଡ଼ଦାଣ୍ଡ ଆପଣ ସଫା କରୁଛନ୍ତି?
3: କେବେ ଆମେ ଦେଖିନଥିଲୁ ଆମର ବାପ ଅଜା, ଏଇଟା ପ୍ରଭୁଙ୍କର ଦୟା ହେଲାକୁ ଆସିଲୁ ଆମେ ବଡ଼ ଦାଣ୍ଡ ସଫା କଲୁ ଆଉ।
1: ଯେମିତି କୁହନ୍ତି କି ତା ଇଚ୍ଛାରେ ପତ୍ର ବି ହଲେନି, ସେ ଡାକିଲା ବୋଲି ଆପଣ ଆସିଛନ୍ତି?
3: ନହେଲେ ଆସିବୁ କୋଉଦିନ? ଆମ ବାପ ମା ଦେଖିନଥିଲେ ଆମେ ଆସିବାରେ ଆମର ଯୋଗ୍ୟତା କି? ମୁଲଟେ କଲେ ଖାଇବୁ କୁଆଡୁ ପାଇବୁ ଭଡ଼ା ଯା ଆସିବୁ ପ୍ରଭୁଙ୍କୁ ଦର୍ଶନ କରି।
1: ତ କେତେଟାରୁ ଉଠି ଆପଣ ଏଠି ସଫା କାମ ଆରମ୍ଭ କରୁଛନ୍ତି, କେତେ ଯାଏଁ କରୁଛନ୍ତି?
3: 6ଟାରୁ ଦିନ ଯାକ ଖାଇବା ଛୁଟି 11ଟାରେ ହଉଛି, ପୁଣି ଗୋଟାକରୁ କାମ କରୁଛୁ, 2ଟାରୁ କାମ କରୁ, ପୁଣି 8 ବଜେ ଛୁଟି ହଉଛି।
1: ମାନେ ଏତେ ଘଣ୍ଟା ଧରି କାମ କରୁଛନ୍ତି ଥକା ଲାଗୁନି?
3: ଥକା ଲାଗିଲେ କଣ କରିବୁ ସାର, ତାର ଦୟାରୁ

0: ଆନା ଜୀବନ ସିଏ ଅଧିକ ଉତ୍ତମ କରିବେ ଆମକୁ।
1: ଏବେ କେତେ ଦିନ ଯାଏ ଏଠି ରହିବେ ପୁରୀରେ?
0: ରାକ୍ଷୀ ପୂର୍ଣ୍ଣିମା ଯାକେ ରହିବୁ।
1: କୋଉଠି କେମିତି ରହୁଛନ୍ତି?
0: ସିଏ ସାର ଘର କରିଛନ୍ତି, ସିଏ ଘର କରିଛନ୍ତି, ଖାଇବା ରୋଷେଇ କରିକି ଦଉଛନ୍ତି।
1: କେତେ କଷ୍ଟ ହଉଛି, ଏଇ ଯୋଉ ଲଗାତାର ବର୍ଷା ହଉଥିଲା ସେଇ ବର୍ଷାରେ ଆପଣ ମଧ୍ୟ ସଫା କାମ କରନ୍ତି?
0: ସଫା କାମ କରୁଛୁ, ସେ ବର୍ଷାରେ ସଫା କାମ କରୁଛୁ। ଗୋଡ ହାତ ବିନ୍ଧା ବିନ୍ଧି ହେଲେ ଆଣିକି ସାର ବଟିକା ବୁଟିକି ଦଉଛନ୍ତି, ମେଡିସିନ ଖାଅ ବୋଲିକି। ଆଉ
1: ମାନେ ଖରା ବର୍ଷା ଯାହା ବି ହଉ ଅବିରତ ସେବା କାର୍ଯ୍ୟ ଚାରି ରହିବ।
0: ଖରା ବର୍ଷା ଯାହା ହେଲେ ବି ଆମେ ସେବା କରି ଆଉ
1: କାମ କରି ଚାଲନ୍ତି, ସେମାନେ
0: କାମ କରି ଚାଲିଛୁ ଆଉ।
1: ଘରେ ଆପଣଙ୍କର କିଏ କିଏ ଅଛନ୍ତି?
0: ଘରେ ବୋହୁ ଅଛି, ପୁଅ ଅଛି, ବୁଢା ନାତି ନାତୁଣୀ ଦୁଇଟା।
1: ଆପଣଙ୍କ ବୟସ ପ୍ରାୟ କେତେ?
0: 54 ବର୍ଷ।
1: 54 ବର୍ଷ। ଘରେ ଆପଣଙ୍କର ମାନେ ସେମାନେ ସହଯୋଗ କରୁଛନ୍ତି ବୋଲି ଆପଣ ଆସିପାରିଛନ୍ତି?
0: ଘରେ ସହଯୋଗ ସାର ତାଙ୍କର ସେ କର୍ମ କରିକି ଖାଉଛନ୍ତି, ମୁଁ ଇଆଡେ ଆସିଛି ଆଉ।
1: ଘର କଥା ମନେ ପଡ଼ୁନି?
0: ଘରେ ନାତି ନାତୁଣୀ ଅଛନ୍ତି, ପୁଅ ବୋହୁ ଅଛନ୍ତି, ମନେ ପଡ଼ିବନି।
1: କେମିତି ମନକୁ ବୁଝାଉଛନ୍ତି?
0: ମନକୁ ଯେତେବେଳେ ମନେ ବୁଝିଲେ କଣ କରିବି, ଠାକୁରଙ୍କର ସଭାରେ ଆସିଛି, ଯିବି ରହିବି ମାସେ ବର୍ଷ ବର୍ଷ ନୁକ ଯାଇକି ରହୁଛି, ଆଉ ମାସ ଦୁଇ ମାସ ରହିବିନି।
1: ଆଚ୍ଛା, ତାହେଲେ ଆର ବର୍ଷ ଯଦି ପୁଣି ସୁଯୋଗ ମିଳେ ଆସିବେ?
0: ଜୀବନ ଥିଲେ ଆସିବୁ, ପ୍ରଭୁଙ୍କର ଦୟା ହେଲେ।
1: ବହୁତ ବଢିଆ କଥା କହିଲେ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ସଫେଇ କାମ କରୁଛନ୍ତି ବୋଲି ଭକ୍ତମାନେ ସୁରୁଖୁରୁରେ ଦର୍ଶନ କରିପାରୁଛନ୍ତି, ଆପଣଙ୍କୁ ବହୁତ ଧନ୍ୟବାଦ।
0: ଆମେ ପ୍ରଭୁଙ୍କର ଆଶୀର୍ବାଦ ଥିଲେ ବଞ୍ଚିଥିବୁ, ଯଦି ଆସିବୁ ପୁଣି ଆଉ।
1: ଧନ୍ୟବାଦ।
2: ତେବେ ଶ୍ରୋତା ଭଉଣୀମାନେ, ଶୁଣୁଥିଲେ ଆପଣମାନେ ଆମ ନାରୀ ଶକ୍ତିର ପ୍ରେରଣାଦାୟୀ ମହିୟସୀ ନାରୀମାନଙ୍କୁ, ଯେଉଁମାନେ ନିଜ ସେବା ସମର୍ପଣ ଭାବ ଦ୍ୱାରା ଭକ୍ତମାନଙ୍କୁ କିପରି ସୁବିଧା ସହଯୋଗ ଯୋଗାଇ ଦେଇପାରୁଛନ୍ତି। ସେମାନଙ୍କର ନିଃସ୍ୱାର୍ଥପର ସେବା, ତ୍ୟାଗ ଓ କରୁଣା ଆଗରେ ଆଜି ସମଗ୍ର ଓଡ଼ିଆ ଜାତି ନତମସ୍ତକ। ଏହି ନିଶବ୍ଦ ସେବିକାମାନେ ହିଁ ମହାପ୍ରଭୁଙ୍କ ମାନବୀୟ ଲୀଳାର ପ୍ରକୃତ ନାୟିକା। ତେବେ ଆସନ୍ତୁ ସମସ୍ତେ ମିଶି ଏହି ସେବା ସୁରକ୍ଷା ବାହିନୀର ନାରୀ ଶକ୍ତିକୁ ସମ୍ମାନ ଜଣାଇବା। ବର୍ଷା ଋତୁରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଇଥାଏ, ଯାହାଦ୍ୱାରା କେଶ ଝଡ଼ିବା ସମସ୍ୟା ବହୁତ ବଢ଼ିଯାଏ। ଏହି ଦିନରେ କେଶର କିଭଳି ଭାବେ ଆମେ ଯତ୍ନ ନେଇପାରିବା, ଚାଲନ୍ତୁ ଆଜି ସେ ବିଷୟରେ କିଛି ଜାଣିବା। ଯଦି ବର୍ଷା ପାଣିରେ କେଶ ଓଦା ହୋଇଯାଉଛି, ତେବେ ଘରକୁ ଆସି ତୁରନ୍ତ ସାଧାରଣ ପାଣିରେ କେଶ ଧୋଇ ଶୁଖାଇ ଦିଅନ୍ତୁ। ବର୍ଷା ପାଣିରେ ଥିବା ଏସିଡ୍ ଏବଂ ମଇଳା କେଶ ନଷ୍ଟ କରେ। ଶାମ୍ପୁକୁ କେବଳ ମୁଣ୍ଡର ଚର୍ମରେ ଲଗାଇ ଧୁଅନ୍ତୁ, କେଶର ଶେଷ ଭାଗରେ ସିଧାସଳଖ ଶାମ୍ପୁ ଲଗାନ୍ତୁ ନାହିଁ। ବର୍ଷା ଦିନେ ରାତିସାରା ମୁଣ୍ଡରେ ତେଲ ଲଗାଇ ରଖନ୍ତୁ ନାହିଁ, କେଶ ଧୋଇବାର ମାତ୍ର 30 ମିନିଟ୍ ପୂର୍ବରୁ ହାଲୁକା ତେଲ ମାଲିସ୍ କରନ୍ତୁ। କେଶର ରୁକ୍ଷତା ଦୂର କରିବା ପାଇଁ ସପ୍ତାହରେ ଥରେ ଏକ ହାଇଡ୍ରେଟିଂ ହେୟାର୍ ମାସ୍କ ବା କଣ୍ଡିସନର୍ ବ୍ୟବହାର କରନ୍ତୁ। କେଶ ଧୋଇବା ପରେ ଓଦା କେଶରେ ସିରମ୍ ଲଗାନ୍ତୁ, ଏହା କେଶ ଉପରେ ଏକ ସୁରକ୍ଷା କବଚ ତିଆରି କରେ ଓ ବାହାର ଆର୍ଦ୍ରତାକୁ ଭିତରକୁ ଯିବାକୁ ଦିଏ ନାହିଁ। ଏହି ଦିନରେ କେଶ ଷ୍ଟ୍ରେଟନିଂ, କର୍ଲିଂ ବା ଆଇରନ୍ ଭଳି ହିଟିଂ ଟୁଲ୍ସ ବ୍ୟବହାର କରନ୍ତୁ ନାହିଁ, କାରଣ ଏହାଦ୍ୱାରା କେଶ ଅଧିକ ମାତ୍ରାରେ ଝଡ଼ିଥାଏ। ଯଥାସମ୍ଭବ ଚେଷ୍ଟା କରନ୍ତୁ କେଶକୁ ଥଣ୍ଡା ପବନରେ ଶୁଖାଇବା ପାଇଁ ବା ଟାୱେଲ୍ ସାହାଯ୍ୟରେ ପୋଛି ଶୁଖାଇବା ପାଇଁ ଡ୍ରାୟର୍ ବ୍ୟବହାର କରନ୍ତୁ ନାହିଁ। ଓଦା କେଶକୁ ବାନ୍ଧନ୍ତୁ ନାହିଁ ଆଉ ଚଉଡ଼ା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ କେଶକୁ କୁଣ୍ଡାଇବା ପାଇଁ। ଆଉ ମୌସୁମୀ ଋତୁର ଆରମ୍ଭରେ କେଶର ଅଗକୁ ଟିକେ କାଟିଦିଅନ୍ତୁ, ଯାହାଦ୍ୱାରା ଦୁଇ ମୁହଁ କେଶ ବଢ଼ିବ ନାହିଁ। ଏସବୁ ପରେ ମଧ୍ୟ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ, ଯଦ୍ୱାରା କି ସ୍କାଲ୍ପ ଭିତରୁ ସୁସ୍ଥ ହୋଇଥାଏ ଏବଂ କେଶର ମୂଳ ମଜବୁତ ହୋଇଥାଏ। ତେବେ ଶ୍ରୋତା ଭଉଣୀମାନେ, ଆଜି ତ ପ୍ରାୟ ସମୟ ହେଲାଣି ଆମ କାର୍ଯ୍ୟକ୍ରମକୁ ଶେଷ କରିବା ପାଇଁ। ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଲେ ରଥଯାତ୍ରାରେ ଭକ୍ତମାନଙ୍କୁ ସେବା ଯୋଗାଇ ଦେଉଥିବା ମହିଳାମାନଙ୍କର ମନର କିଛି କଥା ତଥା ତାଙ୍କ ସେବା ପଛରେ ଲୁଚି ରହିଥିବା କିଛି କାହାଣୀ। ତେବେ ସେହି ସେବା ସମର୍ପଣ ଭାବ ଏତିକି ଦର୍ଶାଏ ଯେ ମନ୍ଦିର ଭିତରର ଦେବଦାସୀ ବା ମାହାରୀ ସେବା ଆଜି ସମାପ୍ତ ହୋଇଯାଇଥାଇପାରେ, କିନ୍ତୁ ବଡ଼ଦାଣ୍ଡରେ ଏହି ମହିଳାମାନଙ୍କ ରୂପରେ ଆଜି ମଧ୍ୟ ଲକ୍ଷ ଲକ୍ଷ ମହିଳା ପ୍ରଭୁଙ୍କ ସେବା କରିଚାଲିଛନ୍ତି। ତେବେ ଏତିକି କହିପାରିବା ଯେ ରଥଯାତ୍ରା କେବଳ ରଥ ଆଉ ରଥତଣାର ପର୍ବ ନୁହେଁ, ଏହା ହେଉଛି ମାନବୀୟ ସମ୍ପର୍କ, ସେବା ଓ ପ୍ରେମର ମହାକୁମ୍ଭ। ତା ସହିତ କାର୍ଯ୍ୟକ୍ରମ ଶେଷରେ ବର୍ଷା ଦିନେ କେଶର ଯତ୍ନ କିଭଳି ନିଆଯାଇପାରେ

ବିଷୟରେ ମଧ୍ୟ ଜାଣିଲେ। ତେବେ ଆଶା କରୁଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିହାତି ରୂପେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିଭଳି ଲାଗିଛି ମତାମତ ପଠାଇବା ପାଇଁ ଭୁଲିବେ ନାହିଁ। ଆମ ଠିକଣା ମୁକ୍ତା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ ପିନ୍ 752001। ଆପଣ ଚାହିଁଲେ ନିଜର ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛି, ନମସ୍କାର।

ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା ଏଠି ଶେଷ ହେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ସଂଘମିତ୍ରା ପଟ୍ଟନାୟକ।

ମଧ୍ୟରେ ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତି ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି। ଏନ୍ଡିଏ ଏବଂ ବିରୋଧୀ ଦଳ ସାଂସଦମାନଙ୍କ ପକ୍ଷରୁ ଆଜି ସଂସଦ ପରିସରର ମକରଦ୍ୱାର ନିକଟରେ ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ କରାଯାଇଛି। ବିଶେଷକରି ଏନ୍ଡିଏ ସାଂସଦମାନେ ଗୃହରେ ନିଟ୍ ପ୍ରଶ୍ନପତ୍ର ପ୍ରସଙ୍ଗରେ ଆଲୋଚନା କରିବା ଉପରେ ଗୁରୁତ୍ୱ ଦେଇଥିବା ବେଳେ ବିରୋଧୀ ସାଂସଦମାନେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପତ୍ର ଦାବି କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ନୀତିନ ନବୀନ କହିଛନ୍ତି, ଦେଶର ଯୁବବର୍ଗ ବିଶେଷକରି ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ସୁନିଶ୍ଚିତ କରିବା ଲାଗି ଏନ୍ଡିଏ ସରକାର ଗୃହରେ ସମସ୍ତ ପ୍ରକାର ଆଲୋଚନା ଲାଗି ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ସମସ୍ତ ବିରୋଧୀ ଦଳ ଗୃହରେ ଏ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି ବୋଲି ସେ କହିଛନ୍ତି। ପ୍ରଶ୍ନପତ୍ର ବିଭ୍ରାଟ ପ୍ରସଙ୍ଗରେ ଅଭିଯୁକ୍ତଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ମନ୍ତବ୍ୟ ଦେଇ ବିଜେପିର ସାଧାରଣ ସମ୍ପାଦକ ତଥା ସାଂସଦ ତରୁଣ ଜୁବ୍ କହିଛନ୍ତି, ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଉଜ୍ଜଳ କରିବା ସହିତ ସେମାନଙ୍କର ସ୍ୱପ୍ନକୁ ସାକାର କରିବା ଦିଗରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆଜି ରୋମାନିଆର ବୁଖାରେଷ୍ଟରେ ପହଞ୍ଚିବେ। ଏହି ଗସ୍ତ ଅବସରରେ ଶ୍ରୀମତୀ ମୁର୍ମୁ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୁସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରିବେ। ଏହାଛଡ଼ା ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ସେ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଭାରତ ୟୁରୋପୀୟ ୟୁନିୟନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ପରେ ରୋମାନିଆ କୁ ୟୁରୋପୀୟ ୟୁନିୟନରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ଭାବେ ବିବେଚିତ କରାଯାଏ। ସିନ୍ଧୁ ନଦୀ ଚୁକ୍ତିକୁ ସାମୟିକ ସ୍ଥଗିତ ରଖି ନୂଆଦିଲ୍ଲୀ ପାକିସ୍ତାନ ବିପକ୍ଷରେ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଭାରତ ଅଗ୍ରାହ୍ୟ କରିଛି। ଗତକାଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାଗ ନେଇ ସେଠାରେ ଭାରତର ସ୍ଥାୟୀ ପ୍ରତିନିଧି ପ୍ରଭାଥାନାନି ହରିଶ ଏହି ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଇସ୍ଲାମାବାଦ ସୀମାବାଦ ଆତଙ୍କବାଦ କାର୍ଯ୍ୟକଳାପକୁ ନିଜର ରାଷ୍ଟ୍ରୀୟ ନୀତିର ଏକ ଅଂଶ ଭାବେ ବ୍ୟବହାର କରୁଥିବାରୁ ଭାରତ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଜାମ୍ମୁ କାଶ୍ମୀର ଭାରତ ଏକ ଅବିଚ୍ଛେଦ୍ୟ ଅଙ୍ଗ ରହିଥିଲା, ରହିଛି ଓ ସବୁଦିନ ଲାଗି ରହିଥିବ ବୋଲି ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଦେଶର ମତ ରଖି ଶ୍ରୀ ହରିଶ ଏହି ମନ୍ତବ୍ୟ ଦେଇଛନ୍ତି। ଜାତୀୟ ପ୍ରସାରଣ ଦିବସ ଆଜି ପାଳନ କରାଯାଉଛି। 1937 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ 8 ଭାରତୀୟ ପ୍ରସାରଣ କମ୍ପାନୀ ଅଲ୍ ଇଣ୍ଡିଆ ରେଡିଓରେ ପରିବର୍ତ୍ତନ ହୋଇଥିଲା। ଏହାର ପ୍ରତିଷ୍ଠା ଦିବସ ଭାବେ ପ୍ରତ୍ୟେକ ବର୍ଷ ଜୁଲାଇ 23 ପାଳନ କରାଯାଇଥାଏ। ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସୂଚନା ପ୍ରଦାନ କ୍ଷେତ୍ରରେ ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ପରବର୍ତ୍ତୀ ସମୟରେ କୃଷି, ସ୍ୱାସ୍ଥ୍ୟ ଏବଂ ସାକ୍ଷରତା ଭଳି ପ୍ରସଙ୍ଗଗୁଡ଼ିକରେ ବିଶେଷ କରି ଗ୍ରାମାଞ୍ଚଳର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। 1927 ଆକାଶବାଣୀ ବହୁଜନ ହିତାୟ ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ଆସିଆନ୍ ଆଞ୍ଚଳିକ ଫୋରମ ବୈଠକ ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କର ବ୍ରୁନେଇ ପ୍ରତିପକ୍ଷ ପ୍ରିନ୍ସ ଅବଦୁଲ ମାର୍ଟିନ୍ଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ବିଶେଷକରି କୃତ୍ରିମ ବୁଦ୍ଧିମତା, ଡ୍ରୋନ୍ ଏବଂ ଡିଜିଟାଲ ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ବୃଦ୍ଧି କରିବା ଉପରେ ଆଲୋଚନା ହୋଇଛି। ଏହାଛଡ଼ା ଭାରତର ଆକ୍ଟ ଇଷ୍ଟ ନୀତି ଅନୁଯାୟୀ ଭାରତ ଓ ବ୍ରୁନେଇ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସଶକ୍ତ କରିବା ଏବଂ ଆସିଆନ୍ କାର୍ଯ୍ୟଖସଡ଼ା ଅଧୀନରେ ବହୁବିଧ କ୍ଷେତ୍ରର ସହଯୋଗକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଦୁଇ ଦେଶ ସମ୍ମତି ପ୍ରଦାନ କରିଛନ୍ତି ବୋଲି ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇଛନ୍ତି। ଏହି ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ପପୁଆ ନ୍ୟୁଗିନିଆ ପ୍ରତିପକ୍ଷ ଜଷ୍ଟିନ୍ ଡବ୍ଲ୍ୟୁ କାଚେଙ୍କାଙ୍କ ସହିତ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା

0: ଅଛନ୍ତି। କ୍ରିକେଟ୍। ଭାରତ ଜିମ୍ବାୱେ ମଧ୍ୟରେ ଆଜି ହରାରେଠାରେ ତିନି ମ୍ୟାଚ୍ ବିଶିଷ୍ଟ ପ୍ରଥମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 4:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆସନ୍ତା ଶନିବାର ଦ୍ୱିତୀୟ ଟି ଟ୍ୱେଣ୍ଟି ଏବଂ ରବିବାର ଦିନ ତୃତୀୟ ଟି ଟ୍ୱେଣ୍ଟି ହରାରେଠାରେ ଖେଳିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଯୋଗୁଁ ସଂସଦର କାର୍ଯ୍ୟ ଅପରାହ୍ନ 2 ମୁଲତବୀ। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ତ୍ୱରିତ ବିଚାର ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସ୍ଥାପନ କରାଯିବ ଫାଷ୍ଟ୍ରାକ୍ ଅଦାଲତ, ପ୍ରଧାନମନ୍ତ୍ରୀଙ୍କ ଘୋଷଣା। ଏବଂ ନୂଆଦିଲ୍ଲୀ ଜଳକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ମିଳିତ ଜାତିସଂଘରେ ପାକିସ୍ତାନର ମନ୍ତବ୍ୟକୁ ଖଣ୍ଡନ କଲା ଭାରତ। ସମ୍ବାଦ ଶେଷ ହେଲା।
1: This is Akashvani and I am Valsa Williams with the midday news.

0: ଚାରିଙ୍କ ସମୁଦାୟ ମହଙ୍ଗା ଭତ୍ତା 257% 262% ବୃଦ୍ଧି ପାଇଛି। ଏହା ପିଛିଲା ଭାବେ ଜାନୁଆରୀ ମାସରୁ ଲାଗୁ କରାଯିବ। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ମାସର ଦରମା ସହିତ ମିଳିବ ବୋଲି ଜଣାପଡ଼ିଛି। ଫଳରେ ସମସ୍ତ ସରକାରୀ କର୍ମଚାରୀ ଓ ପେନ୍ସନଧାରୀମାନେ ଉପକୃତ ହେବେ। ରାଜ୍ୟରେ ସହରାଞ୍ଚଳ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ, ସରଳ ଏବଂ ପୌରାଞ୍ଚଳଗୁଡ଼ିକରେ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ପୌର ସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍ଗୁଡ଼ିକର ଆର୍ଥିକ କ୍ଷମତା ପରିସରକୁ ସଂଶୋଧିତ କରିଛନ୍ତି। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଶୋଧିତ କ୍ଷମତା ଅନୁଯାୟୀ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ଏମ୍ଡିଙ୍କ ଆର୍ଥିକ କ୍ଷମତାକୁ ମହାନଗର ନିଗମର କମିଶନରଙ୍କ ସହିତ ସମାନ ରଖାଯାଇଛି। ମହାନଗର ନିଗମରେ ଆନୁଷଙ୍ଗିକ ଖର୍ଚ୍ଚ ମଞ୍ଜୁରୀ ପାଇଁ କମିଶନରମାନଙ୍କ ଆର୍ଥିକ ସୀମାକୁ 1 କୋଟି ଟଙ୍କାକୁ ବୃଦ୍ଧି ସହିତ ବିଭିନ୍ନ କାର୍ଯ୍ୟ ଓ ପ୍ରକଳ୍ପ ପାଇଁ ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାହୀ ଅଧିକାରୀଙ୍କ ଆର୍ଥିକ କ୍ଷମତାକୁ 2,00,000 ଟଙ୍କାକୁ ବୃଦ୍ଧି ସହିତ ପ୍ରକଳ୍ପଗୁଡ଼ିକର ପ୍ରଶାସନିକ ଅନୁମୋଦନ ସୀମାକୁ 3 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଗରିକ ଭିତ୍ତିଭୂମି ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସମୟସୀମା ମଧ୍ୟରେ କାର୍ଯ୍ୟକାରିତା ସୁନିଶ୍ଚିତ ହୋଇପାରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କିତ ଏକ ରିପୋର୍ଟ।
1: 1937 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। 1957 ବିବିଧ ଭାରତୀ ସେବା ଆରମ୍ଭ ହୋଇଥିଲା। ଆକାଶବାଣୀ ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ପ୍ରତ୍ୟେକଟି ଭାରତୀୟଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଆସିଛି। ଦେଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଦେବା ଏବଂ ଗଣମାଧ୍ୟମ ଯୋଗାଯୋଗ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷକୁ ଏହି ଅବସରରେ ସମ୍ମାନିତ କରାଯାଇଥାଏ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
0: ଗୁଣ୍ଡିଚା ମନ୍ଦିର ଆଳପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ବାହୁଡ଼ା ଯାତ୍ରା ଥିବାରୁ ଆଜି ସନ୍ଧ୍ୟା ଦର୍ଶନ 6 ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦର୍ଶନ ବନ୍ଦ ପରେ ସନ୍ଧ୍ୟା ଧୂପ ଆଳତୀ ନୀତି କରାଯିବ। ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବା ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
2: ଆଳପ ମଣ୍ଡପରେ ଭକ୍ତ ଶ୍ରଦ୍ଧାଳୁମାନେ ଆଜି ସକାଳୁ ବଡ଼ି ଭୋରରୁ ଦର୍ଶନ କରୁଛନ୍ତି ଏବଂ ଆଜି ସମସ୍ତ ସେବାୟତମାନଙ୍କ ସହଯୋଗରେ ସମନ୍ତମ ସମନ୍ୱୟରେ ନୀତିକାନ୍ତି ମଧ୍ୟ ଠିକ୍ ହିସାବରେ ସମାପିତ ହୋଇଛି ଏବଂ ଆମେ ଆଶା କରୁଛୁ ବାକି ଯାହା ବି ନୀତି ଅଛି ଠିକ୍ ହିସାବରେ ରହିବ। କାରଣ ସନ୍ଧ୍ୟା ଦର୍ଶନରେ ଦର୍ଶନ ବନ୍ଦ ହେଲା ପରେ ଶୋଧ କରାଯିବ ଏବଂ ତାପରେ ସେନାପଟା ଲାଗି ପାଇଁ ବାକି ଅନ୍ୟାନ୍ୟ ଯାହା ବି ନୀତି ଅଛି ଗୁପ୍ତ ନୀତି ଦୈତା ସେବକ ଏବଂ ଅନ୍ୟାନ୍ୟ ସେବକମାନେ ଯାହା କରିବେ। ଗତ ରାତିରେ ଶ୍ରୀଜୀଉମାନେ ପହୁଡ଼ ମଧ୍ୟ ଯାଇଛନ୍ତି ତେଣୁ ଆମେ ଆଶା କରିବା ବାକି ଯାହା ବି ଦେବନୀତି ରହିଛି ଠିକ୍ ହିସାବରେ ସମ୍ପାଦିତ ହେବ।
0: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପୃଥକ୍ ପୃଥକ୍ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆଠାରେ ଆଜି ଭୋରରୁ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଆହତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସେହିଭଳି ଭଦ୍ରକ ଜିଲ୍ଲା ଜାତୀୟ ରାଜପଥ 16 ଯଶଟିକିରାଠାରେ ସଡ଼କ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଜେରଙ୍ଗ ଗାଁ ଭାଗିରଥିପୁରଠାରେ ବସ୍ ଓ ହାଇୱା ଦୁର୍ଘଟଣାରେ 5 ଜଣ ଆହତ ହୋଇଛନ୍ତି। ନୂଆପଡ଼ା 353 ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଆଉଳି ଗାଁ ନିକଟରେ ଭାରସାମ୍ୟ ହରାଇ ବସ୍ଟି ବିଲକୁ ଖସିପଡ଼ିବାରୁ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ପର୍ଯ୍ୟବେକ୍ଷକ ଅରବିନ୍ଦ ଅଗ୍ରୱାଲ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା କକ୍ଷରେ

समीक्षा କରିଛନ୍ତି ଶ୍ରୀ ଅଗ୍ରୱାଲ। ପରିଗଣନା ଫର୍ମ ସଂଗ୍ରହ, ଯାଞ୍ଚ, ଡିଜିଟାଇଜେସନ ପ୍ରକ୍ରିୟା, ଦାବି ଓ ଆପତ୍ତି ଗ୍ରହଣ ଆଦି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ଏହି ଦଶଦିନିଆ ପ୍ରତିଯୋଗିତାରେ 74ଟି ଦେଶର 3000ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ସେଥିମଧ୍ୟରୁ ଭାରତରୁ 125 ଜଣ ପ୍ରତିଯୋଗୀ ରହିଥିବା ବେଳେ ଓଡ଼ିଶାରୁ 4 ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଧାବକ ଅନିମେଷ କୁଜରୁ, ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ୱରନାଥ ଦାସ ଓ ପ୍ରଣତି ନାୟକ ଭାଗ ନେଉଛନ୍ତି। ଭାରତ ପକ୍ଷରୁ ଅଲିମ୍ପିକ୍ସ ପଦକ ବିଜେତା ନିରଜ ଚୋପ୍ରା, ମୀରାବାଇ ଚାନୁ ଏବଂ ଲଭଲିନା ବରୋଗୋଏନ ପ୍ରତିନିଧିତ୍ୱ କରିବେ। ଚଳିତ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ 10ଟି ପ୍ରମୁଖ କ୍ରୀଡ଼ାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ଆଥଲେଟିକ୍ସ, ସନ୍ତରଣ, ବାସ୍କେଟବଲ୍, ଟ୍ରାକ୍ ସାଇକ୍ଲିଂ, ୱେଟ୍ ଲିଫ୍ଟିଂ, ବାଉଲ୍ସ, ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ, ନେଟ୍ବଲ୍, ବକ୍ସିଂ। ଆସନ୍ତା ମାସ 2 ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡ଼ା ମହାସମର ଜାରି ରହିବ। ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ଭାରତୀୟ ସମୟ ଅନୁସାରେ ଆସନ୍ତାକାଲି 12:30ରେ ପ୍ରସାରିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର 1-2ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟାହ୍ନ 12:00 ସୁଦ୍ଧା 614.43 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 3,09,286 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 16ଟି ଗେଟ୍ ଦେଇ 2,77,285 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ କରିବେ କେନ୍ଦ୍ର ସରକାର, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା କହିଲେ ପ୍ରଧାନମନ୍ତ୍ରୀ, ଦେଶର ଶିକ୍ଷା, ସଂସ୍କୃତି ଓ ବିକାଶରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଜାତୀୟ ପ୍ରସାରଣ ଦିବସ, ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ, ଏବଂ ସ୍କଟଲ୍ୟାଣ୍ଡର ଗ୍ଲାସ୍କୋଠାରେ ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା, ଓଡ଼ିଶାରୁ ଅଂଶଗ୍ରହଣ କରୁଛନ୍ତି 4 କ୍ରୀଡ଼ାବିତ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଏବଂ CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 6 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ହିନ୍ଦୀରେ ସମ୍ବାଦ ଟିକେ ପରେ।

ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ପ୍ରଥମେ ଶୁଣନ୍ତୁ ଆମର ଚଳିତ ଅଧିବେଶନ ସମ୍ପର୍କରେ। ଚଳିତ ଅଧିବେଶନରେ ଆଜି ସନ୍ଧ୍ୟା 6:10 ପ୍ରଚାର କରିବୁ ଶିଳ୍ପୀ ଭିକାରୀ ଚରଣ ବଳ ଗାଇଥିବା ଭକ୍ତି ଗୀତ। ସନ୍ଧ୍ୟା 6:15 ଶୁଣିପାରିବେ ଦେଶାତ୍ମବୋଧକ ଗୀତ। ସନ୍ଧ୍ୟା 6:20 ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରୁ କେତୋଟି ଓଡ଼ିଆ ଆଧୁନିକ ଗୀତ। ସନ୍ଧ୍ୟା 6:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ସନ୍ଧ୍ୟା 7:00 ପ୍ରଚାର କରିବୁ ଆଇନ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 7:00। ସନ୍ଧ୍ୟା 7:25 ଜିଲ୍ଲା ହାଲଚାଲ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ଏଥିରେ ରହିଛି ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।

ପନିପରିବା ଫସଲରେ ରୋଗପୋକ ପରିଚାଳନାରେ କୃଷିଜୀବୀ ମହିଳାମାନଙ୍କର ଭୂମିକା ସଂସଦ ସମୀକ୍ଷା ଶୁଣିପାରିବେ ରାତି 8:00 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ରାତି 8:15 ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଗୀତିନାଟ୍ୟ କୃଷ୍ଣ ସୁଦାମା ମୂଳ ରଚନା ବାଳକୃଷ୍ଣ ମହାନ୍ତି ବେତାର ରୂପାନ୍ତର ନାରାୟଣ ପ୍ରସାଦ ସିଂ ପ୍ରଯୋଜନା ରମାପଦ ନନ୍ଦ ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି ଶୁଣିପାରିବେ ରାତି 10:00 ଏଇ ଥିଲା ଆମର ଚଳିତ ଅଧିବେଶନ ସମ୍ପର୍କରେ ଏଥର ଶୁଣନ୍ତୁ ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ।

0: ଆସନ୍ତାକାଲି ସକାଳ 6:05 ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 6:40 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ, କାଲି ଶୁଣିବେ ଏହାର 145ତମ ଭାଗ। ସକାଳ 7:25 ପୁରୀ ପରିକ୍ରମା କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ ଶୁଣିପାରିବେ ସକାଳ 7:55। ଦିନ 8:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୀକ୍ଷେତ୍ରରୁ ବିଶ୍ୱପ୍ରସିଦ୍ଧ ବାହୁଡ଼ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ଏଥିରେ ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା, ଏଥିସହିତ ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ପୁରୀ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ସୂଚନା କେନ୍ଦ୍ରରୁ ମିଳିଥିବା ପାଣିପାଗର ପୂର୍ବ ଅନୁମାନରୁ ଯାହା ଜଣାଯାଏ, ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନମାନଙ୍କରେ ଘଡ଼ଘଡ଼ି ସହିତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶୁଣିଲେ ପାଣିପାଗର ସୂଚନା ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଶିଳ୍ପୀ ଭିକାରୀ ଚରଣବଳ ଗାଇଥିବା ଜଗନ୍ନାଥ ଭଜନ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ଶୁଣୁଥିଲେ ଭକ୍ତି ଗୀତ, ଶିଳ୍ପୀ ଥିଲେ ଭିକାରୀ ଚରଣ ବଳ, ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ। ଆକାଶବାଣୀ ପୁରୀ ପ୍ରଚାର କରୁଛୁ ସାଥୀମାନଙ୍କ ସହିତ ଶିଳ୍ପୀ ସିଦ୍ଧାର୍ଥ ମିଶ୍ର ଏବଂ ପ୍ରୀତିନନ୍ଦା ରାଉତରାୟ ଗାଇଥିବା ଦେଶାତ୍ମବୋଧକ ଗୀତ।

ଶୁଣୁଥିଲେ ଶିଳ୍ପୀ ସାଥୀମାନଙ୍କ ସହିତ ଶିଳ୍ପୀ ସିଦ୍ଧାର୍ଥ ମିଶ୍ର ଏବଂ ପ୍ରୀତିନନ୍ଦା ରାଉତରାୟ ଗାଇଥିବା ଦେଶାତ୍ମବୋଧକ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଶିଳ୍ପୀ ବାବୁଲ ସୁପ୍ରିୟ ଗାଇଥିବା ଓଡ଼ିଆ ଆଧୁନିକ ଗୀତ। ଗୀତ ରଚନା କରିଛନ୍ତି ମଳୟ ମିଶ୍ର।

0: ଶୁଣୁଥିଲେ ଓଡ଼ିଆ ଆଧୁନିକ ଗୀତ, ଶିଳ୍ପୀ ଥିଲେ ବାବୁଲ ସୁପ୍ରିୟ, ଗୀତ ରଚନା କରିଥିଲେ ମନୟ ମିଶ୍ର। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରସ୍ତୁତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ର, ଉପସ୍ଥାପନା ଏବଂ ପ୍ରଯୋଜନା ସଚିଦାନନ୍ଦ ମଲ୍ଲିକ।
2: ନମସ୍କାର, ବିକାଶ ମନ୍ତ୍ରକୁ ସ୍ୱାଗତ ଆପଣଙ୍କୁ। ବନ୍ଧୁଗଣ, ସାମୂହିକ ବିକାଶ ହିଁ ରାଷ୍ଟ୍ରର ବିକାଶ। ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି, ସବକା ସାଥ ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ। ସମସ୍ତଙ୍କର ସହଯୋଗରେ ସମସ୍ତଙ୍କର ବିକାଶ ସମ୍ଭବ ହୋଇପାରିବ। ସମସ୍ତଙ୍କର ବିଶ୍ୱାସ ଆଉ ସମସ୍ତଙ୍କର ପ୍ରଚେଷ୍ଟାରେ ହିଁ ଦେଶକୁ ଏକ ବିକଶିତ ରାଷ୍ଟ୍ର ରୂପରେ ଆମେ ଗଢ଼ି ତୋଳିପାରିବା। ଏହି ମନ୍ତ୍ରକୁ ବିକାଶ ମନ୍ତ୍ର ଭାବରେ ଆମ ଦେଶର ପ୍ରଗତି ପାଇଁ ସରକାର ଗ୍ରହଣ କରିଛନ୍ତି। ଏହାର ମୂଳ ଲକ୍ଷ୍ୟ ହେଉଛି ବିଭିନ୍ନ ସରକାରୀ ଯୋଜନାଗୁଡ଼ିକର ସୁବିଧା ଏବଂ ଲାଭ ସମାଜର ଗରିବ ନିମ୍ନ ବର୍ଗର ଲୋକଙ୍କ ପାଖକୁ ପହଞ୍ଚୁ। ସେ ଆର୍ଥିକ ଦୁର୍ବଳ ହୁଅନ୍ତୁ, ଶାରୀରିକ ଦୁର୍ବଳ ହୁଅନ୍ତୁ, ମାନସିକ ଦୁର୍ବଳ ହୁଅନ୍ତୁ କିମ୍ବା ସାମାଜିକ ଅବହେଳିତ ହୁଅନ୍ତୁ, ସମସ୍ତେ ସମସ୍ତଙ୍କ ପ୍ରଚେଷ୍ଟାରେ ସମସ୍ତଙ୍କର ବିଶ୍ୱାସର ସହିତ ସମସ୍ତଙ୍କର ବିକାଶରେ ସହଭାଗୀ ହୁଅନ୍ତୁ। ଏହା ସହିତ ରିଫର୍ମ ଅର୍ଥାତ୍ ସଂସ୍କାର ବା ସୁଧାର, ପରଫର୍ମ ଅର୍ଥାତ୍ ସମ୍ପାଦନା ବା କାର୍ଯ୍ୟନିର୍ବାହୀ ଏବଂ ଟ୍ରାନ୍ସଫର୍ମ ଅର୍ଥାତ୍ ପରିବର୍ତ୍ତନ ମଧ୍ୟ ସମ୍ମିଳିତ ହୋଇକି ରହିଛି। ଏହି ସଂସ୍କାର ସହିତ ସମ୍ପାଦନ କଲେ ଏବଂ ପରିବର୍ତ୍ତନ ଆଣିଲେ ବା ରୂପାନ୍ତର କଲେ ଆମ ଦେଶ ଏକ ବିକଶିତ ରାଷ୍ଟ୍ର ରୂପେ ଛିଡ଼ା ହୋଇପାରିବ। ଏଇଥିପାଇଁ ରହିଛି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଅଟଳ ପେନ୍ସନ୍ ଯୋଜନା ତଥା ଆହୁରି ଅନେକ। ତେବେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ସମ୍ପର୍କରେ ଆମେ କିଛି ତଥ୍ୟ ସଂଗ୍ରହ କରିଥିଲୁ ଭବାନୀପାଟଣା ପୌରପାଳିକାର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ପାଢ଼ୀଙ୍କ ଠାରୁ। ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି ଆମର ପ୍ରତିନିଧି ରଞ୍ଜନ କୁମାର ବୈଠାରୁ।
3: ଆଜ୍ଞା ନମସ୍କାର, ଏବଂ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ।

0: ନମସ୍କାର ଆଜ୍ଞା।
1: ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 ମାଧ୍ୟମରେ ଭାରତ ସରକାର ଚାହୁଁଛନ୍ତି ଯାହାଙ୍କର ରହିବା ପାଇଁ ଗୋଟିଏ ନିଜ ବାସଗୃହ ନାହିଁ, ରହିବା ପାଇଁ ସୁବିଧା ସୁଯୋଗ ଦେବା ପାଇଁ ସରକାର ଗୋଟିଏ ନୂଆ ଯୋଜନା ଆଣିଛନ୍ତି, ଯାହାକୁ ଆମେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 ବୋଲି ଆମେ ଜାଣୁଛୁ। ତେବେ ଏ ଯୋଜନା କେବେ ଆରମ୍ଭ ହୋଇଥିଲା?
0: ଏଇ ଯୋଜନା ଆପ୍ରୋକ୍ସିମେଟଲି 2017 ଏଇ ଯୋଉ ଆମର PMAY ଅର୍ବନ ଆରମ୍ଭ ହୋଇଥିଲା। 2017 ପ୍ରଥମେ ଆରମ୍ଭ ହୋଇଥିଲା 1.0। ସେଥିରେ ଆପଣ ବେନିଫିସିଆରୀ ମାନେ ଯାହାର କଚ୍ଚା ଘର ଥିବ ସେଇ ବେନିଫିସିଆରୀ ମାନେ ଏଥିରେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ଯୋଉ ବେନିଫିସିଆରୀ ମାନେ ଆମେ ତାଙ୍କୁ 250,000 ଟଙ୍କା ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଦିଆଯାଏ, ସେ 250,000 ଭିତରୁ ଆପଣଙ୍କ 1.50 ମାନେ 150,000 ହେଉଛି ଆମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସେୟାର, ଆଉ 1,00,000 ହେଉଛି ଆମ ରାଜ୍ୟ ସରକାର ଦିଅନ୍ତି। ତା ମଧ୍ୟରୁ ମଧ୍ୟ ବେନିଫିସିଆରୀ ମାନଙ୍କୁ ଉପକୃତ କରିବା ପାଇଁ ଯେଉଁମାନେ 120 ଦିନ ଭିତରେ ଘର କାମ ସାରିବେ ସେମାନଙ୍କୁ ଇନ୍ସେଣ୍ଟିଭ୍ ଆକାରରେ 20,000 ଟଙ୍କା ଦିଆଯାଏ, ଆଉ ଯେଉଁମାନେ 6 ମାସ ମାନେ 180 ଦିନ ଭିତରେ ସାରିବେ ସେମାନଙ୍କୁ 10,000 ଟଙ୍କା ପ୍ରୋତ୍ସାହନ ଭାବରେ ଇନ୍ସେଣ୍ଟିଭ୍ ଦିଆଯାଏ। ବର୍ତ୍ତମାନ 1.0 ସରି ଆସିଲାଣି, ବର୍ତ୍ତମାନ ଏଇ 26 2.0 ଆରମ୍ଭ ହୋଇଛି। ବର୍ତ୍ତମାନ 2.0 ଆମ ଭବାନୀପାଟଣା ମ୍ୟୁନିସିପାଲିଟି ତରଫରୁ ଆଜି ପର୍ଯ୍ୟନ୍ତ ଆମେ 175 ଆପ୍ଲିକାଣ୍ଟ ମାନେ ବେନିଫିସିଆରୀକୁ ସିଲେକ୍ସନ କରିକି ଆମେ ସରକାରଙ୍କ ପାଖକୁ ପଠାଇଛୁ। ସେଇଠୁ ଏପ୍ରୁଭାଲ ଆମର ସରକାରଙ୍କ ପାଖରୁ ଆସିଲେ ଆମେ ଏଠିକା ବେନିଫିସିଆରୀମାନଙ୍କୁ ବର୍ତ୍ତମାନ ଆମେ କାର୍ଯ୍ୟାଦେଶ ଦେବୁ, ସେମାନେ ଘର କାମ କରିବେ। ଆଉ 1.0 ଭବାନୀପାଟଣା ମ୍ୟୁନିସିପାଲିଟି 2017 ଆଜି ପର୍ଯ୍ୟନ୍ତ 1,799 ଲୋକଙ୍କୁ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ସହାୟତା କରିଛି। ସେଇ ବେନିଫିସିଆରୀମାନେ ଉପକୃତ ହେଉଛନ୍ତି, ପ୍ରାୟ ଅଲମୋଷ୍ଟ ଅଲ୍ 90% ଘର କାମ ସରିଗଲାଣି, ଆଉ ସେମାନେ ବି ନିଜ ନିଜ ଘରେ ଯାଇ ଅତି ସୁନ୍ଦର ଭାବରେ ଖୁସିରେ।
1: କେଉଁମାନେ ହିତାଧିକାରୀ ହେଇପାରିବେ ସାର୍? ଯାହାର ଜାଗା ଥିବ ସେ ହେଇପାରିବ, କି ଯାହାର ମୂଳରୁ କିଛି ବାସଗୃହ ନଥିବ ସେ ହେଇପାରିବ, ଏହାର ଯୋଗ୍ୟତା କ'ଣ ସାର୍?
0: ନାଇଁ, 1.0 ଆପଣଙ୍କର ପ୍ରୋଭିଜନ ଥିଲା ଯାହାର କଚ୍ଚା ଘର ଥିବ ବା ଯାହାର ଜାଗା ଥିବ ସେମାନଙ୍କୁ ଆମେ ଟଙ୍କା ଦେଉଥିଲୁ। ବର୍ତ୍ତମାନ ଏବେ 2.0 ଦୁଇଟା ସିଷ୍ଟମ କାଢ଼ିଲା, ଯାହାର କଚ୍ଚା ଘର ଥିବ ଏବଂ ଯାହାର ଜାଗା ଥିବ ସେମାନେ ଗୋଟିଏ ଘର ପାଇବା ପାଇଁ ଏଲିଜିବୁଲ ହେବେ, ଆଉ ବର୍ତ୍ତମାନ ଯାହାର ଜାଗା ନାହିଁ, ଘର ନାହିଁ, କିଛି ନାହିଁ, ସେମାନଙ୍କୁ ମଧ୍ୟ ଆମେ ଆହ୍ୱାନ କରିଛୁ ଆପ୍ଲାଏ କରିବା ପାଇଁ। ସେମାନଙ୍କୁ ବର୍ତ୍ତମାନ ଘର ସରକାର ଚିନ୍ତା କରୁଛନ୍ତି ଆପଣଙ୍କ ଆପାର୍ଟମେଣ୍ଟ ଭଳି ତିଆରି କରିକି ସେମାନଙ୍କୁ ଥଇଥାନ କରିବା ପାଇଁ 2.0 ଏହି ପ୍ରସ୍ତାବ ରହିଅଛି।
1: ତାହେଲେ ଆପଣ ଯେଉଁ ସହାୟତା ଦେଉଛନ୍ତି, ଆପଣ କିପରି ଭାବରେ ସହାୟତା ଦେଉଛନ୍ତି? ମାନେ ଆପଣ ତାଙ୍କୁ ପଇସା କିଛି ଦେଉଛନ୍ତି ନା ନିଜେ ଘର ନିର୍ମାଣ କରି ଦେଉଛନ୍ତି, କି ଆପଣ କିସ୍ତି ଆକାରରେ ଦେଉଛନ୍ତି, କିପରି ଭାବରେ ଆପଣ ହିତାଧିକାରୀମାନଙ୍କୁ ସାହାଯ୍ୟ କରୁଛନ୍ତି?
0: ନାଇଁ, ମ୍ୟୁନିସିପାଲିଟି ତରଫରୁ ସରକାରଙ୍କ ଯାହା ନିର୍ଦ୍ଦେଶ ଅଛି ଆମେ କିସ୍ତି ଆକାରରେ ବେନିଫିସିଆରୀମାନଙ୍କୁ ସିଧା ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଉ। 1.0 ଥିଲା ଆପଣଙ୍କର ପ୍ରଥମେ ଆପଣଙ୍କର ଫାଉଣ୍ଡେସନ ସରିଲା ପରେ ଆମେ 40,000 ଦେଉଥିଲୁ, ତାପରେ ଆପଣ ନେଣ୍ଟାଲ ଲେବେଲ ଆସିଲେ ଆମେ 60,000 ଦେଉଥିଲୁ, ଛାତ ପଡ଼ିଲା ପରେ ଆମେ ଦେଉଥିଲୁ 60,000, ପୁଣି କାମ କମ୍ପ୍ଲିସନ ପରେ ଆମେ ଦେଉଥିଲୁ 40,000। ବର୍ତ୍ତମାନ 1.0 ଯେତେବେଳେ ଆମର ୱାର୍କ ଅର୍ଡ଼ର ଆମର ତାଙ୍କୁ ଦିଆଯିବ, ମୋ ଅଫିସ ଷ୍ଟାଫ୍ CLTC ବା ଅନ୍ୟ ଟେକ୍ନିକାଲ ୱିଙ୍ଗ ଯିବେ, ସେଇଠୁ ଆପଣଙ୍କର ଅନଲାଇନ୍ରେ ଫଟୋ ସେଇଟାକୁ ପୋଷ୍ଟ କଲେ DBT ମୋଡ୍ ମାନେ ଡାଇରେକ୍ଟ ବେନିଫିସିଆରୀ ଟ୍ରାନ୍ସଫର ମୋଡ଼ରେ ବେନିଫିସିଆରୀଙ୍କୁ କାର୍ଯ୍ୟାଦେଶ ପାଇବାର କିଛି ଦିନ ଭିତରେ 10,000 ଷ୍ଟ୍ରେଟ୍ ତାଙ୍କ ଏକାଉଣ୍ଟକୁ ଯିବ। ତାପରେ ଆପଣଙ୍କର ଫାଉଣ୍ଡେସନ ତାଙ୍କର ସରିଲା ପରେ 50,000 ଯିବ, ନେଣ୍ଟାଲ ସରିଲା ପରେ 70,000 ଟଙ୍କା ଯିବ, ଛାତ ପଡ଼ିଲା ପରେ ଆଉ ପୁଣି 70,000 ଯିବ, ଟଏଲେଟ୍ କାମ ସରିଯିବ, ସବୁ କାମ ସରିଲା ପରେ ନେକ୍ସଟ 50,000 ଆମେ ଦେଉଛୁ। ତା ବାଦେ ଇନ୍ସେଣ୍ଟିଭ ଯିଏ ଯଦି ଶୀଘ୍ର କାମ କରିବ 20,000 10,000 ଏ ସିଷ୍ଟମରେ ବେନିଫିସିଆରୀ ସିଧା ତାଙ୍କ ଏକାଉଣ୍ଟକୁ ଟଙ୍କା ଯାଉଛି।
1: ଧରାଯାଉ ଜଣେ ହିତାଧିକାରୀ ହେଲେ ଏବଂ ଘର ନିର୍ମାଣ ବି କରିଦେଲେ, ତାହେଲେ କିଛି ସୁଧ ଆକାରରେ ଆପଣ କିଛି ସେ ଦେବାକୁ ପଡ଼ୁଛନ୍ତି ନା ସମ୍ପୂର୍ଣ୍ଣ ଛାଡ଼ ଅଛି, ସମ୍ପୂର୍ଣ୍ଣ ମାଗଣା ଅଛି?
0: ନା ନା, ସୁଧ କିଛି ତ ସେ ବେନିଫିସିଆରୀ କିଛି ଦେବାକୁ ପଡ଼େନି, ଏଇଟା ସମ୍ପୂର୍ଣ୍ଣ ଆମେ ସରକାର ତାଙ୍କୁ ସହାୟତା ପ୍ରଦାନ କରୁଛନ୍ତି, ସୁଧ କିଛି ନାହିଁ ଏଥିରେ।
1: ଯାହା ବି ଆପଣ ଆର୍ଥିକ ସହାୟତା କରୁଛନ୍ତି ତାଙ୍କୁ କିଛି ଆଉ ଫେରସ୍ତ ଦେବାକୁ ପଡ଼ିବନି?
0: ନା ନା, କିଛି ଟଙ୍କାଟେ ବି ଫେରସ୍ତ ଦେବାକୁ ପଡ଼ିବନି, ସେମାନେ ଘର ବସବାସ ନିର୍ମାଣ କରି କେମିତି ସୁଖ ଶାନ୍ତିରେ ରହିବେ ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସେ, ନିହାତି ଗରିବ ଲୋକମାନେ କେମିତି ଉପକୃତ ହୁଅନ୍ତୁ।
1: ଜଣେ ଯଦି ହିତାଧିକାରୀ ଚାହିଁବେ ଯେ ସେଇ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ଉପକୃତ ହେବେ, ଆଜିକାଲି ତ ଆମେ ଶୁଣୁଛୁ ଅନଲାଇନ୍ ବି ଆପ୍ଲାଏ ହେଉଛି, ଅଫଲାଇନ୍ ବି ଆପ୍ଲାଏ ହେଉଛି, ଜଣେ ଯଦି ହିତାଧିକାରୀ ଚାହିଁବେ କ'ଣ କ'ଣ ତାଙ୍କୁ ନଥିପତ୍ର ଦରକାର ହେବ, କ'ଣ କ'ଣ ସବୁ ସେ କାଗଜପତ୍ର ଆଣିବେ, କାହାକୁ ଭେଟିବେ, କେମିତି କ'ଣ କରିବେ ଯେ ସେ ଯୋଜନାର ସୁବିଧା ପାଇପାରିବେ?
0: ବେନିଫିସିଆରୀ ମାନେ ସିଧା CSE ସେଣ୍ଟର ଯାଇକିରି ସେମାନେ ଅନଲାଇନ୍ରେ ଆପ୍ଲାଏ କରିବେ।

0: ଅଫ୍ଲାଇନ୍ ପ୍ରୋଭିଜନ୍ ନାହିଁ। ବର୍ତ୍ତମାନ ସେମାନେ ଅନ୍ଲାଇନ୍ ଆପ୍ଲାଏ କଲା ପରେ ସରକାର କିଛି ଟାଇମ୍ଲାଇନ୍ ଦେଇଥାନ୍ତି, ସେ ଟାଇମ୍ଲାଇନ୍ ମଧ୍ୟରେ ସେମାନେ ଦରଖାସ୍ତ ଆପ୍ଲାଏ କରିବେ। ଦରଖାସ୍ତ କଲା ପରେ ସରକାର ଯେଉଁଦିନ ଯେଉଁ ସମୟ ଦେଇଥିବ, ଆମେ ସେ ଦରଖାସ୍ତ ଗୁଡ଼ାକ ମୋ ଟିମ୍ ପଠାଇକିରି ଆମେ ସେଇଟା ଆମେ ଏନକ୍ୱାରି କରୁ। ଏନକ୍ୱାରି କଲା ପରେ ୱାର୍ଲଡ ଲେଭେଲ୍ ମିଟିଂ କରୁ। ୱାର୍ଲଡ ଲେଭେଲ୍ ମିଟିଂ ସରିଲା ପରେ ପୁଣି ଆମେ ସେଇ ଯେଉଁ ଯେତିକି ବେନିଫିସରି ସିଲେକ୍ସନ୍ ହେଇଥିବେ ସେମାନଙ୍କୁ ଆମେ ପ୍ରତ୍ୟେକ ୱାର୍ଡ଼ରେ ଆମେ ଏନି କମ୍ପ୍ଲେନ୍ ଅଛି ଆମେ ଦରଖାସ୍ତ ଆହ୍ୱାନ କରୁ। ଆମେ ତାଙ୍କୁ ମାସେ ସମୟ ଦିଆଯାଏ, ଏନି କମ୍ପ୍ଲେନ୍ ଯଦି ଥିବ, କୌଣସି ବେନିଫିସରିର ଘର ଥିବ, ଜାଗା ଥିବ, ସେ ଯଦି ଭୁଲ ଆପ୍ଲାଏ କରିଥିବ, ସେ କମ୍ପ୍ଲେନ୍ ପିରିୟଡ଼ରେ ଯଦି କୌଣସି ବେନିଫିସରି ନାଁରେ ଯଦି କମ୍ପ୍ଲେନ୍ ରିସିଭ୍ ହୁଏ, ଆମେ ପୁଣି ଏନକ୍ୱାରି କରିବୁ। ଯଦି ଏନକ୍ୱାରି କଲା ପରେ ଯଦି ଠିକ୍ ପ୍ରମାଣିତ ହୁଏ, ତାହେଲେ ସେ ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଏ।
1: ନଥିପତ୍ର କ'ଣ କ'ଣ ଦରକାର ହୁଏ?
0: ଆଧାର କାର୍ଡ଼ ହିଁ ମୁଖ୍ୟତଃ ଦରକାର। ଆରବାର ଯଦି ଆପଣଙ୍କର ଘର ଥିବ, ଜାଗା ଥିବ, ଆରବାର ଆଉ ଇନକମ୍ ସାର୍ଟିଫିକେଟ୍ ଦେବେ। ଇନକମ୍ଟା ବିଲୋ 3 ଲକ୍ଷ ତାଙ୍କର ଇନକମ୍ ହେଇଥିବାକୁ ପଡ଼ିବ, ଯେଉଁମାନେ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ।
1: ବର୍ତ୍ତମାନ ସୁଦ୍ଧା ଆପଣ କେତେ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ କରି ଦେଇ ସାରିଲେଣି?
0: 2.0ରେ ବର୍ତ୍ତମାନ ଏଇ ଯେଉଁଟାକୁ ଆମ 2025ରେ ଲଞ୍ଚ ହେଇଛି, ବର୍ତ୍ତମାନ ସୁଦ୍ଧା ଭବାନୀପାଟଣା ମ୍ୟୁନିସିପାଲିଟି 175 ଜଣ ବେନିଫିସିଆରିକୁ ସିଲେକ୍ସନ୍ କରିଛି। ସେ 175 ଜଣରୁ 72 ଜଣଙ୍କୁ ଆମେ ୱାର୍କ ଅର୍ଡ଼ର ଅଲରେଡି ଦେଇସାରିଲୁଣୁ। ମୁଁ ଏତିକି କହିବି, ଭବାନୀପାଟଣା ମ୍ୟୁନିସିପାଲିଟି ଅର୍ବନରେ ଯେତିକି ଭୂମିହୀନ ବାସହୀନ ଲୋକ ଅଛନ୍ତି, ଯଥାଶୀଘ୍ର ମ୍ୟୁନିସିପାଲିଟିରେ ଆମର ଗୋଟେ PMAY ସେକ୍ସନ୍ ଅଛି, ଆମର CLTC ଯେଉଁଥିରେ ଅଛନ୍ତି, ତାଙ୍କ ସହିତ ଆସି ଯୋଗାଯୋଗ କରନ୍ତୁ ଏବଂ ଘର ପାଇବା ପାଇଁ ଯଥାଶୀଘ୍ର ଚେଷ୍ଟା କରନ୍ତୁ।
2: ହଁ ଶ୍ରୋତା ବନ୍ଧୁ, ମଧ୍ୟବର୍ଗୀୟ ପରିବାରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା 2.0 2024 ଡିସେମ୍ବର 17 ତାରିଖରେ ଆରମ୍ଭ କରାଯାଇଥିଲା। ଏଥିରେ ଅନେକ ଗରିବ, ମଧ୍ୟବର୍ଗୀୟ, ନିମ୍ନବର୍ଗୀୟ ଏବଂ ଅଳ୍ପ ସଂଖ୍ୟକ ଲୋକେ ଘରଟିଏ ତିଆରି କରିବା ପାଇଁ କିମ୍ବା ଘରଟିଏ କିଣିବା ପାଇଁ ସରକାରୀ ସହାୟତା ପାଇଛନ୍ତି ଏବଂ ବର୍ତ୍ତମାନ ସେମାନେ ଖୁସିରେ ଅଛନ୍ତି, ନିଜର ଜୀବିକା ସହିତ ଜୀବନ ବିତାଉଛନ୍ତି। ଆସନ୍ତୁ ଆମେ ସଚେତନ ହେବା, ସରକାରୀ ଯୋଜନା ବିଷୟରେ ଜାଣିବା, ସରକାରୀ ଯୋଜନାର ଲାଭ ଉଠାଇବା, ନିଜେ ଉପାର୍ଜିତ ହୋଇ ଦେଶର ପ୍ରଗତିରେ ସହଯୋଗ କରିବା। ଆଜି ପାଇଁ ଏତିକି, ରହୁଛୁ, ନମସ୍କାର।
3: ଶୁଣିଲି ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ଉପସ୍ଥାପନା ଏବଂ ପ୍ରଯୋଜନା ସଚିଦାନନ୍ଦ ମଲ୍ଲିକ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ତାରିଖରେ ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ବିସ୍ତୃତ ସମ୍ବାଦ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦେଶର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଏହି ମାମଲାରେ ଆନ୍ଦୋଳନ କରୁଥିବା ଛାତ୍ର ପ୍ରତିନିଧିମାନଙ୍କ ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।
1: ସରକାର କି ଓର ସେ ଯା କେ ଲିଏ ହମ ହର ସମୟ ତୈୟାର ହେ, ସରକାର କେ ଦରୱାଜେ ଖୁଲେ ହେ। ଦିସ ଇଜ ଅ ଷ୍ଟାଣ୍ଡିଂ ଇନଭିଟେସନ ଟୁ ଅଲ ଆର ୟୁଥ ଫ୍ରେଣ୍ଡସ। ଆପ ଇସି ସମୟ ଭି କଭି ଭି ଚର୍ଚ୍ଚା କରନା ଚାହେ, ଆପକି ସୁବିଧା ଅନୁସାର ହମ ଚର୍ଚ୍ଚା କେ ଲିଏ ତୈୟାର ହେ। ପ୍ରତ୍ୟେକ ବିଷୟ କୁ ଲେ, ଆନ୍ଦୋଳନ କେ ବିଷୟ କୁ ଲେକର କେ ଔର ଉସକେ ସାଥ ସାଥ ଜୁଡେ ଅନ୍ୟ ବିଷୟ କୁ ଲେକର କେ ଭି ଚର୍ଚ୍ଚା କେ ଲିଏ ସରକାର ତୈୟାର ରହେଗି। ଔର ଜିତନା ସମୟ ଚର୍ଚ୍ଚା କେ ଲିଏ ଲାଜିମ ହୋଗା ଉତନା ହମ ଦେନେ କୁ ଭି ତୈୟାର ହେ।
0: ପୁରୀରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ, ଏନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଶ୍ରୀଜୀଉମାନେ ନବମୀ ସନ୍ଧ୍ୟା ଦର୍ଶନ

0: ଅବସରରେ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ସନ୍ଧ୍ୟା ଦର୍ଶନ ପରେ ସନ୍ଧ୍ୟା ଧୂପ ଓ ଆଳତୀ ନୀତି କରାଯିବ। ପରେ ବଡ଼ସିଂହାର ଭୋଗ ହୋଇ ପହୁଡ଼ ଆଳତୀ ନୀତି ଅନୁଷ୍ଠିତ ହେବ। ବାହୁଡ଼ା ଯାତ୍ରାର ସୁପରିଚାଳନା ନେଇ 205 ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଟ୍ରାଫିକ୍ କଟକଣା ଆଜି ସନ୍ଧ୍ୟାରୁ ଲାଗୁ କରାଯିବାକୁ ଥିବାବେଳେ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି।
1: ଆସନ୍ତାକାଲି ନୀତି ବହୁଳତା ସତ୍ତ୍ୱେ ରଥଯାତ୍ରା ଠିକ ହିସାବରେ ପହଞ୍ଚିବ ବୋଲି ଆମେ ପ୍ରାର୍ଥନା କରୁଛୁ। ଗଲାବେଳକୁ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଖାଇବେ ଏବଂ ତାପରେ ଶ୍ରୀନଗର ଆଗରେ ଲକ୍ଷ୍ମୀନାରାୟଣ ଭେଟ ମଧ୍ୟ ଅନୁଷ୍ଠିତ ହେବ। ତେଣୁ ସବୁ ନୀତିକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରୁଛୁ।
0: ବାହୁଡ଼ା ଯାତ୍ରା ପାଇଁ ଆସନ୍ତାକାଲି ଭୋର 4:00 ଶ୍ରୀଜୀଉମାନଙ୍କର ମଙ୍ଗଳ ଆଳତୀ ପରେ ମୈଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଭୋର 5:00 ସୁଦ୍ଧା ବେଶ ଶେଷ କରାଯିବ। ପରେ ମଧ୍ୟାହ୍ନ 12:00-2:30 ମଧ୍ୟରେ ବାହୁଡ଼ା ପହଣ୍ଡି ଓ 3:30 ମଧ୍ୟରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ 4:00 ଚାରମୂଳ ଫିଟା ଓ ଘୋଡ଼ା ଲାଗି ପରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ଟ୍ରେଡମାର୍କ ପଞ୍ଜୀକରଣର ଦ୍ୱିତୀୟ ପର୍ଯ୍ୟାୟରେ 5 ଟ୍ରେଡମାର୍କକୁ ଅନୁମୋଦନ କରାଯାଇଛି। ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଓ କୋଇଲି ବୈକୁଣ୍ଠ ନାମର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ମହାନଦୀ ଜଳବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 21 ହେବ ବୋଲି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ଟ୍ରିବ୍ୟୁନାଲରେ ଆଜି ହୋଇଥିବା ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଆଗାମୀ 2 ମଧ୍ୟରେ ଜଳବିବାଦ ସମ୍ପର୍କରେ ସମାଧାନର ସୂତ୍ର ବାହାରିବାର ସମ୍ଭାବନା ରହିଛି। ଟ୍ରିବ୍ୟୁନାଲ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଜଳ ଆୟୋଗ ଏବଂ ଜଳଶକ୍ତି ମନ୍ତ୍ରଣାଳୟକୁ ଏଥିରେ ମଧ୍ୟସ୍ଥତା କରିବାକୁ କୁହାଯାଇଥିବା ନେଇ ଶ୍ରୀ ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ HCL ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ସହଭାଗିତା ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ରାଜ୍ୟର କ୍ଷମତାକୁ ସୁଦୃଢ଼ କରିବ। ପ୍ରଗତିଶୀଳ ନୀତି, ଦୃଢ଼ ଭିତ୍ତିଭୂମି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିଭାଙ୍କ ଦ୍ୱାରା ସମର୍ଥିତ ରାଜ୍ୟର ଅର୍ଥବ୍ୟବସ୍ଥା ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଡିଜିଟାଲ ଇକୋସିଷ୍ଟମ ନିର୍ମାଣ କରୁଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ ନିବେଶ ଅନୁକୂଳ ସୂଚକାଙ୍କ 2026 ଓଡ଼ିଶା ଦେଶର ଶ୍ରେଷ୍ଠ 5 ରାଜ୍ୟ ମଧ୍ୟରେ ସ୍ଥାନ ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନୀତି ଆୟୋଗ ଏହି ମାନ୍ୟତା ରାଜ୍ୟ ପାଇଁ ଖୁବ୍ ଉତ୍ସାହଜନକ। କେବଳ ଶିଳ୍ପ କ୍ଷେତ୍ରରେ ନୁହେଁ, ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ଶ୍ରେଷ୍ଠ 5 ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟ ଗତ 2 ମଧ୍ୟରେ 3,00,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଶିଳ୍ପପତି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟରେ 2026-27 ଶିକ୍ଷାବର୍ଷରେ ଯୁକ୍ତ 2 ନାମ ଲେଖାଇବା ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ 46,570 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। କଳାରେ ସର୍ବାଧିକ 32,722 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଯାଇ ହିତାଧିକାରୀମାନଙ୍କୁ ରାସନ କାର୍ଡ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା, ଖାଉଟି କଲ୍ୟାଣ ଏବଂ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟ ସରକାର ଖାଦ୍ୟ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର କୌଣସି ଲୋକ ଯେପରି ଭୋକିଲା ନ ରୁହନ୍ତି ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହସ୍ତତନ୍ତ

0: ଓ ବୟନଶିଳ୍ପ ବିଭାଗର ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ହସ୍ତତନ୍ତ ଓ ବୟନଶିଳ୍ପର ସାମଗ୍ରିକ ବିକାଶ, ବୁଣାକାରଙ୍କର ଆୟ ବୃଦ୍ଧି ଏବଂ ସେମାନଙ୍କ ଉତ୍ପାଦ ନିମନ୍ତେ ଅଧିକ ବଜାର ସୁବିଧା ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଭୋଟର ତାଲିକା ପର୍ଯ୍ୟବେକ୍ଷକ ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡିଙ୍କ ସହ ଅନ୍ୟ ଅଧିକାରୀମାନେ ସମୀକ୍ଷା କରିଛନ୍ତି। ଏହି ଅବସରରେ ଅଧିକାରୀମାନେ ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳରେ ଥିବା ବିଭିନ୍ନ ଜନଶୁଣାଣି କେନ୍ଦ୍ରଗୁଡ଼ିକୁ ବୁଲି ଦେଖିଥିଲେ। ନୂଆପଡ଼ା ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକଙ୍କ ଉଦ୍ଧାର ଓ ଥଇଥାନ ନିମନ୍ତେ ଶ୍ରମ ଏବଂ ପୁଲିସ ବିଭାଗର ମିଳିତ ଉଦ୍ୟମରେ ଏକ ଜନସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଶ୍ରମ ଉପକମିଶନର ରବୀନ୍ଦ୍ର କୁମାର ବାର୍ଲା ଯୋଗଦେଇ ଶିଶୁ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ, ସେମାନଙ୍କର ଉଦ୍ଧାର ଏବଂ ଥଇଥାନ ଉପରେ ଗୁରୁତ୍ୱାରୋପ କରିଥିଲେ। ରାୟଗଡ଼ା ଜିଲ୍ଲାର ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ପରିଷଦ ପକ୍ଷରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ସହଯୋଗରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ 300ରୁ ଉର୍ଦ୍ଧ୍ୱ ହିତାଧିକାରୀ ସେମାନଙ୍କ ନାମ ପଞ୍ଜୀକୃତ କରିଛନ୍ତି। ଦେଶରେ ବିକାଶ, ଶିକ୍ଷାଗତ ପ୍ରସାର ଏବଂ ସାଂସ୍କୃତିକ ସଂରକ୍ଷଣରେ ପ୍ରସାରଣ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ମରଣ କରି ଆଜି ସମଗ୍ର ଦେଶରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି। 1927 ଆଜିର ଦିନରେ ଭାରତୀୟ ପ୍ରସାରଣ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ଦେଶର ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା। 1936 ଜୁନ୍ ମାସ 8 ଭାରତୀୟ ରାଜ୍ୟ ପ୍ରସାରଣ ସେବାର ନାମ ଅଲ୍ ଇଣ୍ଡିଆ ରେଡ଼ିଓ AIR ରଖାଯାଇଥିଲା ଏବଂ ପରେ ଏହା ଆକାଶବାଣୀ ନାମରେ ନାମିତ ହୋଇଥିଲା। ଦଶନ୍ଧି ବ୍ୟାପୀ ବିଭିନ୍ନ ବର୍ଗର ବିଶ୍ୱସ୍ତ ଶ୍ରୋତାଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ଭଳି ବିଭିନ୍ନ କ୍ଷେତ୍ର ସମ୍ବନ୍ଧୀୟ ସୂଚନା ପହଞ୍ଚାଇବା ସହ ଆକାଶବାଣୀ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସୁଦୀର୍ଘ ଯାତ୍ରା ଜାରି ରଖିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 17 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପ୍ରଶ୍ନପତ୍ର ପ୍ରଘଟ ମାମଲାର ତ୍ୱରିତ ବିଚାର ଲାଗି ସ୍ଥାପନ ହେବ ଫାଷ୍ଟ ଟ୍ରାକ୍ କୋର୍ଟ। ବାହୁଡ଼ା ଯାତ୍ରାରେ ଆସନ୍ତାକାଲି ଜନ୍ମବେଦୀରୁ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ ଚତୁର୍ଦ୍ଧା ମୂର୍ତ୍ତି। ସରକାର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖିଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଆସନ୍ତା ମାସ 21 ହେବ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ। ରଚନା ଏବଂ ଉପସ୍ଥାପନା ଡକ୍ଟର ସତ୍ୟରଞ୍ଜନ ପଟ୍ଟନାୟକ।

0: ବିରାମ ସମୟରେ ରେଡ଼ିଓ ସୂଚନା ପ୍ରସାରଣ ଓ ଏକତା ବୃଦ୍ଧିର ଏକ ଶକ୍ତିଶାଳୀ ମାଧ୍ୟମ ରହିଥିଲା। ସ୍ୱାଧୀନତା ପରେ ଏହା ସାକ୍ଷରତା, ସ୍ୱାସ୍ଥ୍ୟ ସଚେତନତା ଏବଂ କୃଷିଜ୍ଞାନକୁ ପ୍ରୋତ୍ସାହନ ପ୍ରଦାନ କରିବାରେ ସହାୟକ ହେଉଛି। ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ଏହା ଅଧିକ ଜନାଦୃତ ହୋଇପାରିଛି। ଏପରିକି ଅଲ୍ ଇଣ୍ଡିଆ ରେଡ଼ିଓର ବିଦେଶ ସେବା ବିଭାଗ ପକ୍ଷରୁ 100ରୁ ଅଧିକ ଦେଶରେ ପ୍ରସାରଣ ଜାରି ରହିଛି। ଆନ୍ତର୍ଜାତିକ ସ୍ତରରେ ଭାରତର ସ୍ୱରକୁ ଏହା ପହଞ୍ଚାଇବା ସହିତ ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗ ରକ୍ଷା କରିପାରୁଛି। ପ୍ରଯୁକ୍ତି ବିଦ୍ୟା ବ୍ୟବହାର ମାଧ୍ୟମରେ FM ଚ୍ୟାନେଲଗୁଡ଼ିକର ପ୍ରଚଳନ ଏବଂ ଡିଜିଟାଲ ଟ୍ରାନ୍ସମିଶନକୁ ପରିବର୍ତ୍ତନ ଆଧୁନିକୀକରଣ ପ୍ରତି ଆକାଶବାଣୀର ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଅନ୍ୟ ପ୍ରକାରେ କହିଲେ, ଜାତୀୟ ପ୍ରସାରଣ ଦିବସ କେବଳ ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ପ୍ରଗତିକୁ ପ୍ରକାଶ କରେ ନାହିଁ, ବରଂ ଅନ୍ୟ ରାଷ୍ଟ୍ରରେ ଥିବା ପ୍ରବାସୀ ଭାରତୀୟଙ୍କୁ ସୂଚନା ପ୍ରଦାନ, ଶିକ୍ଷା, ମନୋରଞ୍ଜନ ଏବଂ ଏକତ୍ରିତ କରିବା ପାଇଁ ଏକ ସ୍ଥାୟୀ ଶକ୍ତିଶାଳୀ ମାଧ୍ୟମକୁ ପ୍ରଦର୍ଶନ କରୁଛି। ଏପରିକି ଡିଜିଟାଲ ଯୁଗରେ ଦେଶ ଅଗ୍ରଗତି କରିବା ସହିତ ସାର୍ବଜନୀନ ସେବା ପ୍ରସାରଣର ନୀତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ସ୍ୱାଧୀନତା ପୂର୍ବରୁ ଭାରତରେ ଆରମ୍ଭ ହୋଇଥିବା ପ୍ରସାରଣ ସେବା ଇତିମଧ୍ୟରେ ବ୍ୟାପକ ବିବର୍ତ୍ତନ ଦେଇ ଗତି କରୁଛି। ଏହି କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକ ଅଧିକ ଉଦାରୀକରଣ ଏବଂ ବିବିଧ ଦୃଶ୍ୟପଟ ସହ ପରିବର୍ତ୍ତିତ ହୋଇଚାଲିଛି। ଗ୍ରହଣ କରାଯାଉଥିବା ସଂସ୍କାରମୂଳକ ପଦକ୍ଷେପ, ପ୍ରଯୁକ୍ତିବିଦ୍ୟା ଉନ୍ନତି, ସାମାଜିକ ଆବଶ୍ୟକତା ଏବଂ ସ୍ୱାଧୀନ ଅଭିବ୍ୟକ୍ତିର ସାମ୍ବିଧାନିକ ଅଧିକାରକୁ ଏହା ପ୍ରତିଫଳନ କରୁଛି। ପରିବର୍ତ୍ତିତ ନିୟାମକ ଢାଞ୍ଚା, ନିରନ୍ତର ଭାବେ ଜନସ୍ୱାର୍ଥ, ଜାତୀୟ ସୁରକ୍ଷା ଏବଂ ବହୁବିଧ ପ୍ରସଙ୍ଗର ବର୍ଦ୍ଧିତ ଚାହିଦାକୁ ସନ୍ତୁଳିତ କରିବା ଲକ୍ଷ୍ୟ ନେଇ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ଏହି ନୀତିଗୁଡ଼ିକ ସାମାଜିକ ଦାୟିତ୍ୱ ସହିତ ବାକ୍ ସ୍ୱାଧୀନତା ଏବଂ ନିୟନ୍ତ୍ରିତ ଇକୋସିଷ୍ଟମ ସୃଷ୍ଟି କ୍ଷେତ୍ରରେ ବିକଶିତ ହେଉଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ପ୍ରସାରଣ ନୀତି ଏକ ସଶକ୍ତ ଭବିଷ୍ୟତକୁ ପରିଭାଷିତ କରିବା ନେଇ ଲକ୍ଷ୍ୟ ରଖିଛି। ପ୍ରସାରଣ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସେଥିମଧ୍ୟରେ ଡିଜିଟାଲ ଇଣ୍ଡିଆ, ଭାରତ ନେଟ୍, ପ୍ରସାରଣ ଭିତ୍ତିଭୂମି ନେଟୱାର୍କ ବିକାଶ ଏବଂ ପ୍ରସାରଣର ସ୍ୱୟଂଚାଳିତକରଣ ଆଦି ଅନ୍ତର୍ଭୁକ୍ତ। ସମ୍ପ୍ରଦାୟ ଭିତ୍ତିକ ରେଡ଼ିଓ ଷ୍ଟେସନ ସ୍ଥାପନ ପାଇଁ ସରକାର ସହାୟତା ଯୋଜନା ପ୍ରଣୟନ କରିଛନ୍ତି। ଏହା ମାଧ୍ୟମରେ ଗତ 12 ବର୍ଷ ମଧ୍ୟରେ ଗୋଷ୍ଠୀ ରେଡ଼ିଓ ଷ୍ଟେସନ ସଂଖ୍ୟା ପାଖାପାଖି 500କୁ ବୃଦ୍ଧି ପାଇଛି। ଏପରିକି ରେଡ଼ିଓ ପ୍ରସାରଣକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ସରକାର FM ରେଡ଼ିଓ ଚ୍ୟାନେଲ ଆବଣ୍ଟନ ପାଇଁ ଏକ ସ୍ୱଚ୍ଛ ଇ ନିଲାମ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଏହା ମାଧ୍ୟମରେ ଦେଶର 100% ଲୋକଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖାଯାଇଛି। ଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ କେବଳ ସ୍ମରଣର ଏକ ମାଧ୍ୟମ ନୁହେଁ, ବରଂ ଗଣତନ୍ତ୍ରକୁ ମଜବୁତ କରିବା ଏବଂ ସାଧାରଣ ଜନତାଙ୍କ ସ୍ୱରକୁ ସମ୍ମାନ ଦେବାର ଏକ ପ୍ରକୃଷ୍ଟ ଉଦାହରଣ। ଆସନ୍ତୁ ଏହି କ୍ଷେତ୍ର ସହ ଜଡ଼ିତ ସମସ୍ତ ଅଂଶୀଦାର, କଳାକାର ଏବଂ କର୍ମଚାରୀଙ୍କ ନିଷ୍ଠା ଓ ଶ୍ରମକୁ ସମ୍ମାନ ପ୍ରଦର୍ଶନ କରିବା।
1: ଶୁଣିଲେ ଆଜିର ପ୍ରସଙ୍ଗ। ଉପସ୍ଥାପନାରେ ଥିଲେ ସତ୍ୟରଞ୍ଜନ ମହାପାତ୍ର, ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଆଇନ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
3: A talk on environmental jurisprudence by Anna Apriya, Associate Legal Center for WTO Studies, IIFT. This talk was part of a webinar conducted by the Department of Justice.
4: ज्यूरिस्प्रूडेंस की बात करते हैं तो इंडिया में कोई भी ज्यूरिस्प्रूडेंस हो, वेदर इन्वायरमेंटल और अदरवाइज, द स्टार्टिंग पॉइंट इज ऑलवेज द कॉन्स्टिट्यूशन। तो कॉन्स्टिट्यूशन किसी सब्जेक्ट के बारे में क्या बोलता है, पहले हम ये देखते हैं एंड देन वी सी, वी लुक एट द लॉज विच आर क्रिएटेड एज अ रिजल्ट ऑफ द पावर्स गिवन बाय द कॉन्स्टिट्यूशन। बट एक पेक्यूलियर बात है इंडियन कॉन्स्टिट्यूशन की कि इसमें बहुत लोग, बहुत एक स्कूल ऑफ थॉट है जिनका मानना है कि इन्वायरमेंटल constitution environmentally blind tha in the very beginning when in 1950s it was adopted, because the term environment, environmental protection, ecological conservation ye sare terms nahi the usme. But other school of thought on the other hand, which I also agree with, says that silence on the word environment does not mean ki koi intent nahi tha constitution ka environment ko protect karne ka. Later on we'll see kaise article 21 jo ki hamesha se constitution ka part raha hai usko hi use karke hamari human rights and right to dignity under article 21 ko use karke environmental rights aage evolve hue hain. और ये मेन प्रोविजंस हैं जो कॉन्स्टिट्यूशन के एनवायरनमेंट के बारे में डायरेक्टली बात करते हैं. डायरेक्टिव प्रिंसिपल्स 48A में

0: ପ୍ରଦେଶ ଗୁଜରାଟ ହିମାଚଳ ପ୍ରଦେଶ ଜମ୍ମୁ କାଶ୍ମୀର କେରଳମ୍ ମିଜୋରାମ ତ୍ରିପୁରା ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହୋଇଥିବା ମୃତ୍ୟୁ ନେଇ ଶୋକ ପ୍ରକାଶ କରିଥିଲେ ଶ୍ରୀ ରାଧାକୃଷ୍ଣନ କହିଥିଲେ ଏହି ବର୍ଷା ଓ ବନ୍ୟାରେ ବହୁ ଧନସମ୍ପତ୍ତି ନଷ୍ଟ ହୋଇଛି କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆଲୋଚନା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ସରକାର ଏଥିଲାଗି ପ୍ରସ୍ତୁତ ଅଛନ୍ତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଡକ୍ଟର ସିଂ କହିଛନ୍ତି ଗତ 24 ଘଣ୍ଟା ମଧ୍ୟରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ପ୍ରତିନିଧିଙ୍କୁ ଆଲୋଚନା ଲାଗି 4 ପ୍ରସ୍ତାବ ଦିଆଯାଇଛି ଆଲୋଚନା ସମୟରେ ସେ ଏବଂ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି
1: सरकार की ओर से क्या के लिए हम हर समय तैयार हैं सरकार के दरवाजे खुले हैं दिस इज अ स्टैंडिंग इनविटेशन टू ऑल आवर यूथ फ्रेंड्स आप इसी समय भी कभी भी चर्चा करना चाहे आपकी सुविधा अनुसार हम चर्चा के लिए तैयार हैं प्रत्येक विषय को लेकर आंदोलन के विषय को लेकर के और उसके साथ साथ जुड़े अन्य विषयों को लेकर के भी चर्चा के लिए सरकार तैयार रहेगी और जितना समय चर्चा के लिए लाजिम होगा उतना हम देने को भी तैयार हैं वी
0: ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରୋମାନିଆର ବୁଖାରେଷ୍ଟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ସେଠାରେ ପହଞ୍ଚିବା ପରେ ତାଙ୍କୁ ରାଜକୀୟ ସମ୍ମାନ ପ୍ରଦାନ କରାଯାଇଥିଲା ଏହି ଗସ୍ତ କାଳରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୁସର ଡେନ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ଏହି ଆଲୋଚନା ପରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ରାଷ୍ଟ୍ରପତି ମୁର୍ମୁଙ୍କ ସମ୍ମାନାର୍ଥେ ଆଜି ରୋମାନିଆ ରାଷ୍ଟ୍ରପତି ରାତ୍ରଭୋଜି ଆୟୋଜନ କରିଛନ୍ତି ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଭାରତ ରୋମାନିଆ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରମୁଖ କ୍ଷେତ୍ର ସମେତ ବାଣିଜ୍ୟ ଓ ପୁଞ୍ଜିନିବେଶ ପ୍ରତିରକ୍ଷା ସୂଚନା ପ୍ରଯୁକ୍ତିବିଦ୍ୟା ନବୀକରଣୀୟ ଶକ୍ତି ଶିକ୍ଷା ବିଜ୍ଞାନ ଓ ନବସୃଜନ ଆଦି କ୍ଷେତ୍ରରେ ସମ୍ପର୍କ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ସମାଧାନ ଉପରେ ଭାରତ ଗୁରୁତ୍ୱ ପ୍ରଦାନ କରିଛି ବିଶେଷକରି ଆନ୍ତର୍ଜାତିକ ଜଳମାର୍ଗକୁ ନିରାପଦ ଏବଂ ପ୍ରତିବନ୍ଧକ ମୁକ୍ତ ରଖିବା ଉପରେ ଭାରତ ଗୁରୁତ୍ୱ ଦେଇଛି ମାନିଲାଠାରେ 21ତମ ପୂର୍ବ ଏସୀୟ ସମ୍ମିଳନୀକୁ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାମୁଦ୍ରିକ ଜଳମାର୍ଗରେ ଜାହାଜ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ କୌଣସି ପ୍ରକାର କ୍ଷମଣୀୟ ନୁହେଁ ସେ କହିଛନ୍ତି ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୀତି ପ୍ରଭାବିତ ହୋଇଛି ତେବେ ଭାରତ ଆଞ୍ଚଳିକ ସ୍ଥିରତା ଏବଂ ମୁକ୍ତ ବିକଶିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି ଶ୍ରୀ ଜୟଶଙ୍କର କହିଛନ୍ତି ମ୍ୟାମାରରେ ଉପୁଜିଥିବା ସମସ୍ୟାର ରାଜନୈତିକ ସମାଧାନକୁ ଭାରତ ସମର୍ଥନ କରୁଛି ଚଳିତ ବର୍ଷ ଭାରତ 2 ସ୍ୱତନ୍ତ୍ର ପୂର୍ବ ଏସୀୟ ସମ୍ମିଳନୀ ଆୟୋଜନ କରୁଛି କୋଚିଠାରେ 7ମ ସାମୁଦ୍ରିକ ସୁରକ୍ଷା ସହଯୋଗ ସମ୍ମିଳନୀ ଓ ଲୋଥାଲଠାରେ ସାମୁଦ୍ରିକ ଐତିହ୍ୟ ପର୍ବ ପାଳନ କରିବା ଲାଗି ଭାରତ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି ସିକିମ୍ର ନାମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁଙ୍ଗ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଷୁଡ଼ିବା ଘଟଣାରେ ସମସ୍ତ 25 ମୃତଦେହ ଉଦ୍ଧାର କରାଯାଇଛି 4 ଧରି ଚାଲିଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟରେ କେନ୍ଦ୍ର ସରକାର ଏବଂ ସିକିମ୍ ସରକାରଙ୍କ ବିଭିନ୍ନ ସଂସ୍ଥା ସାମିଲ ଥିଲେ ତେବେ ଏହି ଘଟଣାର କାରଣ ଜାଣିବା ଲାଗି ସିକିମ୍ ସରକାରଙ୍କ ପକ୍ଷରୁ ଏକ 4 ତଦନ୍ତକାରୀ ଦଳ ଗଠନ କରାଯାଇଛି ଆସନ୍ତା 15 ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ଲାଗି ସିକିମ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ପ୍ରସାରଣ ଦିବସ ଅବସରରେ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ କହିଛନ୍ତି ଗତ 90 ବର୍ଷରେ ପ୍ରସାରଣ ବ୍ୟବସ୍ଥାରେ ରେଡିଓରୁ ଟିଭି ଏବଂ ବର୍ତ୍ତମାନ ଡିଜିଟାଲ ପ୍ରସାରଣରେ ପହଞ୍ଚିଛି ଆକାଶବାଣୀ ସମ୍ବାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ଦ୍ୱିବେଦୀ କହିଛନ୍ତି ପ୍ରସାର ଭାରତୀ ଭାରତ ଏବଂ ଭାରତ ବାହାରେ ଥିବା ଶ୍ରୋତାମାନଙ୍କ ଲାଗି ମନୋରଞ୍ଜନ ସୂଚନା ଏବଂ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରି ଚାଲିଛି ପ୍ରସାର ଭାରତୀର ଓଟିଟି ପ୍ଲାଟଫର୍ମ ୱେବ୍ସ ସମ୍ପର୍କରେ ଶ୍ରୀ ଦ୍ୱିବେଦୀ କହିଛନ୍ତି 1.1 କୋଟିରୁ ଅଧିକ ଲୋକ ଏହି ପ୍ଲାଟଫର୍ମରେ ସାମିଲ ହୋଇଛନ୍ତି ଏବଂ ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପ୍ରସାର ଭାରତୀ ଉନ୍ନତମାନର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଶ୍ରୋତା ଏବଂ ଦର୍ଶକମାନଙ୍କ ଲାଗି କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରୁଥିବା ସେ କହିଛନ୍ତି
2: ଆଜ ସେ 99 ସାଲ ପହେଲେ ପହଲି ବାର ଏକ ଅର୍ଗାନାଇଜ୍ଡ ରେଡିଓ ବ୍ରଡକାଷ୍ଟ ଭାରତ ମେ କିଆ ଗୟା ଜିସେ ହମ ମୁମ୍ବାଇ କେ ନାମ ସେ ଜାନତେ ହୈଁ ଔର ୟେ ଦିନ ହମାରେ ଲିଏ ଏକ ମୌକା ହୈ ଉସ ଦିନ କୋ ୟାଦ କରନେ କା ସ୍ମରଣ କରନେ କା ଔର ସାଥ ହି ସାଥ ପ୍ରସାର ଭାରତୀ କି ତରଫ ସେ ଅପନେ ଆପ କୋ ରାଷ୍ଟ୍ର କେ ପ୍ରତି ଔର ହମାରେ ଶ୍ରୋତାଓଁ ଔର ଦର୍ଶକୋଁ କେ ପ୍ରତି ଅପନେ ମେହନତ କୋ ଅପନେ ଏଫର୍ଟସ କୋ ଦୁବାରା ଡେଡିକେଟ
0: ମାନବାଧିକାରକୁ ସମ୍ମାନ ଦେଇ ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ନିରାପଦ ସମାବେଶୀ ଏବଂ ସମତୁଲ୍ୟ କ୍ରୀଡ଼ା ବ୍ୟବସ୍ଥା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି ସ୍କଟଲାଣ୍ଡର ଗ୍ଲାସ୍କୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାମନ୍ତ୍ରୀମାନଙ୍କ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କ୍ରୀଡ଼ା ପରିଚାଳନା କ୍ରୀଡ଼ାବିତ୍ଙ୍କ କଲ୍ୟାଣ ଏବଂ ପ୍ରତିଷ୍ଠାନଗତ ସାମର୍ଥ୍ୟ ବୃଦ୍ଧି ଦିଗରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଖେଲୋ ଇଣ୍ଡିଆ ଭଳି ଯୋଜନାର ଅବତାରଣା କରି ଏ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସଂସ୍କାର ଏବଂ ଆଣ୍ଟି ଡୋପିଂ ଢାଞ୍ଚା ବିଷୟରେ କହିଛନ୍ତି ସେ କହିଛନ୍ତି ତୃଣମୂଳ ସ୍ତରରୁ କ୍ରୀଡ଼ା ନିପୁଣତାର ବିକାଶ କରିବା

0: ଏବଂ ମହିଳାମାନଙ୍କ କ୍ରୀଡ଼ାରେ ଯୋଗଦାନକୁ ଆହୁରି ସଶକ୍ତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ଆଜିଠାରୁ 23ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭ ହେଉଛି। ଏଥିରେ 10ଟି କ୍ରୀଡ଼ାରେ 74ଟି ଦେଶର ଖେଳାଳିମାନେ ଭାଗ ନେଉଛନ୍ତି। ପୁରୁଷ କ୍ରିକେଟରେ ଆଜି ହରାରେଠାରେ ଜାରି ରହିଥିବା T20 ଆନ୍ତର୍ଜାତିକ ସିରିଜ୍ର ପ୍ରଥମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 7 ୱିକେଟ୍ ହରାଇ 125 ରନ୍ ସ୍କୋର କରିଛି। ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏବେ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ଜାରି ରଖିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ପାଇଁ ମୁଲତବୀ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ପ୍ରସ୍ତାବ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ରୋମାନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ସିକ୍କିମ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣାଧୀନ ଟନେଲ୍ ଭୁଷୁଡ଼ିବା ଘଟଣାରେ ସମସ୍ତ 25 ଜଣଙ୍କ ମୃତଦେହ ଉଦ୍ଧାର। ଏବଂ ହରାରେଠାରେ ଚାଲିଥିବା T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 126 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଜିମ୍ବାୱେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ। ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ ଆଲେଖ୍ୟ ସୁବୋଧ ମେହେର, ଉପସ୍ଥାପନା ସତ୍ୟବ୍ରତ ବେହୁରା।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଗ୍ରାମୀଣ ରୋଜଗାର ଯୋଜନା ଅନ୍ତର୍ଗତ ନୂଆ ଆଇନ ବିଭିଜି ରାମଜୀରେ 100 ଦିନ ପରିବର୍ତ୍ତେ 125 ଦିନର ରୋଜଗାର, 15 ଦିନ ମଧ୍ୟରେ କାମ ନ ମିଳିଲେ ବେକାରୀ ଭତ୍ତା, ସାପ୍ତାହିକ ମଜୁରୀ ଏବଂ ବିଳମ୍ବ ହେଲେ କ୍ଷତିପୂରଣର ବ୍ୟବସ୍ଥା ରହିଛି। ବଲାଙ୍ଗୀରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏହାର ଶୁଭାରମ୍ଭ କରି କହିଛନ୍ତି
2: ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ ଗ୍ରାମୀଣ ଲଞ୍ଚିଂ ପ୍ରୋଗ୍ରାମଟା ଆମେ କରିଥିଲୁ। ଏଇ ଭିତରେ ଆମ୍ଭ ରିପ୍ରେଜେଣ୍ଟେଟିଭ ଅଲ୍ ବ୍ଲକ୍ ଲେଭେଲ ଅଫିସିଆଲ CDO ଜିଲ୍ଲା ପରିଷଦ DFO ଲାଇନ୍ ଡିପାର୍ଟମେଣ୍ଟ ଅଫିସର ସମସ୍ତେ ପ୍ରେଜେଣ୍ଟ ଥିଲେ। ତ ଏହାଦ୍ୱାରା ଆଜି ଆମ ଜିଲ୍ଲାରେ ସ୍କିମ୍ ଇମ୍ପ୍ଲିମେଣ୍ଟେସନଟା ଷ୍ଟାର୍ଟ ହେବ। ଏଇ ଭିତରେ 4ଟା ମେନ୍ କ୍ୟାଟାଗୋରିଜ୍ ରହୁଛି ଆଉ ଟୋଟାଲ 318 ନମ୍ବର ଅଫ୍ ପ୍ରୋଜେକ୍ଟସ୍ରେ ଲିଷ୍ଟ ଅଛି। ସେଇ 4ଟା କ୍ୟାଟାଗୋରି ଭିତରେ ଆମର ଫାର୍ଷ୍ଟ ରହୁଛି ଯେଉଁ କ୍ଲାଇମେଟ୍ ରିଜିଲିଏନ୍ସ ଗୋଟେ ରହୁଛି, ତାପରେ ରୁରାଲ ଇନଫ୍ରାଷ୍ଟ୍ରକ୍ଚର ଗୋଟେ ରହୁଛି, ୱାଟର ସେକ୍ୟୁରିଟି ରହୁଛି ଆଉ ରୁରାଲ ଇନଫ୍ରାଷ୍ଟ୍ରକ୍ଚର। ତ ଏଇଟା ଆମ ଜିଲ୍ଲା ପାଇଁ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ସ୍କିମ୍ଟା। ଆମେ ସମସ୍ତେ ଜାଣୁଛୁ ଆମ ଜିଲ୍ଲାରେ ମାଇଗ୍ରେସନ୍ ପ୍ରୋନ୍ ବ୍ଲକ୍ସ ବି ଅଛି, ତ ସେଇଠି ଲାଇଭଲିହୁଡ଼ରେ କେମିତି ପ୍ରୋଭିଜନ୍ ହେବ ସେଇଟା ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ଏହାର ନେକ୍ସଟ ଫିଚର ରହୁଛି AI ବେସ୍ଡ ପ୍ଲାନିଂଟା ବି ହେଉଛି ଜିଓ ସ୍ପେସିଆଲ, ମତଲବ ଆମର ଯେଉଁ ଲୋକାଲ ଲ୍ୟାଣ୍ଡଫର୍ମସ୍ ଅଛି ୟା ଲୋକାଲ କ୍ଲାଇମେଟ୍ ୱେଦର, ତାକୁ ସବୁକୁ ଏଇ ଭିତରେ ଇନକ୍ଲୁଡ଼ କରାହେଇଛି। ଆଉ ପାର୍ଟିସିପେଟରି ଆପ୍ରୋଚ୍ରେ ଏ ସ୍କିମ୍ ଇମ୍ପ୍ଲିମେଣ୍ଟେସନ୍ଟା ହେବ, ଷ୍ଟାର୍ଟିଂ ଫ୍ରମ୍ ଗ୍ରାମ ପଞ୍ଚାୟତ ଲେଭେଲ ଟୁ ଅପ୍ ଟୁ ନ୍ୟାସନାଲ ଲେଭେଲ। ଏଇଟା ଗୋଟେ ଆମର ସବୁବେଳେ ଇଣ୍ଟିଗ୍ରେଟେଡ୍ ପ୍ଲାନିଂ ଆପ୍ରୋଚ୍ଟା ଆମେ କରୁଛୁ।
0: ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭକ୍ତଙ୍କ ବ୍ୟାପକ ସମାଗମ ହୋଇଥିଲା। ରଥଯାତ୍ରା ପାଇଁ ସୂଚନା କେନ୍ଦ୍ର, ସିଧା ପ୍ରସାରଣ ଓ ଜରୁରୀ ସହାୟତାର ବ୍ୟବସ୍ଥା କରାଯାଇଥିଲା ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ କହିଛନ୍ତି।
3: ଅତ୍ୟନ୍ତ ମହା ଆଡମ୍ବର ପରମ୍ପରା ନୀତି କ୍ରାନ୍ତି ଓ ଭକ୍ତିମୟ ପରିବେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ରଥଯାତ୍ରାକୁ ନେଇ ସମଗ୍ର ଜିଲ୍ଲା ଏବେ ଉତ୍ସବ ମୁଖର ଓ ଆଧ୍ୟାତ୍ମିକତାମୟ ହୋଇ ଉଠିଛି। ଭୋର ସକାଳୁ ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ବ୍ରାହ୍ମଣ ଓ ପୂଜକ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା, ମଙ୍ଗଳ ଆରତୀ, ମଞ୍ଜନ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଏବଂ ପ୍ରଭୁଙ୍କ ନିକଟରେ ସ୍ୱର୍ଗିଷ୍ଟ ଖେଚୁଡ଼ି ଭୋଗ ସମର୍ପଣ କରାଯାଇଥିଲା। ଏହାପରେ ଜୟ ଜଗନ୍ନାଥ ଧ୍ୱନି, ଘଣ୍ଟ, କାହାଳି ଓ ଶଙ୍ଖନାଦ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ହୃଦୟସ୍ପର୍ଶୀ କହଣି ବିଜୟ ନୀତି ସମ୍ପନ୍ନ ହୋଇଥିଲା। ଜନସାଧାରଣଙ୍କ ସୁବିଧା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ସମ୍ଭାଳିବା ପାଇଁ ପୋଲିସ ବଳ ମୁତୟନ କରାଯାଇଥିଲା।
0: ଲୁଇସିଙ୍ଗା ବ୍ଲକର ହୀରାପୁର ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଶିଶୁ ପୋଷଣ, ଆଧୁନିକ ଶିକ୍ଷା ଓ ପୋଷଣ ନିରୀକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି,
4: ଆମେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ବହୁତ ଗୁରୁତ୍ୱ ଦେଇଛୁ ଏବଂ ଆଗରୁ ପୋଷଣ ବାଟିକା କାର୍ଯ୍ୟକ୍ରମ ମାଧ୍ୟମରେ ତାପରେ ଗୋଟେ ସକ୍ଷମ ଅଙ୍ଗନବାଡ଼ିର ପରିକଳ୍ପନା କରାହେଇଛି, ଯେଉଁଥିରେ କି ଆଉ ଟିକେ ପିଲାମାନଙ୍କୁ ଖେଳନା କଥା ହଉ, ଖାଇବା କଥା ହଉ, ଶୁଦ୍ଧ ପାନୀୟ ଜଳ ଦେବା କଥା ହଉ, ପୋଷଣ ବାଟିକା ଗୋଟେ ତିଆରି କରାହେବ ଯେଉଁଥିରେ କି କଦଳୀ ଗଛ ଥିବ, ଆମ୍ବ ଗଛ ଥିବ, ପିଲାମାନଙ୍କୁ ଆଉ ଟିକେ ଭଲ ପରିବେଶ ଦିଆହେବ, ସେଥିପାଇଁ ଗୋଟେ ସୁବ୍ୟବସ୍ଥା କରାହେଇଛି। ଆଉ ସରକାରଙ୍କ ତରଫରୁ ଗୋଟେ ଏବେ ଅଙ୍ଗନବାଡ଼ି ଦିଦିମାନଙ୍କୁ ନୂଆ ମୋବାଇଲ ମଧ୍ୟ ଦିଆହେଇଛି। ମାଲ ନ୍ୟୁଟ୍ରିସନ୍ର

0: ଶିଶୁକୁ ପୋଷଣକୁ ତାକୁ ଟ୍ରେକିଂ କରାଯାଇପାରିବ, କେଉଁଭଳିଆ ଖାଦ୍ୟ ଦିଆଯାଉଛି ଏବଂ ଆଗାମୀ ଦିନରେ ଗୋଟେ ସୁସ୍ଥ ଓଡ଼ିଶା ଗଠନ କରିବା ପାଇଁ, ବିକଶିତ ଭାରତ ଗଠନ କରିବା ପାଇଁ ଆମର ପିଲାମାନଙ୍କୁ ମାନେ ଅଙ୍ଗନବାଡ଼ିକୁ ଆସୁଛନ୍ତି, ତାଙ୍କୁ ଆମେ ସୁସ୍ଥ କରିବା।
1: ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ବଲାଙ୍ଗୀରରେ ପୋଲିସ ଅଧିକାରୀମାନଙ୍କୁ ଶପଥପାଠ କରାଯାଇଛି। ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି, ଆଗାମୀ 3 ବର୍ଷ ମଧ୍ୟରେ ନିଶାଦ୍ରବ୍ୟ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଜାରି ରହିବ। ଜବତ ହୋଇଥିବା ପ୍ରାୟ 120 ଟଙ୍କାର ଗଞ୍ଜେଇ ମଧ୍ୟ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଅମୃତ ଭାରତ ଷ୍ଟେସନ ଯୋଜନାରେ ପ୍ରାୟ 20 କୋଟି ଟଙ୍କା ବ୍ୟୟରେ ବଲାଙ୍ଗୀର ରେଳ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଧୁନିକ ଯାତ୍ରୀ ସୁବିଧା ସହ ଷ୍ଟେସନର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜନପ୍ରତିନିଧି ଓ ରେଳ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ। ପାଟନାଗଡ଼ରେ ରାଜ୍ୟସ୍ତରୀୟ ତାଳ ତୈଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ତାଳ ତୈଳ ଚାଷ ବୃଦ୍ଧି ଦ୍ୱାରା ଚାଷୀଙ୍କ ଆୟ ବଢ଼ିବା ସହ ବିଦେଶରୁ ତୈଳ ଆମଦାନୀ ହ୍ରାସ ପାଇବ ବୋଲି କହିଛନ୍ତି। ଲୁଇସିଂହାରେ ଏକ୍ ପେଡ୍ ମାୟକେନାମ ଏବଂ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ବେଳେ ସିଂହାଣିମୁଣ୍ଡା ରାଜସ୍ୱ ମେଳାରେ 99 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଓ 20 ଜଣଙ୍କୁ ଘରଡିଓ ପଟ୍ଟା ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ଆକାଶବାଣୀ କଟକ ଆମର ପରବର୍ତ୍ତୀ
3: କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ମାନସୀ ଦେଇ ଏବଂ ପ୍ରକାଶ କୁମାର ରଥ। ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଆରେ ଆରେ ଦେଖ, ମୁଁ ଆଜି ଆଗୁଆ ପଳି ଆସିଲିଣି, ହେଲେ ଜଗନ୍ନାଙ୍କର ଦେଖା ଦର୍ଶନ ନାହିଁ। ରାତି ପାଇଲେ ବାହୁଡା, ଜଗନ୍ନା ପୁରା ବ୍ୟସ୍ତ ହେଇଯାଇଛନ୍ତି। ହଉ
1: ଆରେ ମାନି।
0: ହଁ ହଁ ଜଗନ୍ନା, ଓଳିକି ହଉଛି, ତମରି କଥା ଏଇନେ ପଡିଥିଲା ପରା ଜଗନ୍ନା।
1: ହଉ ହଉ, କୋଟି ପରମାୟୁ ହେଇଥାଉ, କଥା କଣ? ତମେ ଟିକେ ସରଳ ଚାଲି ଆସିଛ, ଆଉ ମୋର ଟିକେ କାମ ଥିଲା। କଣ? ମୁଁ ଯାଇଥିଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ତେଣୁ ଯେତେବେଳେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନ କରିସାରିଲି, ପୁଣି ମନେ ପଡ଼ିଲା ମୁଁ କହିଲେ ନାଇଁ କୋଠ ଘରକୁ ଯିବା, ତେଣୁ କୋଠ ଘରକୁ ଆସିଗଲି। ଆଉ ତମେ ତ ଆସିଯାଇଛ, ଭଲ ହେଲା, ଚାଷବାସ କଥା ସବୁ ଆମର ପଡିବ। ଆଉ
0: ମୁଁ ଜାଣିଛି ପୁରା ଜଗନ୍ନା, ତମେ ଯେମିତି ହେଲେ ଜଗା ପାଖରେ ଯାଇକି ଲାଗି ଯାଇଥିବ। ହଉ ହଉ, ରାତି ପାଇଲେ ବାହୁଡା ଯାତ୍ରା, ଜଗନ୍ନା ବୁଝିଲ, ଆମର ସ୍ୱଚ୍ଛତା ଉପରେ ଟିକେ ଧ୍ୟାନ ଦେବାକୁ ପଡିବ, କାହିଁକି ନା ସବୁଆଡୁ ଭକ୍ତମାନେ ଆସିକି ବଡ଼ଦାଣ୍ଡରେ ରୁଣ୍ଡ ହଉଛନ୍ତି। କେମିତି ଜଗା ସହିତ ଆଖି ମିଳେଇବେ, ଜଗାର ଆଶୀର୍ବାଦ ଲାଭ କରିବେ, ଆଉ ରଥ ଦେଖିବେ, ବୁଝିଲ ଜଗନ୍ନା? ସେଥିପାଇଁ ଆମ ଲୋକମାନେ ବି ବହୁତ ସଚେତନ, କେମିତି ସେମାନେ ଖାଇ ପିଇ ପରିଷ୍କାର ପରିଚ୍ଛନ୍ନତାରେ ଯିବେ, ତାଙ୍କ ଗାଁକୁ ତାଙ୍କ ଘରକୁ ବାହୁଡ଼ିବେ, ଯେମିତି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତାଙ୍କର ଘର ବାହୁଡ଼ା ହବ, ସେଇଭଳି ଭାବରେ ଆମ ପୁରୀରୁ ଯେମିତି ଅତି ସୁନ୍ଦର ଭାବରେ ସେମାନେ ଘରକୁ ଯିବେ। ଆଉ ଏଇ ସ୍ୱଚ୍ଛତା ଉପରେ ଆମକୁ ବେଶୀ ଧ୍ୟାନ ଦେବାକୁ ପଡିବ ଜଗନ୍ନା।
1: ସତ କଥା କହିଛ, ଏ ଯୋଉ ହଉଛି ସାରା ବିଶ୍ୱର ଗୋଟେ ଆକର୍ଷଣର କେନ୍ଦ୍ରବିନ୍ଦୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଘୋଷଯାତ୍ରା। ବିଶେଷ ଭାବରେ ଲକ୍ଷାଧିକ ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ତେଣୁ ଆମର ପ୍ରଶାସନ ମଧ୍ୟ ସଚେତନ ଅଛନ୍ତି। ସବୁ ଜନସାଧାରଣଙ୍କର ମଧ୍ୟ ନିଜର ଉତ୍ତରଦାୟିତ୍ୱ ହେଉଛି ସ୍ୱଚ୍ଛତାକୁ

0: ଆମର ପରିବେଶ, ଆମର ଚତୁଃପାର୍ଶ୍ୱରେ ଆମେ କେମିତି ବଜାୟ ରଖିବା, ସ୍ୱଚ୍ଛତା ସମ୍ପର୍କରେ ଆମର ସର୍ବନିମ୍ନ ସାଧାରଣ ଜ୍ଞାନ ରହିବା ଉଚିତ। ଆମେ ଆମର ପରିବେଶକୁ କେବେ ଅଳିଆ କରିବାକୁ ଦବା ନାହିଁ।
1: ଯାହା ହେଲା ଆମେ ଟିକେ ଧ୍ୟାନ ଦେବାକୁ ପଡିବ, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା, ଖାଦ୍ୟପେୟ ଯାହା ରହିଛି ଖାଦ୍ୟ ଆମେ ଘୁଷୁମ ଉଷୁମ ଖାଦ୍ୟ ଘୋଡ଼ିଆ ହୋଇଥିବା ଖାଦ୍ୟକୁ ଖାଇବା, ଆଉ ପାଣି ସେମିତି ଭଲ ପାଣି ପିଇବା, ବିଶୁଦ୍ଧ ପାନୀୟ ଜଳ ପିଇବା, ତାହେଲେ ଯାଇକି ଆମେ ନିଶ୍ଚିତ ଭାବରେ ନିରୋଗ ରହିବା ଆଉ ଠାକୁରଙ୍କୁ ଦର୍ଶନ କରିବା, ଘରକୁ ଯିବା। ତେବେ ଜଗନ୍ନା, ଆମର ସ୍ୱଚ୍ଛତା ଉପରେ କଥା ପଡିଗଲା, ଏବେ ସମୟ ହେଇଛି ଭଜନ ଟିକେ ଶୁଣିବା।

0: ବୁଝିଲ ମାନି, ଗୀତଟି ପରା ମନକୁ ଛୁଇଁଲା, ଆମର କଣ୍ଠଶିଳ୍ପୀ ଗୀତିକାରଙ୍କୁ ଧନ୍ୟବାଦ ଦେଇଦେବା। ତେବେ ଆଜି କଣ ରହିଛି ଆଲୋଚନା?
1: ହଁ ଜଗନ୍ନା, ଆଲୋଚନା ଆଗକୁ ରହିବ, ଆଉ ହେଲେ ତା ପୂର୍ବରୁ ଆମେ ଶୁଣି ନବାକୁ ବିଜ୍ଞାପନ।
0: ହଉ,
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ

0: ପନିପରିବା ବହୁତ ହୋଇଥାଏ, କିନ୍ତୁ ବେଳେବେଳେ ରୋଗ ପୋକ ଲାଗିଯାଆନ୍ତି। ସେଥିପାଇଁ ଆଜି ଆମର ଆଲୋଚନା ଅଛି କେମିତି ଏହାକୁ ସମାଧାନ କରିବା, ଆଉ ସେଥିରେ କୃଷିଜୀବୀ ମହିଳାମାନଙ୍କର ବହୁ କିଛି ଭୂମିକା ରହୁଛି। ତେବେ ଏବେ ଆମେ ଜାଣିବା ଯେ ବର୍ଷା ଦିନେ ସାଧାରଣତଃ କେଉଁ କେଉଁ ପନିପରିବା ଚାଷ କରାଯାଇଥାଏ।
1: ମ୍ୟାଡ଼ାମ ଦେଖନ୍ତୁ, ବର୍ଷା ଦିନେ ଆମର ବେଶୀ ପନିପରିବା ଆମେ ଚାଷ କରୁ। ଆମେ ଆମର ମୁଖ୍ୟ ଫସଲ ବାଇଗଣ କରୁ, ଲଙ୍କା କରୁ, ତାପରେ ଭେଣ୍ଡି ଝୁଡ଼ଙ୍ଗ କରୁ। ତାପରେ କଖାରୁ ଜାତୀୟ ଫସଲରେ ଆମର ରହିଲା କଖାରୁ, ରହିଲା କାକୁଡ଼ି, ରହିଲା ଲାଉ, ପାଣି କଖାରୁ, ଜହ୍ନି, ଛଚିନ୍ଦ୍ରା, ପୋଟଳ, କାଙ୍କଡ଼, କୁନ୍ଦୁରି ଇତ୍ୟାଦି ରହିଲା। ତାପରେ ଏଗୁଡ଼ା ହେଲା ପରିବା ଫସଲ। ଆମର ସାଲାଡ଼ରେ ରହିଯାଉଛି ଆମର କାକୁଡ଼ି ଆଉ ଲଙ୍କା ବି ଆମେ କରୁଛେ। ତାପରେ ମୂଳ ଫସଲ ଆମର ଯେଉଁଟା ରହୁଛି ମାଟିରେ ଲଗାଉଛେ, ସେଥିରେ ରହିଲା ଆମର ସାରୁ ରହିଲା, ଦେଶୀ ଆଳୁ ରହିଲା, କନ୍ଦମୂଳ ରହିଲା। ଏଇ ପନିପରିବା ଆମେ ସବୁ ଚାଷ କରୁ। ଆଉ ଶାଗରେ ଆମେ କରୁ, ଖଡ଼ା ଶାଗ କରୁ, ତାପରେ ପୋଇ ଶାଗ କରୁ, ଧନିଆ ପତ୍ର ବି ଲଗାଉ, ଆଉ ଅନ୍ୟାନ୍ୟ ଶାଗ ବି ରହିଛି, ବାରମାସିଆ ଶାଗ ରହିଛି। ତାପରେ ଆମର ଏବେ କଳମ ଶାଗ ବି ଲୋକମାନେ ଚାଷ
0: କରୁଛନ୍ତି।
1: କରୁଛନ୍ତି, ସେଇ ଶାଗ ସବୁ ଗୁଡ଼ା ଚାଷ କରୁ।
0: ଆମ ଦେହ ପାଇଁ ବହୁତ ଭଲ ଏଇ ପନିପରିବାରୁ ଆମେ ବିଶେଷ ଭାବରେ କ'ଣ
1: ଆମର
0: ପାଇଥାଉ?
1: ଗୋଟେ ପରିସଂଖ୍ୟାନ ଜଣାଯାଇଛି ଯେ ଭାରତୀୟ ICMR, ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ୍ଚ ଏବଂ ନ୍ୟୁଟ୍ରିସନ ଇଣ୍ଡିଆନର ସଂସ୍ଥା ଜଣାଇଛନ୍ତି ଯେ ଯଦି ଆମେ, ଆମର ତ ବହୁତ ଜମି ରହିଛି ଗାଁ ଗଣ୍ଡାରେ, 400 ସ୍କୋୟାର ମିଟର ଜାଗାରେ ଯଦି ଆମେ ଗୋଟେ ଚାଷ କରିବା, 10ଟା ପଟି ହେବ, ଗୋଟେ ପଟିର ସାଇଜ୍ ହେବ 30 ସ୍କୋୟାର ମିଟର। ଏ 10ଟା ପଟିରେ ଆମେ 3ଟା ପଟିରେ ଶାଗ ଜାତୀୟ ଫସଲ ଲଗାଇବା, ଆଉ 3ଟା ପଟିରେ ଆମେ ଲଗାଇବା ପନିପରିବା, ଆଉ 4ଟା ପଟିରେ ମୂଳ ପରିବା ଲଗାଇବା। ତାହେଲେ ଆମେ ବର୍ଷ ସାରା ଗୋଟେ ପରିବାର, 6 ଜଣିଆ ପରିବାର, ଜଣେ ସ୍ୱାମୀ ସ୍ତ୍ରୀ, ତାଙ୍କ ପିତାମାତା ଓ 2ଟା ପିଲା ପରିବା ଯୋଗାଇ ଦେବେ। ଏବଂ
0: ଆଚ୍ଛା,
1: ଆମେ ଏଇଟା କୃଷିଜୀବୀ ମହିଳାମାନଙ୍କୁ କାହିଁ କହିଛୁ, ଆମେ ପରିବା ଚାଷ ଜମିରେ କରୁଛୁ, ତାପରେ ବାଡ଼ି ବଗିଚାରେ କରୁଛୁ। ସେମାନେ କ'ଣ କରୁଛନ୍ତି, ଆମେ ବେଶୀ ମହିଳା ଚାଷୀଙ୍କୁ ନିୟୋଜିତ କରୁ, ଏଇ କୋଡ଼ା ଖୋସା ବଛା ବଛି କରୁ, ଏବଂ ସେମାନେ ବି ବେଳେବେଳେ ଔଷଧ ପକାଉଛନ୍ତି। ଏବେ ସବୁ SHG ଯେଉଁ ସେଲ୍ଫ ହେଲ୍ପ ଗ୍ରୁପରେ ଆମମାନଙ୍କର ମହିଳା ଚାଷୀମାନେ ବି ପରିବା ଚାଷ କରୁଛନ୍ତି, ପରିବା ଚାଷରେ ବହୁତ ଲାଭ ମିଳେ। ଆଉ ଗୋଟେ ସ୍କୋୟାର ମିଟର ଏରିଆରୁ ଆମର ଜଣାଯାଇଛି ଯେ ବାଇଗଣ ଫସଲରେ 2.7 କେଜି, ତାପରେ ଆମର ରହିଲା ଭେଣ୍ଡିରେ 1.2ରୁ 1.5 କେଜି, ଏମିତି ସବୁ ପରିବା ଦିଏ, ଏବଂ ଶାଗରେ ଏମିତି ସବୁ ପରିବା ସବୁ ରହିଛି, ସେ ସବୁ ଦିଏ। ତେଣୁ ଏ ମହିଳା ଚାଷୀ ଯେଉଁମାନେ ନିୟୋଜିତ ଆମେ କରୁଛେ, ସେମାନେ ଜାଣନ୍ତୁ କେଉଁ ଗୁଡ଼ାକ ଦରକାରୀ ଗଛ, କେଉଁ ଗୁଡ଼ାକ ଅଦରକାରୀ ଗଛ, ଏବଂ ଗଛର କେଉଁ ସମୟରେ ଆମେ ଔଷଧ ପକାଇବା, ଏବଂ ଗଛର ରୋଗ ପୋକ ସେମାନେ କେମିତି ଜାଣିପାରିବେ, ଯଦି ତାହେଲେ କହିବେ ଏଇ ଗଛ ରୋଗ ହେଲାଣି କି ଏଇ ପୋକ ଲାଗିଲାଣି, ଆମେ ଏଇଟା ଇଏ କରିବା। ତାପରେ ସେ ରୋଗ ପୋକ ଔଷଧ ଯେଉଁ ପକାଉଛନ୍ତି, ସେ ପକେଇଲା ସମୟରେ ସେ କେମିତି ସାବଧାନ ହେଇ ପକେଇବେ, ତାଙ୍କ ଉପରେ
0: ନିର୍ଭର କରେ
1: ନିର୍ଭର କରେ। ଏବଂ ସେ ରୋଗ ପୋକ ଔଷଧର ତାର ଏକ୍ସପାୟରି ଡେଟ୍ ଗଲାଣି କି ନାହିଁ, ସେଇଟା କେଉଁଥିରେ ମିଶିବ, ତାପରେ ସେଇଟା ସେ ଦେଖିକି ପକେଇବେ। ଏବଂ ପକେଇଲା ସମୟରେ ସେ ଦେଖିବେ ଯେ ଏବେ ତ ବର୍ଷା ଦିନ, ଯେତେବେଳେ ପାଗ ଟିକେ ଛାଡ଼ିଯିବ, ବର୍ଷା ଛାଡ଼ିଯିବ, ଗୋଟେ ଘଣ୍ଟା ପାଇଁ ପାଗ ଶୁଖିଲା ରହିବ, ସେଇ ସମୟରେ ପ୍ରୟୋଗ କରିବେ। ତାପରେ ସେଥିରେ ଟିକେ ସର୍ ପକେଇବେ, ଏବଂ ପାଣି ଠିକ୍ ରହିଲା କି ନାହିଁ, ତାର ମାପ ଠିକ୍ ରହିଲା କି ନାହିଁ, ସେଇଟା ସେ ଜାଣିବା ଦରକାର। ସେଇଟା ଜାଣିଲେ ସେ ବେଶୀ ସୁଫଳ ମିଳିପାରିବ। ତାପରେ ସେ ଦେଖିବେ ଏବେ ତ ଜଳ ନିଷ୍କାସନ କରିବା ପାଇଁ ହୁଡ଼ାଟା ଠିକ୍ ଅଛି କି ନାହିଁ, ପାଣି ଯେମିତି ଗଛ ମୂଳରେ ଜମି ନରେ ପାଣି ଠିକ୍ରେ ହେବ। ତାପରେ ଘାସ ମରିବା ପାଇଁ ବି ଏବେ ଘାସକୁ ସେମାନେ ନିଜେ ଯଦି ବାଛି ପାରିବେ, ବାଡ଼ି ବଗିଚାରେ ବାଛି ପାରିବେ, କିନ୍ତୁ ଜମିରେ ତ ସେମାନେ ବାଛି ପାରିବେନି, ଏବଂ ସେଇ ତୃଣନାଶକ ଔଷଧ ଗୁଡ଼ାକ ରହିଛି ମଧ୍ୟ ରହିଛି, ସେମାନେ ପକେଇ ପାରିବେ। ସେଥିପାଇଁ ଆମେ ଚାହୁଁଛୁ ସେମାନେ କରନ୍ତୁ। ଏବଂ ଆମର ବର୍ତ୍ତମାନ ଲକ୍ଷ୍ୟ ହେଉଛି ଯେ ଆମେ କେମିତି ଆମର ପନିପରିବାକୁ ବିଷମୁକ୍ତ କରିବା, କାରଣ ପରିବା ଫସଲରେ ବେଶୀ ରୋଗ ପୋକ ଲାଗେ, ବେଳେବେଳେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୁଏ। ତେଣୁ ରୋଗମୁକ୍ତ କରିବା ପାଇଁ ହେଲେ ଆମେ ବିଭିନ୍ନ ସବୁ ଜୈବନାଶକ ଔଷଧ ମିଳୁଛି, ସେଗୁଡ଼ାକ ହେଲା କ'ଣ, ମନେକର ଆମେ ନିମ୍ବ ତେଲ ପକେଇବା ପୋକ ମାରିବା ପାଇଁ, ନିମ୍ବ ପିଡ଼ିଆ ଦେବା, ତାପରେ କବକନାଶକ ବିଷୟରେ ରହିଛି ଟାଇକୋଡର୍ମା ପାଉଡର ସବୁ ମିଳୁଛି ଆମର ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ତରଫରୁ, ଆମର OKTV OKTG ଦିଆଯାଉଛି। ତାପରେ ବିଭିନ୍ନ ପ୍ରକାର ଯେଉଁ ଆମର ଡିଲର ମାନେ ବି ସେମାନେ ବି ସେଇ ଟାଇକୋଡର୍ମା ପାଉଡର, ଆମର ସିଡ଼ୋମୋନାସ୍ ଫ୍ଲୋରେସେନ୍ସ ପାଉଡର ଏଗୁଡ଼ା ସବୁ ରଖୁଛନ୍ତି। ସେଗୁଡ଼ାକ ରଖିଲେ ତାର ଉପକାର କ'ଣ, ଆମେ ଯେଉଁ ଫିମ୍ପିନାଶକ ଔଷଧ ବା ବୀଜାଣୁନାଶକ ଔଷଧ ଦ୍ୱାରା ରୋଗକୁ ମାରୁଥିଲେ, ଏଇ କବକନାଶକ ବା ବୀଜାଣୁନାଶକ ଏ ଦ୍ୱାରା ବି ମାରିପାରିବା।
0: ଆଚ୍ଛା,
1: ତେଣୁ ସେମାନେ ସେଇଟା ବି ଜାଣିବା ଦରକାର। ତାପରେ ଆମର ଯେଉଁ ଫଳ ବିନ୍ଧା, ଆମର ବାଇଗଣରେ ବେଶୀ ଫଳ ବିନ୍ଧା ହୁଏ, ଫଳ ବିନ୍ଧା ଆଉ କାଣ୍ଡ ବିନ୍ଧା ଆଉ ଫଳ ବିନ୍ଧା ପୋକ, ସିଏ କ'ଣ କରିବେ, ଏବେ ଆମର ପେଷ୍ଟ କଣ୍ଟ୍ରୋଲ ଇଣ୍ଡିଆ ସବୁ ଫେରୋମନ୍ ଟ୍ରାପ୍ ଦେଉଛନ୍ତି, ସେ ଫେରୋମନ୍ ଟ୍ରାପ୍ ଲଗେଇବେ, ସେ କେମିତି ଲଗେଇବେ ସେଇଟା ବି ସେମାନେ ଜାଣିବା ଦରକାର। ତାପରେ ସେ ଫେରୋମନ୍ ଟ୍ରାପ୍ 10 ବାରଟା ହେଲେ ହେଇଯିବ। ତାପରେ ଆମ ନିମ୍ବ ତେଲ ଦେଲେ ବି ଇଏ ହେବ। ତାପରେ ସେ ଯେଉଁ କ'ଣ ଯେତେବେଳେ ଫଳ ବିନ୍ଧାଟା

0: ସେ ଫୁଲ ଆସିବାକୁ ଯେତେବେଳେ ଆସିବ ତାର ଗୋଟେ ଇଞ୍ଚ ତଳକୁ ସେ ଛିଣ୍ଡେଇକି ଫୋପାଡ଼ିବେ, ଏଣେ ତେଣେ ଫୋପାଡ଼ିବେନି, ତାକୁ ଗୋଟେ ଗାତ ଖୋଳିକି ପୋତିବେ, ହଁ ଗଭୀରରେ ଟିକେ ପୋତିଦେବେ, ତାପରେ ସେ ସେଠୁ ସ୍ପ୍ରେ କରିବେ, ତାପରେ ଟ୍ରାଇ ପରଜୀବ କୀଟ ସବୁ ମିଳୁଛି ଟ୍ରାଇକୋଗ୍ରାମା ସେଇଟା ବି ସେ ସ୍ପ୍ରେ କରିବେ, ଟ୍ରାଇକୋଗ୍ରାମା ସ୍ପ୍ରେ କରିବେ, ତାପରେ ବ୍ୟାସିର ଥୁରୀ ପାଉଡର ଯୋଉ ମିଳୁଛି ତାକୁ ମଧ୍ୟ ସ୍ପ୍ରେ କରିବେ, ତେଣୁ ସେଗୁଡାକ ହେଲେ ଆମର ଏଇ ଯୋଉ କେମିକାଲ ଔଷଧ ଗୁଡାକ ତାର ପରିମାଣ କମିଯିବ, ତେଣୁ ପ୍ରଥମେ ଏମିତି କରିବାକୁ ପଡେ, ତେଣୁ ସେଥିପାଇଁ ତାଙ୍କୁ କୁହାହଉଛି ଯେ ତାଙ୍କର ତାପରେ ସେ ଗ୍ଲୋଭ୍ସ ପିନ୍ଧିବେ, ତାପରେ ନିଜ ପାଇଁ ବିପଦ
1: ନିଜକୁ ନିରାପଦ ରଖିବା ପାଇଁ
0: ତାକୁ ଇଏ ଜାଗାରେ ପୋତିବେ, ତାପରେ ଯୋଉଠି ମନେକର ଘାସ ବାଛୁଛନ୍ତି ସେଇଠି ପକେଇବେନି, ତାକୁ କମ୍ପୋଷ୍ଟ ବିଟ କରି ପକେଇବେ, ଏଗୁଡା କରାହଉଛି। ଫଳର ସମୟ ହେଇଗଲା, ଫଳକୁ କି ପରିବାକୁ ବେଶି ବୁଢା କରିବେନି, ଶାଗ ପତ୍ର ବୁଢା କରିବେନି, ସେଗୁଡାକ ସେଥିପାଇଁ ତାଙ୍କୁ
1: ମହିଳାମାନଙ୍କର କୃଷିଜୀବୀ ମହିଳାମାନଙ୍କର ବହୁତ କିଛି ଭୂମିକା
0: ରହୁଛି, ଯେହେତୁ ସେମାନେ ଏଇ ପନିପରିବା ଚାଷରେ ବେଶୀ ରୁହନ୍ତି, ଯୋଉମାନେ କୃଷି ତାଙ୍କ ଘର ଲୋକଙ୍କୁ ବି ସାହାଯ୍ୟ କରନ୍ତି, ସେମାନେ ଅନ୍ୟରେ ବି ଅନ୍ୟମାନଙ୍କୁ ବି ସାହାଯ୍ୟ କରନ୍ତି, ତେଣୁ ସେମାନେ ବି ଜାଣିବା ଦରକାର ଔଷଧଟା ଏଇ ରୋଗ ପାଇଁ ହବ କିମ୍ବା ଏଇ ପୋକ ପାଇଁ ହବ, ପ୍ରତ୍ୟେକ ଇଏରେ ଅଛି ସେ ରୋଗର ଲକ୍ଷଣ ଜାଣିବେ, ତାର ପୋକ ଗୁଡାକ କଣ କୋଉ ପୋକ କୋଉ ଇଏରେ ଲାଗୁଛି ତାକୁ ଜାଣିବେ, ଜାଣିପାରିଲେ ତେଣୁ ତାଙ୍କୁ ସେଟା ସୁବିଧା ହବ।
1: ଆଚ୍ଛା, ଏଠି ତ ଆମେ ଜାଣିଲେ କେବଳ ଯେ କୃଷିଜୀବୀ ମହିଳାମାନେ ନୁହନ୍ତି, ଯୋଉମାନେ କି ଛାତ ଉପରେ ବି ମଧ୍ୟ ପନିପରିବା କରୁଛନ୍ତି, ଆମର ଘରୋଇ ମହିଳାମାନେ ସେମାନେ ମଧ୍ୟ ବହୁ ସାହାଯ୍ୟ କରୁଛନ୍ତି, ସେମାନେ ମଧ୍ୟ ତାଙ୍କର ଦୈନନ୍ଦିନର ପନିପରିବା ବି ସେଥିରୁ ବି ପାଇପାରୁଛନ୍ତି, ଆପଣ ଏ ବିଷୟରେ କଣ କହିବେ ଯେ ଛାତ ଉପରେ କଣ କଣ ସବୁ ପନିପରିବା ହେଇପାରୁଛି ଆଉ ମହିଳାମାନେ କେମିତି ଆଦାୟ କରୁଛନ୍ତି, ରୋଗ ପୋକ ଲାଗିଲେ ବି ସମାଧାନ ବି କରୁଛନ୍ତି?
0: ଛାତ ଉପରେ ଏବେ ତ ଆମର ଯୋଉ ସହର ମାନଙ୍କରେ ରୁଫ୍ଟପ୍ ଗାର୍ଡେନିଂ କନସେପ୍ଟଟା ବହୁତ ଆଗେଇ ଚାଲିଛି, ଛାତ ଉପରେ ଆମେ ଯାହା ସବୁ ପରିବା କରିପାରିବା, ଛାତ ଉପରେ ବାଇଗଣ କରିପାରିବା, ସେ ଯେଉଁ ଆମର କାର୍ଟୁନ୍ ମାନଙ୍କରେ ରଖିକି ଆଳୁ କରିପାରିବା, ଆଉ ଲଙ୍କା ବାଇଗଣ ଝୁଡ଼ଙ୍ଗ ଶାଗ ଆମର ଯାହା ହେଇପାରୁଛି ବଗିଚାରେ ସେଇଟା ସବୁ କରାଯାଇପାରୁଛି, ତେଣୁ ସେଥିପାଇଁ ଆମକୁ ବିଶେଷ ଯତ୍ନ ନେବାକୁ ପଡ଼ିବ, ତାକୁ ଘାସ ବାଛିବାକୁ ପଡ଼ିବ, ଯେହେତୁ ଆମର ଆମେ ମାଟିଟାକୁ ଅଳ୍ପ ମାଟିରେ କରୁଛେ ସେଥିପାଇଁ ଆମକୁ ସେ ମାଟିର ଗୁଣବତ୍ତା ରକ୍ଷା କରିବା ପାଇଁ ଆମେ ଭର୍ମି କମ୍ପୋଷ୍ଟ ଦେବା, ସେଥିରେ ବିଭିନ୍ନ ପ୍ରକାର ସାରର ଦେବା, ମାପ ଯେତିକି ଦରକାର ସେତିକି ଦେବା, ତାପରେ ତା ସେଥିରୁ ଯେତେବେଳେ ଦରକାର ପଡ଼ୁଛି ସେତେବେଳେ ଆମେ ଔଷଧ ସ୍ପ୍ରେ କରିବା, ତେଣୁ ସେ ଗଛ ଠିକ ହେବ। ବିଭିନ୍ନ ପ୍ରକାର ଭେରାଇଟି ସବୁ ମିଳୁଛି, ଆମର ଓଇଓଟି ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ ବାହାର କରିଛନ୍ତି, ବାଇଗଣରେ ଗୋଟେ ବୀଜାଣୁ ଜନିତ ରୋଗ ଝାଉଁଳ ରୋଗ ପ୍ରଭୁ ହୁଏ, ସେଥିପାଇଁ ସେ ଭେରାଇଟି ବି ବାହାର କରିଛନ୍ତି, ସେଇ ଭେରାଇଟି ଗୁଡ଼ିକ ହେଲା ଓଇଓଟି ବ୍ରିଞ୍ଜାଲ ୱାନ୍, ଓଇଓଟି ବ୍ରିଞ୍ଜାଲ କଳିଙ୍ଗ ବ୍ରିଞ୍ଜାଲ ୱାନ୍, ତାପରେ ଆମର ଏବେ ମିଳୁଛି ଗ୍ରାଫ୍ଟିଂ ବ୍ରିଞ୍ଜାଲ ବି ମିଳୁଛି, ସେଇ ବ୍ରିଞ୍ଜାଲ ବି ଆଣିକି ସେ ବି ଚାଷ କରିପାରିବେ। ତାପରେ ଆମର ଯେଉଁ ଭେରାଇଟି ଗୁଡ଼ାକ ରହିଛି, ଉତ୍କଳ ମାଧୁରୀ ରହିଛି, ଉତ୍କଳ ତାରିଣୀ ରହିଛି, ଉତ୍କଳ କେଶରୀ ରହିଛି, ଆଉ ପୁଷା ପର୍ପଲ ଲଙ୍ଗ, ପୁଷା ପର୍ପଲ କ୍ଲଷ୍ଟର, ଏଇ ଯେଉଁ ଭେରାଇଟି ଗୁଡ଼ାକ ଆଣିକି ବାଇଗଣ ପାଇଁ ଲଗେଇବେ। ତାପରେ ଆମେ ଲଙ୍କା ଗୋଟେ ସାଲାଡ଼ କରି କରୁ, ଲଙ୍କା ଟିକେ କଞ୍ଚା ଲଙ୍କା ଫ୍ରେଶ୍ କଞ୍ଚା ଲଙ୍କା ଖାଇଲେ ଭଲ ଲାଗେ, ତେଣୁ ବିଭିନ୍ନ ପ୍ରକାର କିସମ ରହିଛି, ବ୍ଲୁ ଷ୍ଟାର ରହିଛି, ଗ୍ରୀନ୍ ଷ୍ଟାର, ଆଉ ଉତ୍କଳ ଓଇଓଟିରୁ ବିକଶିତ ହେଇଥିବା ଉତ୍କଳ ରଶ୍ମି, ଉତ୍କଳ ଆଭା, ଉତ୍କଳ ରାଗିଣୀ, ଏଇସବୁ ଭେରାଇଟି ରହିଛି। ତାପରେ ଭେଣ୍ଡିଟା ବି ଆମକୁ ଭଲ ଲାଗେ, ଭେଣ୍ଡି ବି ଆମେ ଛାତ ଉପରେ ଚାଷ କରିପାରିବା, ଭେଣ୍ଡି ପାଇଁ ଆମର ରହିଛି ଓଇଓଟିରୁ ବାହାରିଥିବା ଉତ୍କଳ ଗୌରବ, ତାପରେ ପରବାଣୀ କ୍ରାନ୍ତି ଯେଉଁ ବାହାରିଛି ଅଲଗା, ତାପରେ ପୁଷା ସାୱାନୀ, ଅର୍କ ଅଭୟ ଯେଉଁଟାକି ଆମର ବାହାରିଛି ବାଙ୍ଗାଲୋରରୁ, ଅର୍କ ଅଭୟ, ଅର୍କ ଅନାମିକା ସବୁ ଭେରାଇଟି ରହିଛି, ଝୁଡ଼ଙ୍ଗର ଆମର ବିଭିନ୍ନ ଭେରାଇଟି ରହିଛି, ଅର୍କ ଗାରିମା, ପୁଷା କମଳ, ପୁଷା ଫାଲ୍ଗୁନି ସବୁ ଭେରାଇଟି ରହିଛି। ତାପରେ ଆମେ ବିନ୍ ବି ଲଗେଇ ପାରିବା ଛାତ କୁଣ୍ଡମାନଙ୍କରେ, ସେଇ ବିନ୍ରେ ରହିଛି ଅର୍କ କମଳ, ଅର୍କ କଟନେଣ୍ଡର, ଆଉ ଅର୍କ ସ୍ୱର୍ଣ୍ଣଲତା ରହିଛି। ତାପରେ ରହିଲା କଲରା, କଲରାର ଭେରାଇଟି ବି ରହିଲା ପୁଷା ଦୋ ମୌସୁମୀ, କରେଲା ପନ୍ଥ, କରେଲା ଏକ, ଟୁସି କଲରା ଗୁଡ଼ାକ ବି ଆମେ କରିପାରିବା, ଆଉ ଅର୍କ ହରିତ ଚାଷ କରିପାରିବା। ତାପରେ ଆମର ପୋଇ, ଲୋକାଲ ପୋଇ ଯେଉଁ ଅଛି ସରୁ ପୋଇ ଓ ମୋଟା ପୋଇ, ସେଗୁଡ଼ାକ ବି ଚାଷ କରିପାରିବା। ତାପରେ କଖାରୁ ତ ଆମର ମଡ଼େଇ ପାରିବା, କଖାରୁ, ଜହ୍ନି, ଛଚିନ୍ଦ୍ରା, ଲାଉ ଏଗୁଡ଼ା ବି ଭାଡ଼ି କରି ଲଗେଇ ପାରିବା। କଖାରୁର ଆମର ରହିଛି ପୁଷା ବିକାଶ ରହିଛି, ପୁଷା ବିଶ୍ୱାସ ରହିଛି, ଅର୍କ ଚନ୍ଦନ ରହିଛି, କାଶୀ ହରିତ ରହିଛି, ଆମର କଖାରୁ ଭେରାଇଟି ସୂର୍ଯ୍ୟମୁଖୀ ରହିଛି, ସେଥିରେ ଆମର ଗୋଟେ ତଳମୁଖୀ ଫିମ୍ପି ହୁଏ, ତାପରେ ମୋଜାଇକ୍ ହୁଏ, ଏଗୁଡ଼ା ସବୁ ଯେଉଁ ହୁଏ ସେଗୁଡ଼ାକ ଟିକେ କମିଯିବ, ଏତେ ସବୁ ଭେରାଇଟି ରହିଛି। ତାପରେ ଜହ୍ନିରେ ରହିଛି ଆମର ପୁଷା ନୂତନ, ପୁଷା ନାସଦାର,

0: ଆଉ ଅର୍କ ସୁମିତ କାଙ୍କଡ ବି ଲଗାଉଛନ୍ତି, ନୀଳାଚଳ ଗୌରବ ରହିଛି, ତାପରେ ଅର୍କ ନୀଳାଚଳ ଶାନ୍ତି ରହିଛି, ଏଗୁଡ଼ାକ ସବୁ ଭେରାଇଟି ରହିଛି। ତେଣୁ ସେମାନେ ରଖିବେ, ସେମାନେ ଦେଖିବେ ଯେ ଗଛରେ ଯଦି ପତ୍ର ଦାଗ ହେଉଛି, କେମିତି ଦାଗ ହେଉଛି, ପୁରା ବାଦାମି ପଡ଼ିଯାଉଛି କି ପତ୍ର ମଝିଟା ଧୂସୁରିଆ ରହୁଛି, ତେଣୁ ସେଇସବୁ ଚିହ୍ନିବେ। ଯଦି ଧୂସୁରିଆ ରହିଛି ମାଙ୍କଜ ପକାଇବେ, ଯଦି ପୁରା ବାଦାମି ପଡ଼ିଯାଉଛି ତାପରେ ସେଠାରେ ମାଙ୍କଜ ଆଉ କାର୍ମିଳାଜ ମିଶ୍ରିତ ଔଷଧ ପକାଇବେ। ତାପରେ ଫଳବିନ୍ଧା, ବାଇଗଣର ତ ଫଳବିନ୍ଧା କୁହାହେଲା, ତାପରେ କଖାରୁର କ'ଣ ହୁଏ, ସେ ଗୋଟେ ବି ଫଳବିନ୍ଧା ହେବ। କଖାରୁ ଫଳବିନ୍ଧା ହେଲେ ଆପଣ କ'ଣ କରିବେ, ସେ ଫଳ କଷି ଗୁଡ଼ାକ ସେଠି ଆଉ ରଖିବେନି, ତାକୁ ନେଇକି ପୋତିଦେବେ।
1: ଆଚ୍ଛା,
0: ତାପରେ କଖାରୁ ଗଛ ଟିକେ ଗହଳିଆ କରି ମାଡ଼ିଯାଏ, ତେଣୁ ତାକୁ ଟିକେ ବେଶୀ ଗହଳିଆ ଟିକେ ରହିବନି। ଏଠି ଆମେ କ'ଣ କରିବା, କଖାରୁ ପାଇଁ ଆମେ ଗୋଟା ଔଷଧ ସ୍ପ୍ରେ କରିବା। ସେ କଲେ ହେବ, ସେ ଯେଉଁ ଗୁଡ଼ ପାଣି, ଗୁଡ଼ରେ ଗୋଟେ ଔଷଧ ମିଶାଇକିନା କଲେ ସେଗୁଡ଼ା ଖାଇକି ମରନ୍ତି, ନହେଲେ ସେମାନେ ମେଞ୍ଚା ମେଞ୍ଚା ହିଁ ଯେଉଁଠି ବସୁଛୁ ସେଠି ଔଷଧ ସ୍ପ୍ରେ କରନ୍ତି। ନିମ୍ବ ତେଲ ଆମେ ଇଏ କରୁ, ପରାମର୍ଶ ଦେଉ, ନିମ୍ବ ତେଲ ବ୍ୟବହାର କରନ୍ତୁ। ନିମ୍ବ ତେଲ ବ୍ୟବହାର କଲେ ଭଲ, କାରଣ ସେମାନେ ଘର ସହିତ ଜଡ଼ିତ ଥାଆନ୍ତି, କେଉଁଠି କ'ଣ ରଖିବେ, ତେଣୁ ସେମାନେ ଏ କବକନାଶକ ଜୈବନାଶକ ଔଷଧ ଗୁଡ଼ାକ ବ୍ୟବହାର କଲେ ଭଲ। ନିମ୍ବ ତେଲ, ନିମ୍ବ ପିଡ଼ିଆ ଏଗୁଡ଼ାକ ବ୍ୟବହାର କରିବା ଭଲ।
1: ମ୍ୟାଡ଼ାମ, ଆମର ଯେଉଁ ରୋଗ ପୋକ ତ ଲାଗୁଛନ୍ତି, କିନ୍ତୁ ଯେତେବେଳେ ତଳିପଟିଟା ଆମର ଚାଷୀ ଭାଇ ଭଉଣୀମାନେ କରୁଛନ୍ତି, ସେଠି କିଛି ଯତ୍ନବାନ ହେବାକୁ ପଡ଼ିବ?
0: ତଳିପଟି କଲେ ଆପଣ ଦେଖିବେ ତାର ଗୋଟେ ମାଟିର ମାପ ଅଛି, ସେ ଯେଉଁ ତଳିପଟିଟା ଟିକେ ଉଚ୍ଚା ହେବ, 15 ସେଣ୍ଟିମିଟର ଉଚ୍ଚା ହେବ। ତାପରେ ଉଚ୍ଚା ହେଲା ପରେ ସେ ମାଟିରେ ଟିକେ ଖତ ମିଶିବ, ତାପରେ ବାଲି ମିଶିବ, ମିଶିକିନା ଗୋଟେ ମାପରେ ତିଆରି ହେବ। ତାକୁ 1 ମିଟର ଲମ୍ବା, 1 ମିଟର ଓଷାରେ ଗୋଟେ ଲମ୍ବାଳିଆ ପଟି କରିବେ, ସେ ପଟିରେ ସେ ମଞ୍ଜୁଟା ବୁଣିବେ, ଧାଡ଼ି ଧାଡ଼ି କରି ବୁଣିବେ, ବହୁତ ପତଳା କରି ବୁଣିବେ, ଆଉ ସେଥିରୁ ଯାହା ତ ଘାସ ବାଛିଥିବେ ତାକୁ ଝରାରେ ଏମିତି ପାଣି ଦେବେ। ବର୍ତ୍ତମାନ ଯଦି ସେମାନେ ଆଗକୁ ତ ଶୀତ ଦିନ ଆସିବ, ସେସବୁ ପଟାଳି କରିବେ। ତାପରେ ଆମର ବଗିଚାରୁ କ୍ଷେତରୁ ଘାସ ମାରିବା ପାଇଁ, ବଗିଚାରେ ତ ଯଦି ଘାସ ଓପାଡ଼ି ଦିଅନ୍ତି ଭଲ କଥା, ସେ ଘାସଗୁଡ଼ାକ ଯେଉଁ ଓପାଡ଼ିବେ ତାଙ୍କୁ କମ୍ପୋଷ୍ଟିଂ କରିଦେବେ, ନା ଗଭୀରରେ ପୋତିବେ, ଏଣେ ତେଣେ ପଡ଼ିବେ, କାରଣ ଘାସ ସାଙ୍ଗେ ସାଙ୍ଗେ ପୁଣି ବଞ୍ଚିଯିବ। ଘାସ ଥରେ ବଞ୍ଚିଲେ ସେ ତାକୁ ଏମିତି ନିରାକରଣ, ତେଣୁ ଗ୍ଲାଇଫସ୍ଫେଟ୍ ଗୋଟେ ମିଳି ଅଛି ତୃଣନାଶକ, ସେଇଟା କୁହାହେଇଛି, ସେ ତାକୁ ସ୍ପ୍ରେ କଲେ ସେ ବି ଦମନ ହେଇପାରିବ।
1: ଆଚ୍ଛା, ବର୍ଷାଦିନିଆ ପନିପରିବା ଫସଲରେ ରୋଗପୋକ ପରିଚାଳନାରେ ମହିଳାମାନଙ୍କର, କୃଷିଜୀବୀ ମହିଳାମାନଙ୍କର ଭୂମିକା, ତେବେ କ'ଣ କ'ଣ ସବୁ ଚାଷ କରାଯାଇପାରିବ ଏଇ ବର୍ଷାଦିନେ, ଆଉ କେମିତି ରୋଗପୋକରୁ ଆମେ ରକ୍ଷା ପାଇପାରିବା, ସେ ସବୁ କହିଲେ ଆମର ବିଶେଷଜ୍ଞ ମହାଶୟା। ଯେଉଁମାନେ ଆମକୁ ଶୁଣୁଥିବେ ନିଶ୍ଚିତ ଭାବରେ ଏ ଦିଗରେ ଧ୍ୟାନ ଦେଇ ଆଗେଇବେ, ତାହେଲେ ନିଶ୍ଚିତ ଅମଳ ଭଲ ପାଇବେ। ଯାହା ହଉ, ମ୍ୟାଡ଼ାମ ଆସି ଆମକୁ ବହୁମୂଲ୍ୟ ସମୟ ଦେଇଛନ୍ତି, ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମଙ୍କୁ, ନମସ୍କାର।
2: ବୁଝିଲ ମାନି, ଆମର ବିଶେଷଜ୍ଞ ମହୋଦୟା, ଆଜିର ଯେଉଁ ଆଲୋଚନା ଥିଲା ବର୍ଷାଦିନିଆ ପନିପରିବା ଫସଲରେ କୃଷିଜୀବୀ ମହିଳାମାନଙ୍କ ଦ୍ୱାରା ରୋଗପୋକ ପରିଚାଳନା, ଆଉ ସୁନ୍ଦର ଭାବରେ ସେ ସବୁ ବାଟ ବତେଇ ଦେଇଛନ୍ତି। ଆମେ ତ ବର୍ଷାଦିନେ ପନିପରିବା ଆମର ଚାଷୀ ଭାଇ ଭଉଣୀମାନେ ଅନେକ ସ୍ଥାନରେ କରୁଛନ୍ତି, ସେମାନେ ଯଦି ଏହିସବୁ ପଦ୍ଧତିକୁ ଅବଲମ୍ବନ କରିବେ ତାହେଲେ ତାଙ୍କର ରୋଗ ପୋକ ପାଇଁ ଆଉ ଚିନ୍ତା କିଛି ରହିବନି।
1: ହଁ, ତାହେଲେ ବିଶେଷଜ୍ଞ ମହାଶୟଙ୍କୁ ବହୁତ ବହୁତ ଧନ୍ୟବାଦ, ଆମେ ସେ ସମ୍ପର୍କରେ ଆଲୋଚନା କଲେ। ତେବେ ଜଗାନା, ଏଥର ଆମେ ଶୁଣିବା ଚାଷୀ ଭାଇଙ୍କର ଅନୁଭୂତି। ଆମେ ଯାଇଥିଲେ କୋଣାସ ବ୍ଲକ ଗଡ଼ସାନପଟୁ ଗ୍ରାମ, ଆଉ ସେଠି ଚାଷୀ ଭାଇଙ୍କୁ ପଚାରିଥିଲୁ, ଶୁଣିବା ତାଙ୍କ କଥା, ତାଙ୍କ ପରିଚୟ ଆଉ ଚାଷବାସ କଥା,
2: ଚାଲ ଶୁଣିବା। ଆଜ୍ଞା ନମସ୍କାର।
3: ନମସ୍କାର, ପୁରୁଷୋତ୍ତମ ବିଶ୍ୱାଳ, ଗଡ଼ସାନପଟୁ।
2: ଏଇ ଯୋଉ ଗଡ଼ସାନପଟୁ ଗ୍ରାମରେ ଆପଣ କଣ ଚାଷ କରୁଛନ୍ତି?
3: ତରଭୁଜ ଚାଷ କରିଥିଲୁ ଏ ବର୍ଷ ନୂଆ କରି।
2: ଆଚ୍ଛା, ନୂଆ କରି। ଆଗରୁ ଆଉ କଣ ସବୁ ଚାଷ କରୁଥିଲେ?
3: ଆଗରୁ ଆମେ ସେଇ ଜମିରେ ବାଦାମ ଚାଷ କରୁଥିଲୁ, ଆଉ ଅନ୍ୟାନ୍ୟ ପନିପରିବା ଚାଷ କରୁଛୁ।
2: ଧାନ ମଧ୍ୟ କରୁଥିବେ?
3: ଧାନ କରୁଛୁ, ଖରିଫ ଧାନ କରୁଛୁ।
2: ଆଚ୍ଛା, ଆଜିକାଲି ତରଭୁଜର ବହୁତ ଚାହିଦା ରହୁଛି, ଏବଂ ବିଶେଷ ଭାବରେ ଖରାଦିନେ ତରଭୁଜ ବହୁତ ଲୋକ ତାକୁ ଖାଇଥାନ୍ତି, ଏବଂ ବଜାରରେ ମଧ୍ୟ ତାର ଭଲ ଦର ରହିଥାଏ। ତେବେ ତରଭୁଜ ଚାଷ କରିବା ପାଇଁ, ଆପଣ ତ ଅନ୍ୟାନ୍ୟ ପନିପରିବା କରୁଥିଲେ, ତରଭୁଜ ଚାଷ କରିବା ପାଇଁ କେମିତି ଚିନ୍ତା କଲେ?
3: ଆମେ ସେଠି ଆମର IAWM ଦ୍ୱାରା ପ୍ରୋତ୍ସାହିତ ହେଇକି ଆମେ ପ୍ରାୟ 2 ଏକର ଜମି ତରଭୁଜ କରିଥିଲୁ।
2: କେମିତି ସେ କ'ଣ ଦେଖିକି ଆପଣଙ୍କୁ କହିଲେ?
3: ସେ ଆମର ଚାଷ ସେ ମାଟି ଆସିକି ପରୀକ୍ଷା ନେଲେ, ପରୀକ୍ଷା କଲେ, ଏବଂ ସବୁ ପ୍ରକାର ତାଙ୍କର ଉଦ୍ୟମ ରହିଲା, ଆମ ପାଖରେ ସମସ୍ତେ ସବୁ ପ୍ରୋତ୍ସାହିତ କଲେ।
2: ସବୁ ଚାଷ କରିବା ପାଇଁ ପୂର୍ବରୁ ବିଲକୁ ପ୍ରସ୍ତୁତ କରିବାକୁ ପଡ଼େ, ତରଭୁଜ ଚାଷ କରିବା ପାଇଁ ବିଲ କେମିତି ପ୍ରସ୍ତୁତ ହୁଏ?
3: ଆମେ ତାକୁ ଟ୍ରାକ୍ଟରରେ ଚାଷ କରିଥିଲୁ, ଚାଷ କରିକି ଯୋଉ ବଳଦ ଲଙ୍ଗଳରେ ସବୁ ଗାର କରିଥିଲୁ, ଗାର କରିକି ସେ ମନ୍ଦା କରିକି,
2: ମନ୍ଦା ତ ଲଗେଇବେ, ତା ପୂର୍ବରୁ ବିଲରେ ଖତ ସାର କ'ଣ?
3: ଖତ ସାର ଦେଇଥିଲୁ, ଜୈବିକ ସାର ଯୋଉ ଗୋବର ଖତ, ଏବଂ ତାଙ୍କର ଲିମ୍ବ ସାର, ଲିମ୍ବ ତେଲ ମିଶେଇକିରି ସେ ଯୋଉ ଜୈବିକ ସାର ଖତ ସାର ଭିତରେ ମିଶେଇକି ସବୁ ମନ୍ଦାରେ ଦିଆ।
2: ତାପରେ ତରଭୁଜର କ'ଣ ମଞ୍ଜି?

0: ମଞ୍ଜି ଲଗେଇଲୁ?
1: ମଞ୍ଜି କଣ ଜାତୀୟ ମଞ୍ଜି ରହିଛି ନା କୋଉଠୁ ବଜାରରୁ ନେଇ ଆସନ୍ତି?
0: IMW ବାଲା ମଞ୍ଜି ଦେଇଥିଲେ
1: ସଂସ୍ଥା ଦ୍ୱାରା, ଆପଣ
0: ପ୍ରୋତ୍ସାହିତ ହେଇକି
1: ମଞ୍ଜି ତାଙ୍କ ଠାରୁ ଆଣିଥିଲେ?
0: ମଞ୍ଜି ଦେଲେ ସମସ୍ତ ପ୍ରକାର ସେ ସାହାଯ୍ୟ କରିଛନ୍ତି।
1: ଆଉ କଣ ସବୁ ସାହାଯ୍ୟ କଲେ ସେ?
0: ସେ ଯୋଉ ଦେଲେ ଲିମ୍ବ ତେଲ, ଲିମ୍ବ ପିଡ଼ିଆ, ଆମେ ଗୋବର ଖତ ସଂଗ୍ରହ କଲୁ।
1: ତା ମାନେ ଆପଣ ସମ୍ପୂର୍ଣ୍ଣ ଭାବରେ ତରଭୁଜ ଚାଷକୁ ଜୈବିକ ପଦ୍ଧତିରେ କରୁଛନ୍ତି? ସେ କେମିତି ସେ ନିମ୍ବ ଖତ ସାର ପ୍ରୟୋଗ କରିବେ ସେ ମାଧ୍ୟମ ସେ ବ୍ୟବସ୍ଥା ମଧ୍ୟ ସେ ବୁଝେଇ ଦେଇଛନ୍ତି?
0: ହଁ, ସେମାନେ ବୁଝେଇ ଦେଲେ। ଏବଂ ଆମ ଯୋଉ ଦେଶୀୟ ପ୍ରଣାଳୀରେ ଆମେ ମନ୍ଦା ଖୋଳିକିରି ଧାଡ଼ିରେ ସେଗୁଡା ସବୁ ମାଟି ଭିତରେ ମିଶେଇକି ତାପରେ ମଞ୍ଜି ପୋତିଲୁ।
1: ଗଛକୁ ଗଛ କେତେ ଦୂରତା ରହିବ?
0: ଗଛକୁ ଗଛ ରଖିଥିଲୁ ଆଜ୍ଞା 2 ମିଟର।
1: ଗଛ ଯୋଉ ମଞ୍ଜି ବୁଣିବାର କେତେ ଦିନ ପରେ ଗଛ ଉଠେ ଆଉ ଗଛର କଣ ଦେଖାଶୁଣା କରନ୍ତି?
0: 3-4 ଦିନ ପରେ ତ ଗଛ ଉଠି ଯାଉଛି, 4-5 ଦିନ ଭିତରେ। ତାପରେ ଆମେ ତାକୁ କଣ କରୁ ନା ଚାରିପଟ ମନ୍ଦା ଗୁଡା ଖୋଳିକିରି ଯୋଉ ମାଟି ଗଛକୁ ମାଟି ଆଉଜି ଦେବୁ। ତାପରେ ଗଛ ମାଡିଲା ପରେ ପାଣି ଧାର ଧାର କିରି ପାଣି ଦିଆହବ।
1: ଆଜିକାଲି ସବୁ ଭାଡି କରି କରୁଛନ୍ତି ଏବଂ ତଳେ ମଧ୍ୟ ଲଟଉଛି, କୋଉ ପ୍ରଣାଳୀରେ ଆପଣ?
0: ଆମେ ଏଇଟା ଏ ବର୍ଷ ତଳେ କରିଛୁ।
1: ତଳେ କଲେ କିଛି ସମସ୍ୟା ଅଛି କି?
0: ନାଇଁ, କିଛି ସମସ୍ୟା ହେଲାନି ଏ ବର୍ଷ, କାରଣ ପ୍ରଥମ ବର୍ଷ କିଛି ସମସ୍ୟା ହେଇନି। ଆମେ ପାଖାପାଖି ସେଥିରେ ₹1,00,000 ଖର୍ଚ୍ଚ କରିଥିଲୁ।
1: କେତେ ପାଇଲେ?
0: ସେମାନେ ନେଇଗଲେ ଆମର ତାଙ୍କର IIW ମାନେ ନେଇଗଲେ, ଯୋଉଟାକି ସେମାନେ ₹1,50,000 ବିକ୍ରି କରିଥିଲେ। ବାକି ଯାହା ଥିଲା ଆମେ ବି ତାକୁ 50-60,000 ଲୋକାଲରେ ବିକିଥିଲୁ।
1: ଆପଣଙ୍କର କେତେ ଖର୍ଚ୍ଚ ହେଇଥିଲା ଏବଂ ଅମଳ ପରେ କେତେ ଲାଭ ପାଇଲେ?
0: ସେଥିରେ 95,000 ଆମର ଖର୍ଚ୍ଚ ହେଇଥିଲା।
1: ବିକ୍ରି ପରେ କେତେ ପାଇଲେ?
0: ବିକ୍ରି ପରେ ₹1,00,000 ପାଖାପାଖି ପାଇଲୁ।
1: ମାନେ 95,000 ଛାଡିକି ଆଉ ₹1,00,000 ପାଇଲେ? କେତେ ପରିମିତ ଜାଗାରେ କରୁଛନ୍ତି?
0: 2 ଏକର ଜାଗା।
1: ଆପଣ ତ ନିଜେ ଏକା କରୁନଥିବେ, ସାଙ୍ଗରେ ଆଉ କୋଉ ସବୁ କେଉଁମାନେ ସବୁ ସହଯୋଗ କରୁଛନ୍ତି?
0: ଆମେ 4 ଜଣ କରିଥିଲୁ ସାଥିକି।
1: ଆଉ ଗଛ ବଢିବା ଅବସ୍ଥାରେ ଖତ ସାର କଣ ଦରକାର କରେ?
0: ଖତ ସାର ହରମୋନ ସ୍ପ୍ରେ କରିଥିଲୁ, ବୋରକ୍ସ ମାନେ ଯୋଉଟା ଫାଟି ଯାଉଥିଲା ଆମର ଆଗରୁ କିଛି ସମୟ କରିଥିଲୁ ଯୋଉଟା ଫାଟି ଯାଏ, ତେଣୁ ବୋରକ୍ସ ବୋରନ ଟାଇପ୍ର ସ୍ପ୍ରେ କରିଥିଲୁ।
1: କଥା କହିଲେ ତରଭୁଜ ଚାଷରେ କଣ ସବୁ ସମସ୍ୟା ଅଛି, ରୋଗ ଅଛି କି ପୋକ ଅଛି?
0: ରୋଗ ଅଛି ଆଜ୍ଞା, ଗଛ ସଢା ରୋଗ ହେଇକି ମରିଯାଏ, ତେଣୁ ଏ ବର୍ଷ ଲିମ୍ବ ତେଲ ଦିଆଯିବାରୁ ଅନେକ ଗଛ ମରିନଥିଲା, ଭଲ ଥିଲା।
1: ଆଉ ତରଭୁଜ ଯଦି ଟିକେ ଗାଢ଼ ଲାଲ ରଙ୍ଗର ହୁଏ ଲୋକ ତାକୁ ବେଶୀ ପସନ୍ଦ କରନ୍ତି ଭିତରେ କାଟିବା ପରେ। ଆପଣଙ୍କର ସେଇ ପ୍ରଜାତି କଣ ତାର ରହିଛି ସ୍ୱତନ୍ତ୍ର?
0: ସ୍ୱତନ୍ତ୍ର ପ୍ରଜାତି, ଏଇ ପ୍ରଜାତିର ତ ଭଲ ରଙ୍ଗ ଥିଲା ଏବଂ ବଡ଼ ନୁହଁ। ଆମକୁ ଯୋଉ ସାଇଟା ଦେଇଥିଲେ ଆମର ଆଗରୁ ଯୋଉଗୁଡ଼ା ହଉଥିଲା ବଡ଼ ବଡ଼ ହେଇଯାଉଥିଲା, 5 କେଜି 7 କେଜି ହେଇଥିଲା, ଏଗୁଡ଼ାକ ଅତି ବେଶୀ 2 କେଜିରୁ 3 କେଜି ଭିତରେ ରହୁଥିଲା।
1: କିନ୍ତୁ ଭଲ ସ୍ୱାଦ
0: ସ୍ୱାଦ ହଉଥିଲା, ଭଲ ରଙ୍ଗ ହଉଥିଲା, ଭଲ ସ୍ୱାଦ ବି ହଉଥିଲା।
1: ଆଜିକାଲି ତ ଚାଷୀ ଭାଇମାନେ ସାଧାରଣ ଭାବରେ ଧାନ, ବିରି, ମୁଗ, ପନିପରିବା କରୁଛନ୍ତି, କିନ୍ତୁ ତରଭୁଜ ଚାଷ କରିକି ଜଣେ ମଧ୍ୟ ଲାଭବାନ ହେଇପାରିବେ, ଆପଣ କଣ କହିବେ?
0: ତରଭୁଜ ଚାଷ କଲେ ତରଭୁଜର ଡିମାଣ୍ଡ ଅଛି ବଜାରରେ, ମାନେ ଖରା ଦିନ ନୁହଁ, ଏଇଟା ଶୀତ ଦିନରୁ ବି ଆସିକିରି ବଜାରରେ ବିକ୍ରି ହଉଛି ଏବଂ ରେନି ସିଜିନ୍ ପର୍ଯ୍ୟନ୍ତ ବି ବଜାରରେ ବିକ୍ରି ହଉଛି।
1: ଏବେ କଣ ଆପଣଙ୍କର ବିଲରେ ତରଭୁଜ ଗଛ କିଛି ଅଛି ନା ସବୁ
0: ଗଛ ସରିଗଲା?
1: ଆମେ ଖରାଦିନ ଶେଷ ବେଳକୁ ଆପଣ ସବୁ ବିକ୍ରି ବଟା କରିଦେଲେ?
0: ବାଦାମ ଚାଷ ସମୟରେ ହିଁ କରିଥିଲୁ।
1: କେବେ ଲଗେଇଥିଲେ?
0: ଆମେ ନଭେମ୍ବର ଡିସେମ୍ବରରେ ଆରମ୍ଭ କରିଥିଲୁ।
1: ସରିଲା କେବେ?
0: ସରିଗଲା ମାର୍ଚ୍ଚରେ।
1: ପୁଣି ଲାଗିବ କେବେ?
0: ଆଉ ଲାଗିବ ପୁଣି ସେଇ ନଭେମ୍ବର ଡିସେମ୍ବରରେ।
1: ତା ମାନେ ଇଏ ଗୋଟେ ଋତୁର ଚାଷ, ତେଣୁ ସେଇ ଅନୁସାରେ ଯଦି ଜଣେ ଚାଷୀ ଭାଇ ମାନେ କରିବେ ଏବେଠାରୁ ଯଦି ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୁଅନ୍ତି ପୁଣି ସେମାନେ ନଭେମ୍ବରରୁ ଆରମ୍ଭ କରିକିରି ସେମାନେ ପୁଣି ସେମାନେ ଆଗକୁ ଯାଇକି ବିକ୍ରି ବଟା କରିପାରିବେ। ଠିକ୍ ଅଛି, ଆପଣ ତରଭୁଜ ଚାଷ କରି ଲାଭବାନ ଅଛନ୍ତି, ଆପଣଙ୍କୁ ଅନେକ ଧନ୍ୟବାଦ। ଆପଣଙ୍କର ସଫଳତାର କାହାଣୀ ଆକାଶବାଣୀ ପୁରୀ ମାଧ୍ୟମରେ ପ୍ରକାଶ କଲେ, ଅନେକ ଧନ୍ୟବାଦ।
0: ଜୟ ଜଗନ୍ନାଥ।
1: ବୁଝିଲ ମାନି, ଚାଷୀ ଭାଇ ଆମର ସୁନ୍ଦର ଭାବରେ ତାଙ୍କର ଅନୁଭୂତି ବର୍ଣ୍ଣନା କଲେ। ଆମର ଯୋଉ ଚାଷୀ ଭାଇ ଭଉଣୀମାନେ ଭାଇଙ୍କର ଅନୁଭୂତି ଶୁଣିଥିବେ ବହୁତ କିଛି ପ୍ରେରଣା ପାଇଥିବେ।
2: ହଁ, ତେବେ ଜଗନ୍ନାଥ, ବହୁତ ବହୁତ ଧନ୍ୟବାଦ ଆମର ଚାଷୀ ଭାଇଙ୍କୁ। ତେବେ ଆଜି ତ ଆମର ସମୟ ହେଇଯାଇଛି, ପୁଣି ତେଣେ ଅନେକ କାମ ରହିଛି। ଶ୍ରୋତା ବନ୍ଧୁ, ଆଜି ତ ଆମର ସମୟ ହେଇଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖି ରହୁଛୁ। ମୁଁ ମାନ୍ୟପା
1: ଆଉ ମୁଁ ଜଗନ୍ନାଥ, ନମସ୍କାର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶେଷ ହେଲା କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ମାନସୀ ଦେଇ ଏବଂ ପ୍ରକାଶ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ଯୋଗେ।

ପ୍ରଚାର କଲ ହିନ୍ଦୀ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4।

କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ତାହେଲେ ଆସନ୍ତୁ ଶୁଣିବା ଗୀତିନାଟ୍ୟ କୃଷ୍ଣ ସୁଦାମା।

0: ହରି ନାମଟି କି ମଧୁର, ତୁଣ୍ଡରେ ଥିଲେ କ୍ଷୁଧା ତୃଷା ଏକାବେଳେକି ହରଣ ହେଇଯାଏ। ଏକା ନାମ କାହିଁକି, ସେ ଲାବଣ୍ୟ ରୂପରେ ମଧ୍ୟ ମାଧୁରୀ ଅଛି। ନବନିରୋଧ ନିନ୍ଦିତ କାନ୍ତି ତ୍ରିଭଙ୍ଗିମା ଠାଣି, ପ୍ରଭୁ ପ୍ରଭୁ ସତେ କଣେ ଦାସ ଆଉ ସେ ପଦ ପଙ୍କଜରେ ଶିର ଲଗେଇବ।
1: ମଲା ଆଜି କଣ ଭିକ୍ଷା କରି ଯିବନି?
0: ହରିନାମ ସୁଧା ପାନ କର ସୁମତି, କ୍ଷୁଧା ମୋଟି ରହିବନି।
1: ଦିନ ଆସି ପହରେ ପାଞ୍ଚ ଘଡ଼ି ହେଲାଣି, ହରିନାମ ବସି ଜପୁଥିବ? ପିଲାଏ ପରା ଭୋକରେ ଆଟୁ ପାଟୁ ହେଲେଣି, ମୁଁ ଆଉ ସେମାନଙ୍କର କ୍ଷୁଧା ଜଳା ସହିପାରିବିନି।
0: ସୁମତି, ହରିନାମ ସୁଧାର ସ୍ୱାଦୁ ଯେ ପାନ କରିଛି, ସେ କ୍ଷୁଧାକୁ ଖାତିର କରେ ନାହିଁ।
1: ଆଚ୍ଛା କହିଲ ଭଲା, କୋଉ ଶାସ୍ତ୍ରରେ ଅଛି ପିଲା ଛୁଆଙ୍କୁ ଭୋକ ଉପାସରେ ରଖି ହରିନାମ ବସି ଜପିବ?
0: ଉପାୟ କଣ ମୋତେ କୁହ।

ସୁମତି, ସତେ କ'ଣ ତାଙ୍କର ସେଦିନ କଥା ମନେ ପଡ଼ିବ? ସେ ଗୋରୁ ଜଗା ବଣଭୋଜି ସେବେଳ କଥା ତାଙ୍କର ମନରେ ଥିବ? ସେ ଯେ ବର୍ତ୍ତମାନ ରାଜରାଜେଶ୍ୱର।

ପିଲାଦିନେ ଆମ ଘରକୁ ଆସି ସଖା ସଖା କହି କେତେ ଥଟା ମଜା ଲଗଉଥିଲେ, ଖୁଦ ଭଜା ଗଣ୍ଡାଏ ଦେଲେ ପାଟିରେ ପକେଇ ଦଉଥିଲେ। ଆଜି କଣ ସେ ଭାବକୁ ପାସୋରି ଦେବେ? ତମେ ନିଶ୍ଚୟ ଯାଅ।

0: ସୁମତି, ଯଦି କୃଷ୍ଣ ନ ଚିହ୍ନିବେ, ମୋତେ ଅଧି ନ ପଚାରିବେ, ଆଉ ଏ ନିର୍ଲଜ ପ୍ରାଣ ତମକୁ ଦେଖିବାକୁ ଆସିବି ନାହିଁ ସୁମତି, ମୁଁ ଯାଉଛି।
1: ହଇହେ, ବନ୍ଧୁ ବାନ୍ଧବ ଘରକୁ ଗଲେ କଣ ଖାଲି ହାତରେ ଯାଆନ୍ତି?
0: ଆଉ କଣ ଅଛି ଯେ ନେବି?
1: ସିଏ ଯେତେବେଳେ ରାଜା, ତାଙ୍କୁ ଦେଖା କରିବାକୁ ଗଲେ ଫଳେ ପୁଷ୍ପେ ଯାହା କିଛି ଗୋଟାଏ ହାତରେ ନ ନେଇଗଲେ ବଡ଼ ଅମର୍ଯ୍ୟାଦା ହବ।
0: ସୁମତି, ଏ ପେଟରୁ ବଳେଇ କଣ ରଖିଛ?
1: ଆଲୋହ, ଗଣ୍ଡାଏ ଖୁଦ ଭଜା ଅଛି, ତାକୁ ନେଇଯା କି ତମ ସଖାଙ୍କୁ ଦବ।
0: ସୁମତି, କି କଥା କହୁଛ? ଖୁଦ ଭଜା ନେଇ ଦ୍ୱାରକା ରାଜସଭାକୁ, ପୁଣି ଶ୍ରୀକୃଷ୍ଣଙ୍କ ନିକଟକୁ ଯିବି? ତମର କଣ ଲାଜ ସରମ ଉଭେଇ ଗଲା?
1: ଲାଜ କଣ? ଧନ କାହାର, ସମ୍ପଦ କାହାର, ପୁଣି ଖୁଦ କାହାର? ଯିଏ ଦେଇଛି ସବୁ ତାର। ଘରେ ଖୁଦ ଟିକିଏ ବାଢ଼ିଦେଲେ କୃଷ୍ଣକୁ ଆଗେ ଖୋଜା, ଆଉ ମୁଁ କହିଲା ବେଳକୁ ପଛଉଛ? ଆଉ କଣ ମୋ ମନ ବିଡ଼ିବାକୁ କୃଷ୍ଣ କୃଷ୍ଣ ସବୁବେଳେ ହୁଅ?
0: ସୁମତି, ସୁମତି, ତୁମେ ମୋର ଶିକ୍ଷାଦାତ୍ରୀ, ତୁମ ଆଗେ ଅବଜ୍ଞା କରିବା ମୋର ସାଧ୍ୟାତୀତ। ଚାଲ ତେବେ କାହିଁ ଖୁଦ ମୂଳକୁ ଗଣ୍ଡିଏ ଦିଅ, ଆଉ ବିଳମ୍ବରେ କାର୍ଯ୍ୟ ନାହିଁ।

ବାଲ୍ୟସଖା ସୁଦାମା ମୋତେ ଆଜି ଦେଖା କରିବାକୁ ଆସୁଛନ୍ତି। ସତରେ ସଖାର ଭକ୍ତି ଡୋରିରେ ମୁଁ ସଦା ସର୍ବଦା ବନ୍ଧା।

0: ସୁମତି, ତୁମ କଥାରେ ପଡ଼ି ମୁଁ ଏତେ ପଥ ଆସିଲି, ମାତ୍ର ଦେଖୁଛି ଏଇଠାରେ ମୋର ସମସ୍ତ ଆଶା ଭରସା ଲୋପ ପାଇଲା। ନଦୀ ବର୍ତ୍ତମାନ ପ୍ରବଳ ଭାବରେ ବଢ଼ୁଛି, ଏଣେ କଳା କଳା ମେଘମାଳା ଆକାଶରେ ଘୋଟି ଚତୁର୍ଦ୍ଦିଗ ତମସାଚ୍ଛନ୍ନ କରିଦେଲାଣି। ବିଜୁଳି ଆଉ ଘଡ଼ଘଡ଼ିର ସୀମା ନାହିଁ, ଉପାୟ କ'ଣ? ହେ ଭଗବାନ, ହେ କୃଷ୍ଣ, ଆଉ କ'ଣ ମୋ ଗୃହକୁ ଫେରିଯିବି?
1: ସଖା ମୋର ଫେରିଯିବାକୁ ବସିଛି, ନାଉରୀ ପିଲା ହେଇ ଡଙ୍ଗା ନେଇ ଯାଏ।
2: କିଏ ସେ ପାରିକୁ ଯିବାବାଲା ଅଛି? ଶୀଘ୍ର ଆସ, ନଈ ଭାରି ବଢୁଛି, ଶୀଘ୍ର ଆସ। କିଏ ଅଛି?
0: ଆଉ ତ କେହି ନାହିଁ ବାପ, ମୁଁ ଏକା ଏଠି ଅଛି, ଟିକିଏ ପାରି କରିଦବୁ?
2: ଘୋଷେଇ ଦଣ୍ଡପତ, ଟିକିଏ କ'ଣ, ଗୋଟା ଯାକ ପାରି କରିଦେବି, ଦିଅ ମାସୁଲ ଟିକେ ଦିଅ।
0: ମୁଁ ଜଣେ ଦରିଦ୍ର ବ୍ରାହ୍ମଣରେ ବାପ, ମୋ ନିକଟରେ କିଛି ନାହିଁ।
2: ସେ କଥା ପଟିବ ନାହିଁ ଘୋଷେଇ, ସେ କଥା ପଟିବ ନାହିଁ। ଆଉ ଦୁଇ ପଇସା ଦେଲେ ସୁଦ୍ଧା ମୁଁ ଏକୁଟିଆ ବ୍ରାହ୍ମଣକୁ ଏ ଭରା ନଈରେ କଦାପି ବାରି କରିପାରିବି ନାହିଁ।
0: ଆରେ ଭାଇଆ, ମୁଁ ତତେ କଲ୍ୟାଣ କରିବି, ତୋର ଧର୍ମ ହବ।
2: ନାହିଁ ନାହିଁ ଘୋଷେଇ, ଯଦି କିଛି ହାନି ଲାଭ ହୁଏ କିଏ ଦାୟୀ?
0: ଆରେ ଭାଇଆ, ସେଥିନିମିତ୍ତ ଠାକୁର ପରା ଅଛନ୍ତି।
2: ଘୋଷେଇ, ଠାକୁର କିଏ, କେଉଁଠାରେ ଥାନ୍ତି, ସେ କ'ଣ ବିପଦ ବେଳେ ଉଦ୍ଧାର କରନ୍ତି?
0: ଭାଇଆ, ତୁ ପିଲା ଲୋକ, ସେ କଥା କ'ଣ ବୁଝିବୁ? ଏ ଦେଖ, ମୁଁ ନିର୍ଭର ହେଇ ଭଗବାନଙ୍କୁ ଭାବିବାରୁ ସେ ତୋତେ ପଠେଇଲେ, ତୁ ନିଶ୍ଚୟ ମୋତେ ବିପଦରୁ ଉଦ୍ଧାର କରିବୁ। ସେ ପରା ସତ୍ୟ ନିରଞ୍ଜନ ସବୁଠାରେ ଅଛନ୍ତି, ଯିଏ ଆତଙ୍କ ବେଳେ ତାଙ୍କୁ ଚିନ୍ତା କରେ ସେ ତା ଭାବ ଶୁଣନ୍ତି।
2: ହଉ ତେବେ ଘୋଷେଇ, ଆସ ଡଙ୍ଗାକୁ ଆସ।

0: ନାରାୟଣ ନାରାୟଣ ମୋତେ ସ୍ମରଣ କଲେ ପ୍ରଭୁ।
1: ଆସନ୍ତୁ ଦେବର୍ଷୀ, କହିଥିଲି ନା ମୁଁ ତୁମକୁ ସ୍ମରଣ କରିବି।
0: କିନ୍ତୁ ପ୍ରଭୁ ଉଦ୍ଦେଶ୍ୟ ତ କହୁନାହାନ୍ତି।
1: ଉଦ୍ଦେଶ୍ୟ ମନ୍ଦ
0: ମନ୍ଦ ନାରାୟଣ ନାରାୟଣ।
1: ପିଲାଦିନ କଥା ମୋର ମନେ ପଡ଼ୁଛି ଦେବର୍ଷେ ଦେବର୍ଷେ।
0: ପ୍ରଭୁ
1: ସଖା ସାଙ୍ଗେ କେତେ ଖେଳୁଥିଲି, ଆଜି ତାଙ୍କ ସାଙ୍ଗରେ ଟିକେ କୌତୁକ ହେବାକୁ ମନ ପଡ଼ୁଛି। ଆସ ଆସ ଦେବର୍ଷେ।
2: ଏଇ ତ ଘୋର ଜଙ୍ଗଲ, କେହି ଜଣେ ହେଲେ ଦେଖାଯାଉ ନାହାନ୍ତି। ଗାଁକୁ ବାଟ ପଚାରିବି, କଣ ବାଘ ଗର୍ଜନ ଶୁଭିଲାଣି? ବୋଧ ହୁଏ ଏଇ ଜୀବନରେ ଆଉ ମୋ କୃଷ୍ଣ ମୁଖ ଦେଖିପାରିବି ନାହିଁ। ସଖା ସଖା କୃଷ୍ଣ କୃଷ୍ଣ।

0: ଆଉ ଯିବାକୁ ଇଚ୍ଛା ପଡ଼ୁ ନାହିଁ। ଯଦି କେହି ଦିନ ଅରକ୍ଷିତ ବୋଲି ଘୃଣା କରି ତଡ଼ି ଦିଅନ୍ତି ତେବେ ବଡ଼ ଲଜ୍ଜା ହେବ। ତା ଅପେକ୍ଷା ମୋର ଫେରିଯିବା ଉଚିତ।
1: ସଖା ମୋର ଫେରିଯାଉଛନ୍ତି, ଯାଏ ତାଙ୍କୁ ପାଛୁଟି ଆଣେ। ସଖା ସଖା ସଖା ମୋ ନିକଟକୁ ଆସି ଫେରି ଯାଉଥିଲ କାହିଁକି? ସଖା ଆସ ଭିତରକୁ ଆସ, ଆସ ନା, ବସ ବସ ଏଇ ରତ୍ର ସିଂହାସନରେ ବସ ବସ।
0: ରତ୍ନ ସିଂହାସନରେ
1: ବସ ସଖା ବସ। ସଖାର ସିଂହାସନରେ କ'ଣ ସଖାର ସ୍ଥାନ ନାହିଁ?

0: ନା ନା ନା ନା ଛାମୁଙ୍କ ଦର୍ଶନ ଯୋଗ
1: ଛି ଛି ସଖା ଛି ଆପଣଙ୍କ ଛାମୁଙ୍କ କାହାକୁ କହୁଛ ସଖା ମୁଁ କ'ଣ ସେ ପୂର୍ବର ସଖା ପଦବାଚ୍ୟ ନୁହେଁ

0: ମୁଖକମଳ ଦର୍ଶନ ଆଉ ପଦରଜ ପ୍ରାପ୍ତ ହେଲି। ସଖା ତୁମେ ଥରୁଛୁ କାହିଁକି?
1: କାହିଁ ନା ତ ସଖା।
0: ସଖୀ ଭଲରେ ଅଛନ୍ତି ତ?
2: ସାତ୍ୟକୀ ଶୀଘ୍ର ଅନ୍ତପୁରରେ ଖବର ଦିଅ, ସୁନାଝରିରେ ପାଣି ଆଣି ସଖାଙ୍କ ଚର୍ଚ୍ଚା କରନ୍ତୁ।
1: ସୁମତି, ତୁ କି ବିପଦରେ ଆଣି ମୋତେ ପକେଇଲୁ, ଏଠୁ କିପରି ମୁଁ ଉଦ୍ଧାର ହେବି?
0: ରୁକ୍ମିଣୀ ଦେଖ, ଏଇ ମୋର ବାଲ୍ୟ ସଖା ସୁଦାମା, ୟାଙ୍କର କଥା ତୁମକୁ କହୁଥିଲି ନା। ଚାହିଁଛ କ'ଣ? ଶୀଘ୍ର ଚରଣ ଧୌତ କରିଦିଅ। ଚାହିଁଛ କ'ଣ?
3: ହଉ ନାଥ।
4: ନାରାୟଣ ନାରାୟଣ, ଇଏ କ'ଣ କରୁଛନ୍ତି ମା? ସନ୍ତାନ ଥାଉ ଥାଉ ମା ପାଦ ଧୋଇଦେବେ, ମତେ ଦିଅନ୍ତୁ ମା। ନାରାୟଣ ନାରାୟଣ।
3: ନା ନା ଦେବସୀ, ମତେ ସେ ଆଜ୍ଞା ହୋଇଛି।
1: ସୁମତି, ତମରି ଯୋଗେ ଶ୍ରୀକୃଷ୍ଣଙ୍କ ପାଠ ମହାଦେଇ ଏଇ କାଙ୍ଗାଳର ପାଦ ଧୋଇଦେବେ, ମୁଁ କି ଅପରାଧ କମେଇଲି, ଗୋଡ଼ ପୁଣି ମଳି ବସି ଫାଟି ହାଁ କରିଛି, ନା କେବେ ହେବ ନାହିଁ।
0: ସଖା ସଖା, ରୁକ୍ମିଣୀ କ'ଣ ତୁମର ସଖୀ ନୁହନ୍ତି? ଗୋଡ଼ ଦେଖା ସଖା ଦେଖା।
1: ଇଏ କ'ଣ କରୁଛନ୍ତି? ଆପଣଙ୍କ ପାଟ ବସ୍ତ୍ରରେ ଏ ଅସନା ପାଦ ଦୁଇଟା
3: ଲୁଚେଇ ଦେଉଛନ୍ତି କାହିଁକି? ବହୁତ ଦିନ ପରେ ଆପଣଙ୍କ ପାଦ ସେବା କରିବାର ସୁଯୋଗ ପାଇଛି, ମତେ ସେଥିରୁ ବଞ୍ଚିତ କରନ୍ତୁ ନାହିଁ।
1: ବିଧାତା, ଜଗତର ମାତ, ମୋର ପାଦ ଧାରଣ ପୂର୍ବରୁ ଏ ପୋଡ଼ା ପିଣ୍ଡରୁ ପ୍ରାଣ ପାଇ ଉଡ଼ି ନଯାଇ କାହିଁକି ରହିଛି?
0: ସଖା, ତୁମେ ତ ଆସିଲ, ସଖୀ ତୁମ ହାତରେ କିଛି ଦେଲେ ନାହିଁ।
1: ମୁଁ ଏଥର ଏ କ'ଣ ଖୋଳେଇ ଖୋଳେଇ ସବୁ ପଚାରିଲିଣି, ଏ ପ୍ରାଣ ଗଲେ ତ ଗଲେ ଯାଉ, ଏ ପ୍ରାଣ ଗଲେ ଯାଉ, ସେ ଖୁଦ ବଜା ଗଣ୍ଡାକ କାଢ଼ିବି ନାହିଁ। ପ୍ରଭୁ, ମୁଁ ଆପଣଙ୍କୁ ଦେଲା ଭଳି କ'ଣ ପାଇବି ଯେ ଆଣିବି?
0: ତା ସତ, ତେବେ ସଖୀଙ୍କ ସ୍ନେହ ତ ଭାରି, ସେ ମୋ ପାଇଁ କିଛି ଯଦି ନ ପାଇଲେ ତେବେ ଖୁଦ ମଳୁଖ କରି ଦୁଇଟା ଭାଜିଦେଲେନି? ମୁଁ ପଢ଼ିଲା ସମୟରେ କେତେ ଥର ତାଙ୍କ ହାତରୁ ଖୁଦ ବଜା ଖାଇଛି।
1: ଭଗବାନ, ଏଇଥର ସରିଲା, ଏଇଥର ମଲି।
0: ସଖା ସଖା, ତୁ ନିରହିଛ ଯେ, ବୋଧହୁଏ କିଛି ଆଣିଛ, ମତେ ଲୁଚଉଛ ନାଇଁ? ତମ ଲୁଗା କାଢ଼ିଲ, କାଢ଼। ଏଇ ତ ସଖୀଙ୍କ ହାତ ଖୁଦ ବଜା ଅନେକ ଦିନ ପରେ ପାଇଲି, ବା ଭାରି ସୁଆଦିଆ ହେଇଛି।
3: ଥାଉ ଥାଉ ନାଥ, ଆରେ ଏ କ'ଣ କରୁଛନ୍ତି? ସଖା ତ ଆପଣଙ୍କର ସେଇ ମୁଠିକାରେ ସମସ୍ତ ତ୍ୱାରକା ସମ୍ପଦର ଅଧିକାରୀ, ପୁଣି କ'ଣ ଅଛି? ଅବଶିଷ୍ଟ ଯାହା ଖୁଦ ଅଛି ତାହା ମୋର ଭାଗ, ଦିଅନ୍ତୁ ନା।
4: ପ୍ରଭୁ, ସେ ପ୍ରସାଦରୁ ମତେ କିଛି ମିଳୁ
0: ନା ଦେବର୍ଷୀ, ଏ ସିନା ମୋ ପାଇଁ ଅମୃତ, ତମ କ'ଣ?
4: ପ୍ରଭୁଙ୍କ ଲାଗି ହେଇ ସାରିଲାଣି ଯେତେବେଳେ, ସେ ତ ମୋ ପାଇଁ କୈବଲ୍ୟ, ଦିଅନ୍ତୁ ପ୍ରଭୁ। ଆ, ମୋ ଜୀବନ ସାର୍ଥକ ହେଲା, ନାରାୟଣ ନାରାୟଣ।
0: ଚାଲ ସଖା, ବହୁ ପଥ ଅତିକ୍ରମ କରି ଆସିଛ, ବିଶ୍ରାମ କରିବ, ଚାଲ ଚାଲ ସଖା।

0: କିନ୍ତୁ ସଖା ସେ କଥା କହୁନାହାନ୍ତି। ତାଙ୍କର ଧନରେ ସେତେ ଆଶା ନାହିଁ ଦେବୀ।
1: ଦେବୀ ମୋତେ କ'ଣ କହୁଛନ୍ତି ପ୍ରଭୁ?
0: ଦେବୀ
1: ପ୍ରଭୁ
0: ମୋର ଇଚ୍ଛା ତୁମେ ପୂରଣ କରିବ ତ?
1: ତେବେ କି ଆଜ୍ଞା ହେଉଛି? ହେଉ
0: ପ୍ରିୟେ, ତୁମେ ଚରାଚରର ପାଳନ କର୍ତ୍ତୀ ସ୍ୱୟଂ ଅନ୍ନପୂର୍ଣ୍ଣା। ତୁମେ କିଛି ଦିନ ନିମିତ୍ତ ସଖାଙ୍କ ଗୃହରେ ବାସ କଲେ ସଖାଙ୍କର ସମସ୍ତ ଅଭାବ ମୋଚନ ହେଇଯାଆନ୍ତା।
1: ଏଇ କ୍ଷଣି ଯିବି ପ୍ରଭୁ?
0: ନା ନା ସଖୀ, ସଖା ବିଦାୟ ନେଇଗଲେ ପଛରେ ଯିବ। ଏଇ ତ ସଖା ଇଆଡ଼କୁ ଆସୁଛନ୍ତି।
2: ସଖାଙ୍କ ଠାରୁ ଏତେ ଆଦର ଏତେ ସ୍ନେହ ପାଇବି ବୋଲି ମନରେ ବିଶ୍ୱାସ ନଥିଲା। ଏ ଦରିଦ୍ର ଠାରେ ଏତେ ସ୍ନେହ ଏତେ ଆଦର ନହେଲେ କି ଜୀବନ ବନ୍ଧୁ ନାମ ବୁଲାଇଥାନ୍ତେ। ମୁଁ ତ ଏଠି ସୁଖରେ ଅଛି, ସୁମତି ଯେ ତେଣେ କ'ଣ କରୁଥିବ ସେ କଥା ଭାବିଲା ବେଳକୁ ମନ କ'ଣ ହେଇଯାଉଛି। ସଖା, ମୋର ଗୋଟିଏ ନିବେଦନ କ୍ଷମା କରନ୍ତୁ।
0: କି ନିବେଦନ ସଖା?
2: ତୁମକୁ ଦର୍ଶନ କରିବାକୁ ଆସି ବହୁଦିନ ସୁଖରେ ରହିଗଲିଣି, କିନ୍ତୁ ସଖି ତୁମର ମୋ ଲାଗି ବଡ଼ ଭାବନାରେ ଥିବେ, ସେଇଥିଯୋଗୁଁ ବିଦାୟ ନେବାକୁ ଆସିଲି।
0: କେଇଟା ଦିନ ରହିଲେ ଯେ, ଆଉ କିଛି ଦିନ ରୁହ, ଯିବ ତ? ପୁଣି ଯାଇ କେବେ ଦେଖା ହବ ସଖା? ସଖୀ ଏକା ତୁମ ବିହୁନେ ଦୁଃଖ ପାଉଥିବେ ନାହିଁ? ଯିବାକୁ ସେତେବେଳେ ବାହାରିଲଣି, ଯାଅ, ପୁଣି କେବେ ଆସିବ କହିଲ?
2: ଯେଉଁଦିନ ତୁମର ଡୋରି ଲାଗିବ
0: ସଖୀଙ୍କୁ କହିବ ମୁଁ ତାଙ୍କ ଖୋଦ ବୋଝା ଖାଇ ଧନ୍ୟ ହେଇଛି।
2: ହଉ ବନ୍ଧୁ, କହିବି। ଆଉ ସଖୀ?
0: ସଖୀ ସବୁବେଳେ ଭାବି ହେଉଥିବେ, ଆଉ ବଳେଇବା ମୋର ଉଚିତ ନୁହେଁ।
2: କ'ଣ କରିବି, ଏ ତ କଥା ଖୁଆଇଦେବେ ନାହିଁ, ମୋ ପାଟିରୁ କଥା ନ ସରୁଣୁ ଆଗ କରି ମାଡ଼ି ବସୁଛନ୍ତି। ମୁଁ ଏପରି ସ୍ଥଳେ ଧନବା କିପରି ମାଗିବି? ନାହିଁ, ମାଗିବି ନାହିଁ। ସଖା, ମୁଁ ଆସୁଛି।
0: ଆସ ସଖା, ଯେପରି ଅଳ୍ପ ଦିନ ଦେଖା ହୁଏ।
2: ମା, ତେବେ ମୁଁ ବିଦାୟ ନେଉଛି।
1: ସଖା, ସଖୀଙ୍କୁ କହିବେ ତାଙ୍କ ସଖାଙ୍କ ପାଇଁ ଖୁଦ ବଜା ଦେଲେ, ମୋ ପାଇଁ କିଛି ହେଲେ ଦେଲେ ନାହିଁ। କହିବେ ମୁଁ ବି ସେଥିରୁ ମୁଠିଏ ଖାଇ କୃତାର୍ଥ ହେଇଛି।
2: କହିବି କହିବି ହୁଏ କହିପାରିଲି ନାହିଁ, ମନ କଥା ମନରେ ରହିଗଲା। ଦବା କଥା ତ କାହାରି ତୁନରେ ନାହିଁ, ନା ମାଗିବି ନାହିଁ। ବାର ତର ବୁଲି ଏଭଳି ସେଭଳି ଭିକ ମାଗିବି ପଛେ କେବେ ମାଗିବି ନାହିଁ। ସୁମତି ଯାହା କହିବାରେ କୁହନ୍ତୁ। ସଖା, ମୁଁ ଚାଲିଲି ସଖା।
0: ସଖା, ସେ କଥା ତ କେତେଥର କହିସାରିଲଣି, ଜଣାଗଲା। ଖାଲି କ'ଣ ଯିବ, ଗୋଟାଏ କିଛି ପରିଚୟ ନେଇଯାଅ, ସଖିକି ଦେବ। ନିଅ ସଖା, ମୋ ଗଳାର କସ୍ତୁ ମାଠି ସଖିକି ଦେବ।
2: ହଉ ପ୍ରଭୁ, ଆସୁଛି।
0: ଆସୁ ସଖା।

ଦୈବ, ମୋର ଏ ପୋଡ଼ା କର୍ମରେ ଏଇଆ ଲେଖିଥିଲୁ? ସିଏ ତ ଜମା ମଙ୍ଗୁ ନଥିଲେ, କାହିଁକି ବାଧ୍ୟ କରି ପଠେଇଲି? ଚାହିଁ ଚାହିଁ ଆଖିରୁ ପାଣି ମଲାଣୀ।

0: ମୁଁ ପାପିଷ୍ଟା କଣ କଲି? ତାଙ୍କ ଇଚ୍ଛା ବିରୁଦ୍ଧେ କାହିଁକି ତାଙ୍କୁ ପଠେଇଦେଲି? ଆଉ କଣ ଅଭିମାନ କରି ରହିଗଲି?
1: କୃଷ୍ଣ।

0: ହରି ହେ କୃଷ୍ଣ ହେ ସଖା ତମେ ମାତ୍ର ମୋର ସା ମୋ ସ୍ୱାମୀକୁ ଶୀଘ୍ର ଫେରେଇ ଆଣ ପ୍ରଭୁ ଶୀଘ୍ର ଫେରେଇ ଆଣ
1: ସଖାଙ୍କ ବିରହରେ ସଖୀ ସୁମତି ବଡ଼ ବ୍ୟାକୁଳ ହୋଇ ପଡ଼ିଲେଣି ଯାଉଛି ଏହି ସନ୍ନ୍ୟାସିନୀ ବେଶରେ ତାଙ୍କୁ ଦେଖାଦେବି ତାଙ୍କ ଗୃହରେ ରହି ଦୁଃଖ ଦୂର କରିବି
0: କିଏ ଏ ସନ୍ନ୍ୟାସିନୀ ମୋ ପାଖକୁ କାହିଁକି ଆସୁଛନ୍ତି କିଏ ତମେ ଝିଅ
1: ମା ମୁଁ ଜଣେ ଦରିଦ୍ରା ମତେ ଟିକିଏ ତମ ଘରେ ଆଜି ସ୍ଥାନ ଦବ ମୁଁ ସକାଳୁ ଉଠି ଚାଲିଯିବି
0: ଝିଅ ତମ ଘରକୁ ଉଠି
1: ମା ମୋ ଘର ବହୁତ ଦୂର ପୋଡ଼ା କରମ ତ କ'ଣ କହିବି
0: ତମର ସ୍ୱାମୀ
1: ସେ କଥା ତୁଣ୍ଡରେ ଧରନି ମା ତାଙ୍କରି ପାଇଁ ତ ଏତେ ସରି
0: ତମ ରୂପ ତ ଏପରି ସିଏ କାହିଁକି ଅନାଦର କଲେ
1: ମା ପୁରୁଷମାନଙ୍କ ସ୍ୱଭାବ ସେଇଆ ତମର ସ୍ୱାମୀ ଅଛନ୍ତି
0: ହଁ ଅଛନ୍ତି ମୁଁ ତାଙ୍କୁ ଦ୍ୱାରିକାକୁ ପଠେଇ ଚାହିଁ ଚାହିଁ ଥକିଗଲିଣି
1: ତାହେଲେ କିଛି ଚିନ୍ତା ନାହିଁ ମତେ ଟିକେ ଆଶ୍ରୟ ଦିଅ
0: କ'ଣ କରିବି ଅତିଥିକୁ ଅନାହାରରେ କିପରି ରଖିବି ପୂର୍ବ ଜନ୍ମରେ କି ପାପ କରିଥିଲି ଏ ଜନ୍ମରେ ଏ କଷ୍ଟ ଭୋଗିବାକୁ ହଉଛି ଦୁଇ ଦିନ ହେଲା ପିଲାମାନଙ୍କୁ ଧରି

0: ଅନାହାରରେ ଅଛି, ଆଙ୍କୁ ବା କ'ଣ ଦେବି। ଝିଅ ତମେ ଟିକେ ବସ, ମୁଁ ଆସୁଛି।
1: ମା, ଏ ସମୟରେ କୁଆଡ଼େ ଯିବ?
0: ଘରେ ପାଣି ନାହିଁ, କାଠ ନାହିଁ, ଆଣିବାକୁ ଯିବି।
1: ମୋତେ ଭଣ୍ଡେଇବାକୁ ବସିଛ ମା, ଯେଉଁଥିପାଇଁ ମନରେ କଷ୍ଟ ସେ ଆଶା ଭଗବାନ ଅଚିରେ ମେଣ୍ଟେଇ ଦେବେ। ନିଅ, ମୋ କାନିରେ ମୁଠିଏ ଚାଉଳ ଅଛି, ତାକୁ ରାନ୍ଧି ସଭିଏ ଖାଇବା, ସକାଳେ ଜେଣେ ଇଚ୍ଛା ଯିବି।
0: ମା, ଏ କ'ଣ, ମୁଁ ସିନା ତୁମର ଚର୍ଚ୍ଚା କରନ୍ତି, ତୁମେ ଚର୍ଚ୍ଚା କରୁଛ।
1: ମା, ଯଦି ସେପରି ଭାବ ମନରେ ଆଣିବ ତାହେଲେ ମୁଁ ଯାଉଛି।
0: ନା ମା, ଆସ, ମୁଠିଏ ଚାଉଳରେ ସମସ୍ତଙ୍କର କ୍ଷୁଧା ମେଣ୍ଟିବା।

0: କେବଳ ଏହି ଆଶା ରହିଲା ମରିବା ପୂର୍ବରୁ ଥରେ ଥରେ ସ୍ୱାମୀ ଶ୍ରୀ ମୁଖ ଦେଖିପାରିଲି ନାହିଁ। ପର ଜନ୍ମରେ ଯେମିତି ଦେଖା ହୁଏ ହେ କୃଷ୍ଣ ସ୍ୱାମୀ ମୋର ମଙ୍ଗଳରେ ବାସ କରନ୍ତୁ। ଏଇଥର ବିଦାୟ ନେଲି। ଏ କ'ଣ ଏ କି ଆଶ୍ଚର୍ଯ୍ୟ, ବର୍ତ୍ତମାନ ପୋଖରୀଟା ଜଳପୂର୍ଣ୍ଣ ଥିଲା, କାହିଁ ଉପାୟ ତ ପାଣି ନାହିଁ। ଏ ପୋଖରୀ ନା ମୃଗ ତୃଷ୍ଣା, ଏ ଫଟା କପାଳକୁ ସବୁ ବିଡ଼ମ୍ବନା।
1: ସଖୀ ସୁମତୀ ପୋଖରୀରେ ଛାସ ଦେବାକୁ ଆସିଥିଲେ। ମାୟାରେ ପୁଷ୍କ

ଶୁଷ୍କ କରିଦେଲି, ନହେଲେ ସେ ଆତ୍ମହତ୍ୟା କରିଥାନ୍ତେ। ତିନାହିନା ହୋଇ ବହୁ କଷ୍ଟ ପାଇଲେଣି ସଖୀ, ଚାହେ ଭାରୁଆ ହେଇ ତାକୁ ଦେଖାଦିଏ।

0: ଦେଇଥାନ୍ତି ଭଲ ହେଲା, ତମ ଦି ଜଣଙ୍କର ସାକ୍ଷାତ ହେଇଗଲା।
1: ମୁଁ ଆଉ ବୃନ୍ଦାବନକୁ କାହିଁକି ଯିବି ମାଉସୀ, ଏଇଠି ରହିବି। ଯୋଉଠି ହେଲେ ମୂଲ ଲାଗି ପେଟ ପୋଷିବା ତ କଥା। ତମର ଏ ଭଙ୍ଗା କୁଡ଼ିଆଟାକୁ ସଜାଡ଼ି ଦେଲେ ତମେ କଣ ମୁଠାଏ ଖାଇବାକୁ ଦବନି ମାଉସୀ?
0: ତମ ଦି ଜଣଙ୍କର ହାବଭାବ ଦେଖି ମତେ କେମିତି କେମିତି ଲାଗୁଛି।
1: ପିଲାବେଳେ ନା ମୋର ଟିକେ ଚୋରି ଭାବ ଥିଲା ମାଉସୀ, ୟା ଘରୁ ତା ଘରୁ ଚୋରେଇ ଖାଇ ଯାଉଥିଲି, ସେଥିପାଇଁ ମାଠୁ ଖୁବ ମାଡ଼ ଖାଇଛି। ଆଉ ସେ ପ୍ରକୃତି ନାହିଁ, ତମ ଘରେ ବି ସେ ଜିନିଷ ନାହିଁ।
0: କଣ
1: ସରଳ ବଣି?
0: ନାଇଁ ରେ ବାପା, ସେ ଅପୂର୍ବ ଜିନିଷ ଏ ଗରିବ କୁଡ଼ିଆରେ କୁଆଡ଼ୁ ଆସିବ?
1: ଆମର ତ ଗୋପାଳ ଘର ମାଉସୀ, ମୁଁ ଏଠି ରହିଲେ ଗାଈ ଗୋରୁ ରଖିବାନି। ତମ କୁଡ଼ିଆ ଏମିତି ବଦଳି ଯିବ ମାଉସୀ, ଦେଖିବ ଗୋସେଇ ଆସିଲେ ବି ମୋଟେ ଚିହ୍ନି ପାରିବେନି।
0: ଯାହା ତୋର ଇଚ୍ଛା ହଉଛି କର।

ଶାଶୁ ମୋତେ କେତେ କରି କହିଥିଲା ସଖାଙ୍କଠାରୁ କିଛି ମାଗି ଆଣିବା ପାଇଁ, କିଛି ମାଗି ପାରିଲି ନାହିଁ। ଶ୍ରୀଅଙ୍ଗର ଯେଉଁ ରତ୍ନହାରଟି ଦେଇଥିଲେ ତାକୁ ବି ଦାନ କରିଦେଲି। ନାରଦ କହୁଥିଲେ ତାଙ୍କୁ ଯାହା ମାଗିଥିଲେ ତାହା ମିଳିଥାନ୍ତା, କିନ୍ତୁ କିନ୍ତୁ ହରିନାମ ଜପିବା ପାଇଁ ମାଳାଟି ଖୁବ୍ ସୁନ୍ଦର ହୋଇଥିଲା। ଛାଡ଼, ସଖା ଦେଇଥିଲେ ପୁଣି କ'ଣ ଭାବି ତାକୁ ନେଇଗଲେ କେଜାଣି, ସବୁ ତାଙ୍କରି ଇଚ୍ଛା। ଏଇ ତ ଘର ପାଖ ହେଇଗଲାଣି, ସୁମତି ଯାହା ଗାଳିଦେବ ପଛେ ଶୋଇଯିବି, କ'ଣ ଆଉ କରିବି। ଏଇ କ'ଣ ଦେଖୁଛି, ମୋର ଭଙ୍ଗା କୁଡ଼ିଆ ଯୋଉଠି ଥିଲା ସେଠି ଗୋଟେ କ'ଣ ବିରାଟ ଅଟ୍ଟାଳିକା ଠିଆ ହୋଇଛି। ତେବେ କ'ଣ ସୁମତି ମୋର ଭୋକ ଉପାସରେ ଘର ଠିଆ ବିକି ଗାଁ ଛାଡ଼ି କୁଆଡ଼େ ଚାଲିଯାଇଛି। ଏଇତ ସୁମତି ସେଠି ଠିଆ ହୋଇଛି, ଯାଏ ତାକୁ ପଚାରେ କ'ଣ ହେଇଛି। ହେ ସଖା, ହେ କୃଷ୍ଣ, ସବୁ ତୁମରି ଇଚ୍ଛା ପ୍ରଭୁ, ସବୁ ତୁମରି ଇଚ୍ଛା।

0: ତୁମେ କ'ଣ କହୁଛ ସୁମତି? କିଏ ଭାର ପଠେଇଥିଲା?
1: ସିଏ ତ ତୁମ ନାଁ କହିଲା, ମୁଁ କ'ଣ ଜାଣିଛି? ସେ କାଳିଆ ଟୋକା କିଏ?
0: କାଳିଆ?
1: ହଁ,
0: କୁଆଡ଼େ ଗଲା ସେ କାଳିଆ?

0: ଶୁଣିଲେ ଗୀତିନାଟ୍ୟ କୃଷ୍ଣ ସୁଦାମା, ମୂଳ ରଚନା ବାଳକୃଷ୍ଣ ମହାନ୍ତି, ବେତାର ରୂପାନ୍ତର ନାରାୟଣ ପ୍ରସାଦ ସିଂ, ପ୍ରଯୋଜନା ରମାପଦ ନନ୍ଦ, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରମାପଦ ନନ୍ଦ, ବସନ୍ତ ମହାନ୍ତି, ବ୍ରଜକିଶୋର ମହାନ୍ତି, ଅର୍ପିତା ପ୍ରିୟଦର୍ଶିନୀ, ସନ୍ଧ୍ୟାରାଣୀ ମିତ୍ର ଏବଂ ନମ୍ରତା ଦାସ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 11:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं वैष्णवी।
2: जी, विषय पर अपनी बात।
1: केंद्रीय मंत्री जितेंद्र सिंह ने नीट परीक्षा

ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶୁଣିଲେ ପାଣିପାଗର ସୂଚନା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶୁଣନ୍ତୁ, ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ କହି ରଖୁଛୁ। ଆସନ୍ତାକାଲି ସକାଳ 6:05 ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। 7:25 ପୁରୀ ପରିକ୍ରମା। ସୁପ୍ରଭାତ ପୁରୀ ଶୁଣିପାରିବେ 7:55। ଦିନ 8:30 ପୁରୀର ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଶୁଣିପାରିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଇଏ ଥିଲା ଆମର ଆସନ୍ତାକାଲି ସକାଳ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ପୂର୍ବ ଅନୁମାନରୁ ଯାହା ଜଣାଯାଏ, ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଉପକୂଳବର୍ତ୍ତୀ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଅଳ୍ପ କେତେକ ସ୍ଥାନମାନଙ୍କରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।